ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ଆଜି ବୁଧବାର 1948 ଖ୍ରୀଷ୍ଟାବ୍ଦ ଆଷାଢ଼ ତିନି ଦିନ 2026 ମସିହା ଜୁନ୍ ମାସର 24 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଟ୍ସ ଓ ଏଫ୍ଏମ୍ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ପ୍ରାୟତଃ ସମସ୍ତ ପୁରୁଷ ସଂଗଠନ ଦ୍ୱାରା ନିଆଯାଇଥାଏ, ଯାହାଦ୍ୱାରା ମହିଳାମାନେ କୂଟନୀତି ଏବଂ ନେତୃତ୍ୱ ପାଇଁ ଯେଉଁ ଅନନ୍ୟ ଅବଦାନ ଆଣିପାରନ୍ତି ତାକୁ ପାସୋରି ଦିଆଯାଏ, କହିଛନ୍ତି ଏଲିନର ରୁଜଭେଲ୍ଟ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର କୀର୍ତ୍ତି ବଗର୍ତ୍ତିଙ୍କ କଣ୍ଠରେ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। ଗୀତ ରଚନା ପ୍ରହ୍ଲାଦ ଦାସ।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଧାନ କଲେ ମାନସ କୁମାର ଦତ୍ତ, ପାଞ୍ଜୁରାମ ମହାନନ୍ଦ, କୀର୍ତ୍ତି ବଗର୍ତ୍ତି, ମଧୁଚନ୍ଦା ପାଢ଼ୀ ଏବଂ ଶ୍ରୀକାନ୍ତ ମୋହନ ବାରିକ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ବୀରବର ସିଂ ନିନା, ସୁର କୁମାର ରଥ, ପ୍ରହଲ୍ଲାଦ ଦାସ, ଜୟଦେବ ଏବଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନ କରୁଛନ୍ତି ମନୋଜ କୁମାର ପୂଜାରୀ।

0: ଏ ବିଶାଳ ଜଗତରେ କେଉଁ ଜିନିଷଟା ସ୍ଥାୟୀ? ଆମ ଜୀବନରେ ଚିରସ୍ଥାୟୀ କହିବାର କିଛି ଜିନିଷ ଅଛି କି? ଏ ପ୍ରଶ୍ନ ମଣିଷକୁ ଆଜି ନୁହେଁ, କେଉଁ ଯୁଗରୁ ଆନ୍ଦୋଳିତ କରିଛି ଏବଂ ସେ ଏହାର ଉତ୍ତର ଖୋଜିବାକୁ ଚେଷ୍ଟା କରିଛି। ପ୍ରାଚୀନ ଭାରତର ଋଷିମୁନିଙ୍କ କଥା କୁହନ୍ତୁ, ଗ୍ରୀସ୍ର ଦାର୍ଶନିକ ଅବା ଚୀନ୍ର ସନ୍ଥମାନଙ୍କ କଥା କୁହନ୍ତୁ, ସମସ୍ତେ ଜାଣିବାକୁ ଚାହିଁଛନ୍ତି ଏ ଜଗତରେ ସ୍ଥାୟୀ କ'ଣ। ସମସ୍ତେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଏ ସୃଷ୍ଟିରେ ସ୍ଥାୟୀ ବୋଲି କହିବାର ଜିନିଷ ହିଁ କିଛି ନାହିଁ। କେବଳ ଗୋଟିଏ ଜିନିଷ ଚିରସ୍ଥାୟୀ, ତାହା ହେଲା ପରିବର୍ତ୍ତନ। ପ୍ରତିକ୍ଷଣରେ ପରିବର୍ତ୍ତିତ ହେଉଥାଏ ପ୍ରକୃତି, ଜୀବନ ଓ ଏ ବିରାଟ ସୃଷ୍ଟି। ମଣିଷ ଜୀବନରେ ଆମେ ଯେତେ ସୁରକ୍ଷା, ଜୀବନ ବୀମା, ବିଭିନ୍ନ ଯୋଜନା ପ୍ରସ୍ତୁତି କଲେ ମଧ୍ୟ ତାହା ଯେ ଆମକୁ ନିଶ୍ଚୟ ଉଦ୍ଧାର କରିବ ସେପରି କିଛି ମାନେ ନାହିଁ। କାରଣ ଜୀବନଟା ଏକ ସ୍କୁଲ ପାଠ୍ୟକ୍ରମର ନିର୍ଦ୍ଧାରିତ ସିଲାବସ୍ ନୁହଁ ଯେ ତାରି ଭିତରୁ ହିଁ ପ୍ରଶ୍ନ ଆସିବ ଏବଂ ଆମେ ମୁଖସ୍ଥ କରିଥିବା ଉତ୍ତର ଦେଇଦେଲେ ପାସ୍ କରିଯିବା। ଏଠି ଯେଉଁ ମୁହୂର୍ତ୍ତର ପ୍ରଶ୍ନ ପାଇଁ ଖୋଜିବାକୁ ହୁଏ ସେହି ମୁହୂର୍ତ୍ତର ଉତ୍ତର। ସାଧାରଣ ଜ୍ଞାନ, ଉପସ୍ଥିତ ବୁଦ୍ଧି ହିଁ ସମସ୍ତ ଅଜଣା ପରିସ୍ଥିତିରେ ସାହାଯ୍ୟ କରେ ମଣିଷକୁ, ଉଧାରି ଜ୍ଞାନ ନୁହେଁ। ଏ ପ୍ରସଙ୍ଗରେ ଶୁଣନ୍ତୁ ଗୋଟିଏ ଗପ। ଗୋଟିଏ ଗାଁରେ ଦୁଇଟି ମନ୍ଦିର ଥିଲା। ଦୁଇ ମନ୍ଦିର ଭିତରେ ବହୁ ପିଢ଼ି ଧରି ଶତ୍ରୁତା ରହିଆସିଥିଲା। ମନ୍ଦିରର ପୂଜାରୀ ଦ୍ୱୟ କଥାବାର୍ତ୍ତା ତ ଦୂରର କଥା, ପରସ୍ପରର ମୁହଁକୁ ବି ଚାହୁଁନଥିଲେ। ଏପରିକି ପୂଜା ତଥା ଅନ୍ୟାନ୍ୟ ଛୋଟ ଛୋଟ କାମ କରିବା ପାଇଁ ଉଭୟ ମନ୍ଦିରରେ ରଖାଯାଇଥିବା ସେବାକାରୀ ପିଲାମାନଙ୍କୁ ତାଗିଦ କରାଯାଇଥିଲା ଯେ କୌଣସି ପ୍ରକାରର ମିଳାମିଶା ନ କରିବା ପାଇଁ। କିନ୍ତୁ ସରଳ ପିଲାମାନେ ବଡ଼ମାନଙ୍କର ପରାମର୍ଶକୁ ସବୁବେଳେ ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନଙ୍କ ଭିତରେ ବନ୍ଧୁତାର ସୁଯୋଗ ନଥିଲେ ବି କେବେ କେମିତି ସାକ୍ଷାତ ହେଲେ ଔପଚାରିକ ବାର୍ତ୍ତାଳାପ କରିବାରେ ସେମାନେ କୁଣ୍ଠିତ ହେଉନଥିଲେ। ଥରେ ଦକ୍ଷିଣ ପାର୍ଶ୍ୱ ମନ୍ଦିରର ସେବକ ଗୋପାଳ ଏବଂ ସେହି ରାସ୍ତା ଦେଇ ଆଗକୁ ଯାଉଥିଲା ଉତ୍ତର ପାର୍ଶ୍ୱ ମନ୍ଦିରର ସେବକ ରାଘବ। ଗୋପାଳ ପଚାରିଲା, କ'ଣ ସାଙ୍ଗ, କୁଆଡ଼େ ବାହାରିଲ? ଦାର୍ଶନିକ ଶୈଳୀରେ ରାଘବ ଉତ୍ତର ଦେଲା, ପବନ ଯୁଆଡ଼େ ଠେଲି ନେଉଛି। ଏଭଳି ଉତ୍ତରର ଏକ ଉଚିତ ପ୍ରତ୍ୟୁତ୍ତର ଦେଇ ବାର୍ତ୍ତାଳାପକୁ ଆଗକୁ କିପରି ନିଆଯିବ ଗୋପାଳ ଜାଣିପାରିଲା ନାହିଁ। ସେ ଚୁପଚାପ ଚାଲିଆସିଲା ଓ ତା ପୂଜାରୀକୁ ସବୁ କଥା କହିଲା। ପୂଜାରୀ ରାଗରେ ଜର୍ଜର ହୋଇ କହିଲା, ଆଜି ପର୍ଯ୍ୟନ୍ତ ଆମର ଏଇ ମନ୍ଦିରର କେହି କେବେ ସେହି ମନ୍ଦିରରୁ ହାରି ନାହିଁ। ପ୍ରଥମ ଥର ପାଇଁ ତୁ ହାରିଗଲୁ, ଏହାଠାରୁ ବଳି ଲଜ୍ଜାର କଥା କ'ଣ ଅଛି? ଏହାଦ୍ୱାରା ଆମର ତଥା ଆମ ପୂର୍ବସୂରୀମାନଙ୍କର ସମ୍ମାନ ଓ ଇଜ୍ଜତ ଉପରେ ଆଞ୍ଚ ଆସିଲା। ସେହି ପିଲାକୁ ଉଚିତ ଜବାବ ଦେଇ ତାକୁ ହରାଇବାକୁ ପଡ଼ିବ। ଶୁଣ, ଆସନ୍ତାକାଲି ତୁ ତାକୁ ପୁଣି ସେହି ପ୍ରଶ୍ନ କର। ପବନ ଯୁଆଡ଼େ ଠେଲି ନେଉଛି ବୋଲି ସେ ଯେତେବେଳେ ଉତ୍ତର ଦେବ, ତୁ କହିବୁ, ଯଦି ପବନର ପ୍ରବାହ ବନ୍ଦ ହୋଇଯାଏ ତେବେ କୁଆଡ଼େ ଯିବୁ ଦେଖିବୁ, ଏହାପରେ ତାର ପାଟି ଖନି ମାରିଯିବ। ତହିଁ ପରଦିନ ସେହି ସ୍ଥାନରେ ଉଭୟ ସେବକଙ୍କର ପୁଣି ଭେଟ ହେଲା। ଗୋପାଳ ପଚାରିଲା, ଆଉ ବନ୍ଧୁ କୁଆଡ଼େ ବାହାରିଲ? ରାଘବ ଉତ୍ତର ଦେଲା, ପାଦ ଯୁଆଡ଼େ ନେଇଯାଉଛି। ନୂଆ ଉତ୍ତର ଶୁଣିବା ପରେ ଗୋପାଳର ବୁଦ୍ଧି କାମ ଦେଲା ନାହିଁ। ସେ ପୂର୍ବ ଉତ୍ତରର ଜବାବ ମୁଖସ୍ଥ କରି ଆସିଥିଲା, କିନ୍ତୁ ଏଭଳି ଉତ୍ତର ପରେ କି ଜବାବ ଦିଆଯିବ ସେ ଜାଣିପାରିଲା ନାହିଁ। ପୂର୍ବଦିନ ଭଳି ମୁହଁ ଶୁଖେଇ ଚୁପଚାପ ଚାଲିଆସି ପୂଜାରୀକୁ ସବୁ ବର୍ଣ୍ଣନା କଲା। ପୂଜାରୀ ଖୁବ୍ ବିରକ୍ତ ହେଲା ଏବଂ କହିଲା, ସେ ପିଲାଟା ଭାରି ଧୂର୍ତ୍ତ ଜଣାପଡ଼ୁଛି, ଉତ୍ତର ବଦଳେଇ ଦେଲା। ଶୁଣ, ଆସନ୍ତାକାଲି ତୁ ପୁଣି ସେହି ପ୍ରଶ୍ନ କର। ସେ ଯେତେବେଳେ କହିବ ପାଦ ଯୁଆଡ଼େ ନେଇଯାଉଛି, ତୁ ସାଙ୍ଗେ ସାଙ୍ଗେ କହିବୁ, ଭଗବାନ ନ କରନ୍ତୁ ଯେ ତୁ ପଙ୍ଗୁ ହୋଇଯା। ଆଉ ଯଦି ପଙ୍ଗୁ ହୋଇଯାଉ ତେବେ ଆଉ କୁଆଡ଼େ ଯିବୁ? ପରଦିନ ଗୋପାଳ ପୁଣି ଯାଇ ସେ ରାସ୍ତାରେ ବେଶ ଫୁର୍ତ୍ତିର ସହ ଛିଡ଼ା ହୋଇଗଲା। ପାଖରେ ତ ଉତ୍ତର ପ୍ରସ୍ତୁତ ହୋଇ ରହିଛି, ଆଜି ରାଘବ ନିଶ୍ଚୟ ହାରିଯିବ। ରାଘବ ଆସିଲା, ଗୋପାଳ ପଚାରିଲା, ବନ୍ଧୁ ଆଜି କୁଆଡ଼େ ବାହାରିଲ? ରାଘବ ଉତ୍ତର ଦେଲା, ବଜାରକୁ ପନିପରିବା ଆଣିବା ପାଇଁ। ଗୋପାଳର ମୁହଁରୁ ଯେପରି ପାଣି ଉତରିଗଲା, ନୂଆ ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତ ଉତ୍ତର ତାର କାମ ଦେଲା ନାହିଁ। ପ୍ରତିକ୍ଷଣରେ ବଦଳୁଥାଏ ଜୀବନ, ପ୍ରତି ମୁହୂର୍ତ୍ତରେ ବଦଳୁଥାଏ ପରିସ୍ଥିତି। ବାସ୍ତବରେ ପରିବର୍ତ୍ତନଶୀଳ ଜୀବନ ଚାହେଁ ସବୁବେଳେ ନୂଆ ପରିସ୍ଥିତିର ସିଧାସଳଖ ଓ ନୂଆ ଉତ୍ତର।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନ କଲେ ମନୋଜ କୁମାର ପୂଜାରୀ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 421ତମ ଭାଗ।

ଶ୍ରୀକୃଷ୍ଣ ପ୍ରତିଦିନ ନିତ୍ୟକୃତ୍ୟ ସମ୍ପାଦନ କରି ଉଗ୍ରସେନର ସୁଧର୍ମା ନାମ୍ନୀ ସଭାଗୃହରେ କିଛି କାଳ ଅତିବାହିତ କରିଥାନ୍ତି। ଦିନେ ସେହି ରାଜସଭାକୁ ଅଦୃଷ୍ଟ ପୂର୍ବଦୂତଟିଏ ଆସି କହିଛନ୍ତି ଯେ ଜରାସନ୍ଧ ଯେଉଁ ରାଜନ୍ୟବର୍ଗଙ୍କୁ ଗିରିବ୍ରଜ ଦୁର୍ଗରେ ବନ୍ଦୀ କରିଛି ସେମାନେ କୃଷ୍ଣଙ୍କ ଶରଣାପନ୍ନ, ସେମାନଙ୍କୁ ରକ୍ଷା କରନ୍ତୁ। ଏତିକିବେଳେ ନାରଦ ଉପସ୍ଥିତ ହୋଇ ଯୁଧିଷ୍ଠିରଙ୍କ ପ୍ରତ୍ୟାସନ୍ନ ରାଜସୂୟ ଯଜ୍ଞ ସମ୍ପାଦନ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କଲୁ ଏହାର 421ତମ ଭାଗ ଆକାଶବାଣୀ ସମ୍ବଲପୁର। ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ନେଇକରି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଏସ୍ଆଇଆର୍ର ଅଗ୍ରଗତି ଆଉ ଡିଜିଟାଇଜେସନ୍ ବାବଦେ ସମୀକ୍ଷା କରାଯାଇଛି। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରିବା, ଜୁଲାଇ 5 ଅଗଷ୍ଟ 4 ତାରିଖ ଭିତରେ ଆପତ୍ତି ଅଭିଯୋଗ ଦାଖଲ ହୋଇପାରବା, ଝନେବିଲ୍ ଯୋଗ୍ୟ ଭୋଟର ତାଲିକାନୁ ବାଦ ନାଇଁ ପଡ଼ନ୍ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ୍ କହିଛନ୍। ଏଥିଲାଗି ଆଏଜ୍ ଆଉ ଆଇବାକାଲ୍ ରାଜ୍ୟର ସବୁ ବିଧାନସଭା ମଣ୍ଡଳୀନ ବିଏଲ୍ଓ ଆଉ ବୁଥ୍ ଏଜେଣ୍ଟମାନଙ୍କର ସମନ୍ୱୟ ବୈଠକ ହେବା। କେନ୍ଦ୍ର ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜ ଓଡ଼ିଶା ଗସ୍ତଥି ଆସୁଛନ୍। ଏ ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବିଭାଗୀୟ କାର୍ଯ୍ୟକ୍ରମ ଆଉ ଯୋଜନା ବାବଦେ ସମୀକ୍ଷା କରିବେ। ତା ଋତୁରୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନର ଗୋଟିଏ ସାମ୍ବାଦିକ ସମ୍ମିଳନୀ ବି ଯୋଗ ଦେବେ। ଓଡ଼ିଶା ପୁଲିସ୍ର ଉପକୂଳ ସୁରକ୍ଷା ବିଭାଗ ତରଫୁ ଆଜ 14 ମଲ୍ଟି ଏଜେନ୍ସି ମେରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ର ବୈଠକ ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୈଠକଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ଓ ରାଜ୍ୟସ୍ତରୀୟ ଉପକୂଳ ଆଉ ସମୁଦ୍ର ସୁରକ୍ଷା ଢାଞ୍ଚାକେ ମଜବୁତ କରିବାର ଉପରେ ଜୋର୍ ଦେଇକରି ଏହି ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶକ୍ତି ଓ ପୂର୍ତ୍ତ ବିଭାଗର ମିଳିତ ବୈଠକ ଗଲାକାଲ ହୋଇଯାଇଛି। ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପକେ ତୁର୍ତ୍ତି କରବାର ଆଉ ୟୁଟିଲିଟି ସ୍ଥାନାନ୍ତର କାମକେ ଏକାସାଙ୍ଗେ କରବାର ଲାଗି ଦୁଇ ବିଭାଗ ଭିତରେ ଆଲୋଚନା ହୋଇଛି। ଧାରି ସମୟ ଭିତରେ କାମ ଶେଷ କରବାରକେ ଆନ୍ତଃ ବିଭାଗୀୟ ତାଲମେଲ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଜୋର୍ ଦେଇଛନ୍। ସୁରକ୍ଷା ଗୁଣବତ୍ତା ଆଉ ବୈଧାନିକ ମାନକେ ରକ୍ଷା କରିକିରି କାମ ଜଲ୍ଦି ଶେଷ କରବାରକେ ଦୁଇ ବିଭାଗ ପ୍ରତିଶ୍ରତି ଦେଇଛନ୍। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର 7 ବୈଠକ ହୋଇଯାଇଛି। ରାଜ୍ୟ ନିଶା କାରବାର ରୋକବାର, ନିଶାମୁକ୍ତ ସମାଜ ଗଠନ ଆଉ ଭିନ୍ ଭିନ୍ ସଂସ୍ଥା ଭିତରେ ସମନ୍ୱୟକେ ବରକସ କରବାର ଉପରେ ବୈଠକଟି ଆଲୋଚନା ହୋଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ 2024-2026 ଭିତରେ 513 ମେଟ୍ରିକ୍ ଟନ୍ ଗଞ୍ଜେଇ ଜବତ ହୋଇଥିବାର ବେଳେ 3238 ମାମଲା ରୁଜୁ ହୋଇକରି 4534 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 28 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 135 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1170 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 26 ତକ ନିଜର ମତାମତ ଦେଇପାରିବେ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟି ପାସ୍ କରବାର ସମୟକେ 2-3 ତକ ବଢ଼ାଯାଇଛି। ଏ ବାବଦେ ବିଭାଗ ତରଫ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଏବେ 2028 ଅଗଷ୍ଟ 31 ତକ ଟିଇଟି ପାସ୍ କରବାରକେ ନିର୍ଦ୍ଦେଶ ରହିଛି। ଯେନ୍ ଶିକ୍ଷକମାନେ ପାସ୍ ନାଇଁ କରି ସେମାନଙ୍କୁ 3 ଭିତରେ ପାସ୍ କରବାରକେ କୁହାଯାଇଛି। ରାଜ୍ୟ ଶ୍ରମ ଓ ସଂସ୍ଥାନ ବିଭାଗ ଆଉ ଶିଶୁ ଅଧିକାର ଆୟୋଗଙ୍କ ମିଳିତ ସହଯୋଗ ଶିଶୁ ଆଉ

0: শ্রমিক আইন বাবদে গোটে জিলা স্তরীয় কর্মশালা সম্বলপূর্ণ হয়ে কার্যক্রমটি ওএসসিপিআরসিআর অধ্যক্ষ ববিতা পাত্র জিলাপাল সিদ্ধেশ্বর বলিরাম বন্দরকর সহ প্রশাসনিক অধিকারী মানে উপস্থিত লে রাজ্য সরকার শিশু শ্রম মুক্ত ওড়শা অভিযানকে সফল করবারকে হল পহলা শিশু শ্রম মুক্ত জিল্লা বনাবারকে হওয়া বলে অতিথি মানে কহিলে। ସୁବର୍ଣ୍ଣପୁର ଜିଲ୍ଲା ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଟାଉନ୍ ହଲ୍ଠାରେ ପ୍ରଦର୍ଶନୀ ଆୟୋଜନ ଲାଗି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏବେ 27-1 ତାରିଖ ତକ ହେବାରକି ଥିବା ଏହି ପ୍ରଦର୍ଶନୀଟି ମୋଟ 20 ଷ୍ଟଲ୍ ରହିବା ଆଉ ସକାଳ 10-6 ବଜେ ତକ ସର୍ବସାଧାରଣଙ୍କ ଲାଗି ଖୋଲା ରହିବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆସ୍ଥାନୁ 65 ନମ୍ଘର ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ମୂଲ ହେଉଛି। ଆଥ୍ଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଓ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ହେବାରକି ଥିବା ଏହି ପ୍ରତିଯୋଗିତା ଏବେ 28 ତାରିଖ ତକ ଚାଲବା। ଜାପାନ ହେବାରକି ଥିବା ଏସିଆନ୍ ଗେମ୍ସ 2026 ଲାଗି ଏଇଟା ଗୋଟିଏ ଜରୁରୀ ଯୋଗ୍ୟତା ପର୍ଯ୍ୟାୟ ହେବା। 5 ଦିନ ଧରିକି ହେବାରକି ଥିବା ପ୍ରତିଯୋଗିତାଟି 27 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ଜଣ ଖେଳାଳି ଭାଗ ନେଉଛନ୍। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛେ ବୋଲି ପାଣିପାଗ ବିଭାଗ ତରଫ ସୂଚନା ମିଳିଛି। ସମୁଦ୍ର ଖଣି ସହିତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କେ ବର୍ଷା ବଢ଼ବା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्तचित्र और अन्य दुर्लभ रिकॉर्डिंग और अब आप आकाशवाणी और दूरदर्शन के खजाने की डीवीडीज और सीडीज हासिल कर सकते हैं भारत में अपने संग्रह के लिए। प्रसार भारती के कार्यक्रमों का खजाना अगर है आपको पाना तो लॉग ऑन कीजिए www.prasarbhartiarchives.co.in। याद रहे www.prasarbhartiarchives.co.in।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ, ଏ ବିଷୟରେ କହିବେ ଡାକ୍ତର ସୁଶାନ୍ତ କୁମାର ବେହେରା। 7:30ରେ ପରିବେଶ ସୂଚନାରେ ଶୁଣିବେ ବାୟୁ ପ୍ରଦୂଷଣ ଓ ଯାନବାହନ, ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35

ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁତରା କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା ଏବଂ ମିନତୀ ପତି, ଗୀତରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। 7:50 ରୋଶନ ଖାଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣିବେ। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ତରୁଲତା ସୁନାନୀ ଏବଂ ଦୟାନିଧି ବେହେରା। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରାଜା ରଥ ଏବଂ ଶୁଭ୍ରା ନାୟକ। 9:00 ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଜୟଲାଲ ବୁଡ଼େକ, ଉଷାରାଣୀ ବାରିକ, ପଙ୍କଜ ଜୟପୁରିଆ, ଥବିର ସାହୁ ଏବଂ ନବୀନ କୁମାର କୁଅଁର। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଅସିତ କୁମାର ଅମାନ୍ତ ଏବଂ ସିମନ୍ତିନୀ ନନ୍ଦ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। 4:02 କାର୍ଯ୍ୟକ୍ରମ ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ଶୁଣିବେ, ପରିବେଷଣ ସଂକୀର୍ତ୍ତନ ବାଘ ଏବଂ ସାଥୀ। 5:30 ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା ଆଇଏଫ୍ଏସ୍ରେ କ୍ୟାରିୟର ଆଲୋଚିକା ଶ୍ରାବଣୀ କର। 6:10 ଓଡ଼ିଆ ଲଘୁ ସଙ୍ଗୀତ। 6:30 ଉଜ୍ଜଳ ଆମ ଦେଶ ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର କ୍ରମରେ ଅନିଲ ଭୁଏଙ୍କ ସହିତ ସାକ୍ଷାତକାର ଶୁଣିବେ। 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବୀରେନ୍ଦ୍ର ନାଥ ନାଗ, ପ୍ରତିଭାରାଣୀ ଭୁଏ ଏବଂ ସନ୍ତୋଷ କୁମାର ମିଶ୍ର। 8:15 ଓଡ଼ିଆ ଭକ୍ତି ସଙ୍ଗୀତ। 8:30 ଶାସ୍ତ୍ର ସଙ୍ଗୀତରେ କଣ୍ଠ ସଙ୍ଗୀତ ଶୁଣିବେ, ପରିବେଷଣ ଉସ୍ତାଦ ବିଲାୟତ ହୁସେନ ଖାଁ, କଣ୍ଠ ସଙ୍ଗୀତରେ ସହଯୋଗିତା ଉସ୍ତାଦ ୟୁନୁସ ହୁସେନ ଖାଁ। 9:16 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ସମ୍ବଲପୁରୀ ନାଟକ ବା ରଚନା ଅଶୋକ କୁମାର ବୈଦର, ନିର୍ଦ୍ଦେଶନା ସୁବ୍ରତ ବୈଦର, ପରିବେଷଣ କରିଛନ୍ତି ଅବନୀଗୁଣା ନାଟ୍ୟ ସଂସଦ ପଦମପୁରର କଳାକାରମାନେ। 10:30 ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ ଯୋଗଦେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷାର ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ର ପ୍ରଥମ ନୀତିରେ ଅନୁପ୍ରାଣିତ ହୋଇ

0: ଚନ୍ଦନଙ୍କ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଶକ୍ତି ଓ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ବିଭାଗ ସୁରକ୍ଷା, ବୈଧାନିକ ଅନୁପାଳନ ଏବଂ କାର୍ଯ୍ୟର ଗୁଣବତ୍ତା ଅପରିବର୍ତ୍ତିତ ରଖି ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ ସମ୍ପୂର୍ଣ୍ଣ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ମତଦାତା ବାଦ୍ ନ ପଡ଼ିବା ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆସନ୍ତା 5 ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକା ଏବଂ ଏହି ସଂଶୋଧନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକର ସୁପରିଚାଳନା ନେଇ ଆଲୋଚନା ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ପୁଣ୍ୟତିଥିରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବାଚସ୍କତି ଓ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ସ୍ୱର୍ଗତ ଚୌଧୁରୀ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ତଥା ସର୍ବୋଦୟ ନେତା ଭାବେ ସମଗ୍ର ଦେଶରେ ପରିଚିତ ଥିଲେ। ରାଜ୍ୟରେ ନିଶାଦ୍ରବ୍ୟ କାରବାର ନିୟନ୍ତ୍ରଣ, ନିଶାମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ସୃଷ୍ଟି ତଥା ନିଶା କାରବାରକୁ ରୋକିବା ପାଇଁ ବିଭିନ୍ନ ସଂସ୍ଥା ମାଧ୍ୟମରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଲାଗି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର ସପ୍ତମ ବୈଠକରେ ଶ୍ରୀମତୀ ଗର୍ଗ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରପକ୍ଷରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ଏହି ସମୟରେ ଗତକାଲି 3 ରଥର ପ୍ରଭା ନିର୍ମାଣ ଶେଷ ହୋଇଛି। ରୂପକାରମାନେ 3 ରଥର 24 ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ଭଦ୍ରକ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର 99% ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 11,51,985 ଫର୍ମ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ କରାଯାଇଥିଲା। ବିଭିନ୍ନ ହୋଟେଲ, ଗ୍ୟାରେଜ୍, ଦୋକାନରୁ 6 ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ପୁଲିସ୍ ପଡ଼ିଆରେ ବ୍ଲକସ୍ତରୀୟ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହେଉଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ ବିଷୟରେ କହିଛନ୍ତି ଡାକ୍ତର ସୁଶାନ୍ତ କୁମାର ବେହେରା।
2: ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଜୀବନର ପ୍ରଥମ 5 ବର୍ଷ ଉପଯୁକ୍ତ ପୋଷଣର ନିହାତି ଜରୁରୀ। ଶିଶୁ ଜନ୍ମ ହେବା ମାତ୍ରେ 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ ଏବଂ ଯେଉଁମାନେ ସିଜେରିଆନ୍ ସେକ୍ସନ୍ ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ତାହା ଆମେ 4 ଘଣ୍ଟା ମଧ୍ୟରେ ଆରମ୍ଭ କରିବା ଉଚିତ। ପ୍ରତି 3 ଘଣ୍ଟାରେ ଥରେ ଆପଣ ଛୁଆକୁ ସ୍ତନ୍ୟପାନ କରିବା ଉଚିତ। ରାତିରେ ବି ଆପଣଙ୍କୁ କଷ୍ଟ ହେଲେ ବି ମାଆମାନେ ତାହା ଆପଣ ପ୍ରତି 3 ଘଣ୍ଟାରେ ଦେବା କଥା। ପ୍ରଥମ 3 ମାସ ଗଲା ପରେ ଆପଣ ସେ ଯେଉଁ ରାତିରେ ଯେଉଁ କ୍ଷୀରଟା ଦିଆଯାଏ ସେଇଟାକୁ ଆପଣ ଟିକେ ଲେଟ୍ରେ ଦେଇପାରିବେ, ଆଉ ଟିକେ ଆପଣ ସକାଳୁ ଟିକେ ଏର୍ଲି ମର୍ଣ୍ଣିଂ ଦେଇପାରିବେ, କିନ୍ତୁ ପ୍ରଥମ 3 ମାସ ଆପଣଙ୍କୁ ପ୍ରତି 3 ଘଣ୍ଟାରେ

0: କ୍ଷୀର ଦେବାକୁ ପଡ଼ିବ। ତାପରେ ଯେତେବେଳକୁ ଆପଣଙ୍କର 6 ମାସ ପର୍ଯ୍ୟନ୍ତ ଛୁଆକୁ କେବଳ ଆପଣ ମା କ୍ଷୀର ହିଁ ଆପଣ ଖୁଆଇବେ। ବାହାରର ପାଣି ଯେପରିକି ଆମର ଗରମ ଦିନରେ ବି ବାହାରର ପାଣି ଦରକାର ନାହିଁ, ମାଆର ସ୍ତନର କ୍ଷୀରରେ ସେସବୁ ଜଳୀୟ ଅଂଶ ଯାହା ଶିଶୁକୁ ଦରକାର ତାହା ଅଛି। ତ ଆପଣ ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରେଇବେ, ତାପରେ 6 ମାସ ପରେ ଆପଣ ଘରର ଅନ୍ୟାନ୍ୟ ଖାଦ୍ୟ ଆପଣ ଦେଇପାରିବେ, କିନ୍ତୁ ତା ଅର୍ଥ ନୁହେଁ ଯେ ଆପଣ ସ୍ତନ୍ୟପାନଟି ବନ୍ଦ କରିବେ। ସ୍ତନ୍ୟପାନ ଆପଣ ଅନ୍ତତଃ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରଖିବେ। ଆଉ ଯେଉଁମାନେ କର୍ମଜୀବୀ ମହିଳାମାନେ, ତ ସେମାନେ ଘରର ଅନ୍ୟାନ୍ୟ ଖାଦ୍ୟ 6 ମାସ ବଦଳା 4 ମାସରୁ ଆପଣ ଆରମ୍ଭ କରିପାରିବେ। ଘରର ଅନ୍ୟ ଖାଦ୍ୟ ପ୍ରଥମେ ପୁରା ପାଣିରୁ ଧୀରେ ଧୀରେ ଅଧିକା ବହଳ କରି ଅଭ୍ୟାସ କରିବେ, ଯେପରିକି ଶିଶୁ ବର୍ଷ ହେଲା ବେଳକୁ ସେ ଘରର ପ୍ରସ୍ତୁତ ସମସ୍ତ ପ୍ରକାର ଖାଦ୍ୟ ଖାଇପାରିବ। ନୂଆ ଖାଦ୍ୟର ପ୍ରକାର ଓ ସ୍ୱାଦ ପ୍ରତି 10-14 ଦିନ ମଧ୍ୟରେ ପରିବର୍ତ୍ତନ କରିବେ, ଯେପରିକି ଶିଶୁର ଖାଦ୍ୟ ଖାଇବାର ଆଗ୍ରହ ରହିବ। ଶିଶୁକୁ ଖୁଆଇବା ବେଳେ ତାଙ୍କ ସହ ହସି ଖେଳି ଆପଣ ଖୁଆଇବେ, ଏବଂ ଖୁଆଇଲା ବେଳେ ମୋବାଇଲ ଓ ଟିଭିରୁ ଶିଶୁକୁ ଆପଣ ଦୂର ରଖିବେ, ଏବଂ ମାଆମାନେ ନିଜର ଓ ନିଜର ଶିଶୁର ପରିସର ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବେ। ଆଉ ଖାଦ୍ୟ ଯେମିତି ସେମାନଙ୍କୁ ତଟକା ଖାଦ୍ୟ ଦିଆହେବ ତା ଉପରେ ଟିକେ ଦୃଷ୍ଟି ଦେବେ। ଆଉ ଖାଦ୍ୟ ବି ଆପଣ ଯେଉଁଠି ଆପଣ ଷ୍ଟୋରେଜ କରିକି ରଖନ୍ତି ସେଇଟା ଯେମିତି ଆପଣ ଏୟାର ଟାଇଟ୍ କଣ୍ଟେନର୍ରେ ପୁରା ଭଲକି ବନ୍ଦ କରିକି ଡବାରେ ରଖିବେ, ସେ ପ୍ରକାର ଆପଣ କରିପାରିବେ। ପ୍ରଥମ ବର୍ଷର ଶିଶୁଟି ମାଆମାନଙ୍କର ଖାଦ୍ୟର ଅଧା ପରିମାଣ ଖାଇପାରିବ, ଏବଂ ପ୍ରାୟ 5 ବର୍ଷ ହେଲା ବେଳକୁ ବାପାଙ୍କ ଖାଦ୍ୟର ଅଧା ପରିମାଣ ଖାଦ୍ୟ ଖାଇପାରିବେ। ଦିନକୁ ଅନ୍ତତଃ 5 ଥର ଆପଣ ଖୁଆଇବା ଦରକାର। ସେ 5 ଥରରୁ ପ୍ରଥମ ଭାବନ୍ତୁ 3 ଥର ଆପଣ ପ୍ରିନ୍ସିପାଲ ମିଲ୍, ମାନେ ଯେଉଁଥିରେ ଆପଣ ଭାତ ଖିଚିଡ଼ି ଏସବୁ ଦେଇପାରିବେ, ଆଉ 2 ଥର ଆପଣ ସ୍ନାକ୍ ଆଇଟମ୍, ସ୍ନାକ୍ ଆଇଟମ୍ରେ ଆପଣଙ୍କର ଫ୍ରୁଟ୍ସ ହେଲା ବା ଆପଣଙ୍କର ଫଳରସ ହେଲା ବା ଆପଣଙ୍କର ଛତୁଆ ହେଲା, ଏସବୁ ଜିନିଷ ଆପଣ ଦେଇପାରିବେ। ଆଉ ପ୍ରଥମ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଭିଟାମିନ୍ D3 ଦେବା ଦରକାର, ଯାହାକି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିନା ମୂଲ୍ୟରେ ମିଳେ। ସ୍ୱାସ୍ଥ୍ୟ କେନ୍ଦ୍ର ବା ଅଙ୍ଗନବାଡ଼ିରେ ଯେଉଁ ଭିଟାମିନ୍ ଏ ବା କୃମିନାଶକ ଔଷଧ ଯେଉଁ ମିଳେ ତାହା ବି ଆପଣ ନିୟମିତ ବ୍ୟବଧାନରେ ଦେବେ, ଏବଂ ତତ୍ସହିତ ମମତା କାର୍ଡ ଅନୁସାରେ ଉପଯୁକ୍ତ ସମୟରେ ସମସ୍ତ ଟିକା ପ୍ରଦାନ କରିବେ। ଆପଣ କୌଣସି ବାହାର ଜିନିଷ ଦେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ନିୟମ ଯଦି ଆପଣ ଶିଶୁର ଖାଦ୍ୟ ଦେଲାବେଳେ ଯଦି ଆପଣ ପାଳନ କରିବେ ତାହେଲେ ଆପଣଙ୍କ ଶିଶୁର ସ୍ୱାସ୍ଥ୍ୟ ବହୁତ ଉତ୍ତମ ରହିବ। ଧନ୍ୟବାଦ।
1: ଶୁଣିଲି ସ୍ୱାସ୍ଥ୍ୟ ସୂଚନାରେ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ ବିଷୟରେ କହିଲେ ଡାକ୍ତର ସୁଶାନ୍ତ କୁମାର ବେହେରା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀ। ଦୁର୍ବଳ ମୌସୁମୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା, ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ, ସାଇବର ସୁରକ୍ଷାଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ବ୍ରାଜିଲ୍, ରୁଷ, ଚୀନ୍, ଭାରତ ଏବଂ ଦକ୍ଷିଣ ଆଫ୍ରିକା ସମେତ

ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଶ୍ରୀ ମୋଦି ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ପାରସ୍କରିକ ସହଯୋଗକୁ ଗତିଶୀଳ କରିବା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ପ୍ରଦାନ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ବିଶ୍ୱ ଗଠନ ନିର୍ମାଣରେ ଉପଯୋଗୀ ସାବ୍ୟସ୍ତ ହେବ। ଆତଙ୍କବାଦ, ସାଇବର ବିପଦ ସମେତ ବ୍ୟାପକ ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ସୀମା ଆରପଟୁ ସୃଷ୍ଟ ସୁରକ୍ଷା ବିପଦ ଉପରେ ଆଲୋଚନା ବେଳେ ପ୍ରାଥମିକତା ପ୍ରଦାନ କରାଯାଇଛି। ଶକ୍ତି ଏବଂ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ମତ ବିନିମୟ ହୋଇଛି। ଗତମାସ 21 ଏବଂ 22 ତାରିଖରେ ଅନୁଷ୍ଠିତ ଆତଙ୍କବାଦ ବିରୋଧୀ ବ୍ରିକ୍ସ ମିଳିତ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ 8 ଓ 9 ତାରିଖରେ ଅନୁଷ୍ଠିତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସୁରକ୍ଷା ଉପରେ ହୋଇଥିବା ବୈଠକର ଫଳାଫଳ ଉପରେ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷର ନବସୃଜନ, ସହଯୋଗ, ନିରନ୍ତରତା ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ବ୍ରିକ୍ସ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି। ବୈଠକ ଶେଷ ହେବା ପରେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏଲ୍ନିନୋ ପ୍ରଭାବରେ ସୃଷ୍ଟ ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 43% କମ୍ ବର୍ଷା ହୋଇଛି। ଜୁଲାଇରେ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି। ପ୍ରାୟ 315 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ସେଥିମଧ୍ୟରୁ 111 ଜିଲ୍ଲା ସୀମିତ ଜଳସେଚନ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଡାଲି, ତୈଳବୀଜ ଏବଂ ମିଲେଟ୍ସ ଫସଲକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସ୍ୱଳ୍ପ ପାଣି ଏବଂ ଆହ୍ୱାନଜନିତ ପରିସ୍ଥିତିରେ ଏହି ଖାଦ୍ୟଶସ୍ୟଗୁଡ଼ିକର ଭଲ ଅମଳ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ରାଜ୍ୟଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ କୃଷି ବୈଜ୍ଞାନିକଙ୍କ ପରାମର୍ଶ, ସମୟୋଚିତ ଫସଲ ଯୋଜନା ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ସଶକ୍ତ କରାଯାଉଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। କୃଷିଜୀବୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ୟୁନିଟ୍ ତଥା ଅନ୍ୟାନ୍ୟ ପରାମର୍ଶ ପ୍ରଦାନକାରୀ ମାଧ୍ୟମଗୁଡ଼ିକ ଦ୍ୱାରା ସାମାଜିକ ଗଣମାଧ୍ୟମ, ରେଡିଓ, ଟେଲିଭିଜନ ତଥା ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। କାତାରର ରାସଲାଫନ୍ ଶିଳ୍ପ ନଗରୀରେ ବିସ୍ଫୋରଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ କାତାରର ଅମିର ଶେଖ୍ ଶାମିମ୍ ବିନ୍ ହମିଦ୍ ଅଲ୍ ଥାନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଶ୍ରୀ ଅଲ୍ ଥାନି ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସେ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ମୋଦି କାତାର ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଉଭୟ ନେତା ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି ଶାନ୍ତି ପ୍ରୟାସରେ କାତାର ଗ୍ରହଣ କରିଥିବା ଗଠନମୂଳକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କୁ ସୁରକ୍ଷିତ ସ୍ୱଦେଶୀ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଏକ ଯୋଜନା ଘୋଷଣା କରିଛି। ସଂଗଠନର ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ଏହି ନାବିକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନେଇ ସହଯୋଗ ପ୍ରଦାନ ସଂକ୍ରାନ୍ତ ନୌଚାଳନା ସର୍ତ୍ତାବଳୀଗୁଡ଼ିକୁ ଯାଞ୍ଚ କରାଯାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଓମାନ, ଇରାନ ଏବଂ ଏହି କ୍ଷେତ୍ରର ଅନ୍ୟ ଦେଶ ଏବଂ ସାମୁଦ୍ରିକ ଶିଳ୍ପ ସଂସ୍ଥା ସହ ସହଯୋଗ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଗଠନର ମହାସଚିବ କହିଛନ୍ତି। ଜେନେଭାଠାରେ ଇରାନର ରାଷ୍ଟ୍ରଦୂତ ତଥା ଜାତିସଂଘର ସ୍ଥାୟୀ ପ୍ରତିନିଧି ଅଲି ବାହାରିନି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ବୈଦେଶିକ ବାଣିଜ୍ୟିକ ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟାତ ପାଇଁ ଉନ୍ମୁକ୍ତ ରହିଛି।
ସ୍ଥିର ଅର୍ଥନୀତି ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ବହୁପକ୍ଷ ସହଯୋଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି

0: ଫାର୍ମାସି ମାଧ୍ୟମରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବୈଷୟିକ ସ୍ତରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପଦକ୍ଷେପ ଜରୁରୀ। ବୈଷୟିକ ସ୍ତରରେ ଥିବା ଅସନ୍ତୁଳନ ପ୍ରସଙ୍ଗରେ ଗୁରୁତ୍ୱ ପ୍ରଦାନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଲୋକସଂଖ୍ୟା ବିକାଶର ଧାରା ସମ୍ବଳ ଏବଂ ଅର୍ଥନୈତିକ ଗଠନରେ ପାର୍ଥକ୍ୟକୁ ଏହା ପ୍ରତିଫଳିତ କରିଥାଏ। ଘରୋଇ ଆବଶ୍ୟକତାର ପରିମାଣ ବିଭିନ୍ନ ଦେଶରେ ଅଲଗା ହୋଇଥାଏ ବୋଲି ଅର୍ଥମନ୍ତ୍ରୀ କହିବା ସହ ବ୍ୟାପକ ତଥା ନିରନ୍ତର ଅସନ୍ତୁଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ମୁଖ୍ୟତଃ ଘରୋଇ ଚାହିଦା ଆଧାରରେ ପରିଚାଳିତ ହୋଇଥାଏ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସୁଦୃଢ଼ ଏବଂ ବ୍ୟାପକ ଆର୍ଥିକ ସହଭାଗିତାକୁ ସମର୍ଥନ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିୟର ଏବଂ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଗତ ଫେବୃୟାରୀ ମାସ 7 ତାରିଖରେ ଦୁଇ ଦେଶର ମିଳିତ ବିବୃତ୍ତି ଆଧାରରେ ଏକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତୁତି ନେଇ ଇତିମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସମନ୍ୱିତ ଗଠନମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଇଥାନଲ ମିଶ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ଆଧାରିତ ଏବଂ ଏଥିପାଇଁ ନିରନ୍ତର ତଦାରଖ କରାଯାଉଛି ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ କେତେକ ଭ୍ରମାତ୍ମକ ତଥା ତଥ୍ୟବିହୀନ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାର ଗତକାଲିର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ 2014 ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ଅପରାଜିତ ରେକର୍ଡ ଜାରି ରଖିଛି। ଆସନ୍ତାକାଲି ଭାରତ ଇଂଲଣ୍ଡକୁ ଭେଟିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ବିଜୟୀ ହୋଇଛି। ଆମେରିକାର ହୋଷ୍ଟନ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପର୍ତ୍ତୁଗାଲ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଇଂଲଣ୍ଡ ଓ ଘାନା ମଧ୍ୟରେ ବୋଷ୍ଟନ୍ଠାରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କାନାଡ଼ାର ଟରଣ୍ଟୋ ଷ୍ଟାଡିୟମ୍ରେ କ୍ରୋଏସିଆ ଏବଂ ପାନାମା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଜି କଲମ୍ବିଆ ଏବଂ କଙ୍ଗୋ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଜି ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ମୌସୁମୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ଇ ମାସର ଚାଷବାସ ବିଷୟ କିଛି କଥା। ଧାନ ଜମିକେ ଗହିର ଚାଷ କରିକିରି ମାଟିକେ ଭଲ କିରି ଗୁଣ କରୁନ୍ ଆର୍ ମାଟିକେ ସମାନ କରୁନ୍ ଆର୍ ଶେଷ ଥର ଜୁତଲା ବେଲେ ଫି ହେକ୍ଟରକେ 10 ଗାଡ଼ି ସଢ଼ା ଗୋବର ଖତ ନହେଲେ କମ୍ପୋଷ୍ଟ ବ୍ୟବହାର କରୁନ୍। ହାତେ ନାଇଁ ବୁନିକିରି ବିହନ ବୁନା ଯନ୍ତ୍ର ସାହାଯ୍ୟ ନହେଲେ ଲଙ୍ଗଲ ସିଆର ଥି 2-3 ସେଣ୍ଟିମିଟର ଗହିର ଥି ଧାଡ଼ି ବାଟିଆ ବିହନ ବୁନୁନ୍ ଆର୍ ବୁନି ସାରିଲା ଉତରୁ ଥରେ ମଇ ଦେଇଦଉନ୍। ସଲ କିସମର ଧାନ ଥି ଧାଡ଼ିକେ ଧାଡ଼ି 15 ସେଣ୍ଟିମିଟର ଆର୍ ବିଲମ୍ କିସମ ଥି 20 ସେଣ୍ଟିମିଟରର ବ୍ୟବଧାନ ରଖୁନ୍। ଫି ହେକ୍ଟରକେ 80 କେଜି ବିହନ ବିଶୋଧନ କରିକିରି ବୁନୁନ୍। ଯେନ୍ଠାନେ ପାନର ସୁବିଧା ଅଛେ ସେନୁ ତଲି ଘେରା ବନୁନ୍। ଫି ହେକ୍ଟର ଲାଗି ତଲି ଉତରାବାର ଲାଗି 25 ଡିସମିଲ ତଲି ଘେରାନ ଏକ ମିଟର ଚଉଡ଼ାର ପଟି କରିକିରି ମଝା ମଝାତି 30 ସେଣ୍ଟିମିଟର ଉଚ୍ଚାର ନାଲି କରୁନ୍। ଆର୍ ତୋଲି ପଟିମାନଙ୍କୁ ଦରକାର ହିସାବେ 50 କେଜି ଅଧିକା ଅମଲକ୍ଷମ ନାହେଲେ 15 କେଜି ଶଙ୍କର କିସମ ଗଜା ଫିଟିଥିବାର ବିହନ ବୁନୁନ। ଦୁର୍ସାମାଇଟ୍ ଥିବାର ଜମିନ ଶୁଖା ତୋଲି ପଟି ଗଲେ କରାଯାଇ ପାର୍ବା। ଆର୍ ଏଥିର୍ଲାଗି ଶୁଖା ତୋଲି ପଟିନ ଧାଡ଼ିନ 10 ସେଣ୍ଟିମିଟର ବ୍ୟବଧାନ ଥି ତୋଲି ପଟିନ ବିହନ ବୁନୁନ୍। ଆର୍ ଖତ ଆର୍ ମାଇଟ୍ ମିଶେଇକିରି ଢାପି ଦିଅନ୍। ତଲି ଗଜା ହେଲା ଉତରୁ ତୋଲି ପଟିନୁ ଧୀରେ ଧୀରେ ପାଣିର ସ୍ତର ବଢ଼ଉନ୍। ଗଜା ହେବାର ଲାଗି ମାଇଟ୍ ନ ଦରକାର ଅନୁଯାୟୀ ବତର ରହିବାର ଜରୁରୀ ଆଏ। ଯହକିରି ଏଇ ଖରିଫ ଋତୁ ନ ମୋଟ 60 ମିଲିମିଟର ବର୍ଷା ହେବାର ଉତରୁ ହିଁ ବୁନାବୁନି କାମ କରୁନ୍। ଯେନ୍ ଜମିମାନଙ୍କୁ ଘାସ ଜହ ଦେଖାଯାଏସି, ଯହକିରି ଢିପ୍ ଜମିମାନଙ୍କୁ ଘାସମରା ଉଷୁ ବ୍ୟବହାର କରିକିରି ଘାସ ଦମନ କରୁନ୍। ଏଥିର୍ ଲାଗି ଢିପ୍ ଜମିନ ଫି ହେକ୍ଟର କି ବୁଟାକ୍ଲୋର ନାହେଲେ ପ୍ରେଟିଲାକ୍ଲୋର 1 ଲିଟର 500 ଲିଟର ପାଣି ନ ମିଶେଇକିରି ସ୍ପ୍ରେୟର ବାଟିଆ ବୁନବାର 2-3 ଦିନ ଉତରୁ ମାଇଟ୍ର ବତର ଥିବାର ସମିଆନ ଝିଟୁନ୍। ଆର୍ ଯେନ୍ ଜମିନ ରୁଇବାର ଅଛେ ସେ ଜମିନ ଫି ହେକ୍ଟର କି 25 କେଜି ଧନିଚା ବୁନୁନ୍। ଆର୍ ପାଏନ୍ ମାଡ଼ାବାର ସୁବିଧା ଥିବାର ଜମିନ ପାଏନ୍ର ସୁବିଧା ଥିଲେ ସବୁଜ ସାର ଯେନ୍ତାକି ଓଜଲା ବଢ଼ଉନ୍। ଆର୍ ସାଧାରଣ ଉର୍ବର ମାଇଟ୍ନ ଉର୍ବର ଜମିନ ବୁନ୍ଲା ବେଲେ ଫି ହେକ୍ଟର କି 15 କେଜି ଯବକ୍ଷାର ଯାନ୍, 30 କେଜି ଫସ୍ଫରସ ଆର୍ 15 କେଜି ପଟାସ ଖାଦ୍ୟ ସାର ବ୍ୟବହାର କରୁନ୍। ଫସଲକେ ବିହନ ଜନିତ ରୋଗନୁ ରକ୍ଷା କରବାର ଲାଗି ବଞ୍ଚାବାର ଲାଗି ବୁନବାର ଆଘନୁ ବିହନକେ ଫି କେଜିକେ 2 ଗ୍ରାମ କାର୍ବୋକ୍ସିନ ସାଙ୍ଗେ ଥିରାମ ନାହେଲେ 2 ଗ୍ରାମ ବାଭିଷ୍ଟିନ ସାନିକିରି ବିଶୋଧନ କରୁନ୍। ଆର୍ ଯେନ୍ ଇଲାକାମାନଙ୍କୁ ରୋଗ ପୋକ ଜହ ହଉଛେ ସେନୁ ରୋଗ ପୋକ ସହି ପାରବାର କ୍ଷମତା ଥିବାର ଧାନ ବୁନୁନ୍। ଆର୍ ଆମର ଯେନ୍ ଭାଇ ଭଉଣୀମାନେ ମେକା ଚାଷ କରୁଛନ୍, ମେକାର କେତେଟା ଉନ୍ନତ କିସମ ମାନେ ହେଲା ନବଜ୍ୟୋତ, ବିଜୟା, ଶକ୍ତି, ଡେକାନ 107 ଆର୍ ଡେକାନ 109। ଫି ଏକରକେ 6 କେଜି ମେକା ବିହନ ଦରକାର ହେସି। ଫି କେଜି ବିହନ ଥି 3 ଗ୍ରାମ କ୍ୟାପ୍ଟେନ ନାହେଲେ ଥିରାମ ଥି ଏ ବିହନକେ ବିଶୋଧନ କରୁନ୍। ମେକା ବିହନକେ 5 ସେଣ୍ଟିମିଟର ଗହିର ଥି ଧାଡ଼ିକେ ଧାଡ଼ି 50 ସେଣ୍ଟିମିଟର ଆର୍ ଗଛକେ ଗଛ 30 ସେଣ୍ଟିମିଟର ବ୍ୟବଧାନ ଥି ବୁନୁନ୍। ଫି ଏକରକେ ମୂଲ ସାର ହିସାବେ 8 କେଜି ଯବକ୍ଷାର ଯାନ, 16 କେଜି ଫସ୍ଫରସ ଆର୍ 16 କେଜି ପଟାସ ଖାଦ୍ୟ ସାରକେ ସିଆର୍ ଥି ବ୍ୟବହାର କରୁନ୍। ବିହନକେ ବୁନବାର ଆଘନୁ ଜୀବାଣୁ ସାର ଯେନ୍ତାକି ଆଜୋଟୁ ବ୍ୟାକ୍ଟର, ଆଜସ୍ପିରିଲମ ଫି କେଜିକେ 50 ଗ୍ରାମ ହିସାବେ ସାନିକିରି ଇଥି ଗୁଲେଇକିରି ବୁନୁନ୍। ମେକା ଚାଷେ ଘାସକେ ରୋକବାର ଲାଗି, ଘାସର ଦମନ ଲାଗି ଜମିଥି ବତର ଥିବାର ସମିଆନ ଫି ଏକରକେ 6 କେଜି ଅଟ୍ରୋଟାପ ବୁନବାର 2 ଦିନ ଭିତରେ ବ୍ୟବହାର କରୁନ୍।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା। ଆଜି ଏଥିରେ ବାୟୁ ପ୍ରଦୂଷଣ ଓ ଯାନବାହନ ବିଷୟରେ କହିଛନ୍ତି ଡକ୍ଟର ସମାପିକା ଦାସ।
3: ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ଏକ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି। ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ 2023 ଅନୁସାରେ ବିଶ୍ୱର ସର୍ବାଧିକ 100ଟି ପ୍ରଦୂଷିତ ସହର ମଧ୍ୟରେ ଭାରତରେ 83ଟି ସହର ରହିଛି। ରାଜଧାନୀ ନୂଆଦିଲ୍ଲୀ ସମେତ ଦେଶର ବିଭିନ୍ନ ମହାନଗରଗୁଡ଼ିକରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ରୂପ ଧାରଣ କରିଛି। ନୂଆଦିଲ୍ଲୀରେ ଗତ ଜାନୁଆରୀ ମାସରେ ବାୟୁ ଗୁଣବତ୍ତା ସୂଚୀ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ 700କୁ ଅତିକ୍ରମ କରିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଜନିତ କାରଣରୁ ଭାରତରେ ପ୍ରାୟ 2 ନିୟୁତ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ୁଥିବାର ଜଣାପଡ଼ୁଛି। ଦ୍ରୁତ ଜନସଂଖ୍ୟା ସାଙ୍ଗକୁ ଯାନବାହନଗୁଡ଼ିକର ସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରସାର, ଜଙ୍ଗଲ ଧ୍ୱଂସ, ଜୀବାଶ୍ମ ଇନ୍ଧନର ମାତ୍ରାଧିକ ବ୍ୟବହାର ଫଳରେ ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ। ଭାରତରେ ମୋଟର ଗାଡ଼ିର ବ୍ୟବହାର ବୃଦ୍ଧି ପାଉଥିବାରୁ ବାୟୁ ପ୍ରଦୂଷଣ ବହୁତ ମାତ୍ରାରେ ବୃଦ୍ଧି ପାଉଛି। ମହାନଗରୀ ଦିଲ୍ଲୀରେ ଘଟୁଥିବା ବାୟୁ ପ୍ରଦୂଷଣର 51% ଯାନବାହନ ତଥା ପରିବହନ କ୍ଷେତ୍ରରୁ ହେଉଛି। ସମଗ୍ର ଦେଶରେ ବାୟୁ ପ୍ରଦୂଷଣର 20-30% ପର୍ଯ୍ୟନ୍ତ ପରିବହନ କ୍ଷେତ୍ରରୁ ହୋଇଥାଏ।

0: ଭାରତୀୟ ସହରଗୁଡ଼ିକରେ ଭାସମାନ ସୂକ୍ଷ୍ମକଣିକା PM25 ଓ PM10 ଉତ୍ସର୍ଜନର 20-30 ଭାଗ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ସମୂହ ଉତ୍ସର୍ଜନର 36% ପରିବହନ କ୍ଷେତ୍ରରୁ ଆସିଥାଏ। ସେହିପରି ପରିବହନ କ୍ଷେତ୍ରରୁ ବିପୁଳ ପରିମାଣର କାର୍ବନ୍ ମୋନୋକ୍ସାଇଡ୍ ନିର୍ଗତ ହୋଇଥାଏ, ଯାହା ପ୍ରଦୂଷଣର କାରଣ ହୁଏ। ଭାରତରେ ପ୍ରତିବର୍ଷ ମୋଟରଗାଡ଼ି ବିକ୍ରି ବହୁତ ମାତ୍ରାରେ ବୃଦ୍ଧି ପାଉଛି। ଗତ 2020-21 ମସିହାରେ ଭାରତରେ ଯାନବାହନର ସଂଖ୍ୟା 1 କୋଟିରୁ ଅଧିକ ଥିଲାବେଳେ 2024-25 ମସିହାରେ ଏହା ବଢ଼ି 2 କୋଟିରୁ ଅଧିକ ହୋଇଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଭାରତରେ ଯାନବାହନ ସଂଖ୍ୟା କେତେ ଅଧିକ। ଏହି କ୍ରମରେ 1991 ମସିହାରେ ପେଟ୍ରୋଲ ଚାଳିତ ଯାନ ଓ 1992 ମସିହାରେ ଡିଜେଲ ଚାଳିତ ଯାନଗୁଡ଼ିକ ପାଇଁ ନିଗମନ ମାନକ ଲାଗୁ କରାଯାଇଥିଲା। ଏହାପରେ ପରେ ପେଟ୍ରୋଲ ଚାଳିତ ଯାନଗୁଡ଼ିକରେ କ୍ୟାଟାଲିଟିକ୍ କନ୍ଭର୍ଟରମାନ ବାଧ୍ୟତାମୂଳକ କରାଗଲା। ବଜାରରେ ସିସା ରହିତ ପେଟ୍ରୋଲ ଉପଲବ୍ଧ କରାଗଲା। ଦେଶରେ ଯାନବାହନ ଜନିତ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ 2020 ମସିହା April 1 ତାରିଖରୁ ଦେଶବ୍ୟାପୀ ନିଗମନ ମାନକ BS6 କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ଯାନବାହନଗୁଡ଼ିକରେ କାର୍ଯ୍ୟକାରୀ BS4 ମାନକ ବ୍ୟବସ୍ଥାରେ ପ୍ରତି କିଲୋମିଟର ପିଛା ଏକ ଡିଜେଲ ଚାଳିତ କାର୍ର ଉତ୍ସର୍ଜନରେ 500 ମିଲିଗ୍ରାମ କାର୍ବନ୍ ମୋନକ୍ସାଇଡ୍, 250 ମିଲିଗ୍ରାମ ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ 25 μ PM2.5 ରହିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ମାତ୍ର ନିଗମନ ମାନକ BS6 ଅନୁସାରେ ପ୍ରତି କିଲୋମିଟର ପିଛା ଡିଜେଲ ଚାଳିତ କାର୍ର ନିଗମନରେ 500 ମିଲିଗ୍ରାମ କାର୍ବନ୍ ମୋନକ୍ସାଇଡ୍, 80 ମିଲିଗ୍ରାମ ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ 5 μ PM2.5 ରହୁଛି। ସେହିପରି BS4 ନିଗମନ ମାନକରେ ପ୍ରତି କିଲୋମିଟର ପିଛା ଏକ ପେଟ୍ରୋଲ ଚାଳିତ କାର୍ରେ 1 ଗ୍ରାମ କାର୍ବନ୍ ମୋନକ୍ସାଇଡ୍, 80 ମିଲିଗ୍ରାମ ନାଇଟ୍ରୋଜେନ୍ ଅକ୍ସାଇଡ୍ ରହିବାର ପ୍ରାବଧାନ ଥିଲା। ତେବେ BS6 ନିଗମନ ମାନକ ଅନୁସାରେ ପ୍ରତି କିଲୋମିଟର ପିଛା ଏକ କାର୍ର ଉତ୍ସର୍ଜନରେ 1 ଗ୍ରାମ କାର୍ବନ୍ ମୋନକ୍ସାଇଡ୍, 6 ମିଲିଗ୍ରାମ ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ 4-5 μ PM2.5 ରହୁଛି। ଭାରତରେ ଯାନବାହନଗୁଡ଼ିକରେ BS6 ନିଗମନ ଲାଗୁ କରାଯିବା ଫଳରେ ଯାନବାହନ ଜନିତ ପ୍ରଦୂଷଣ ଅନେକାଂଶରେ ହ୍ରାସ ପାଇଛି।
1: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ବାୟୁ ପ୍ରଦୂଷଣ ଓ ଯାନବାହନ ବିଷୟରେ କହିଲେ ଡକ୍ଟର ସମାପିକା ଦାସ। ଶ୍ରୋତାବନ୍ଧୁମାନଙ୍କ ପାଇଁ ଏଥର ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ June 16, 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ବା ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ଘର 1086170525 7 IFSC SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର ପିନ୍କୋଡ଼ଟି ହେଲା 7680001 ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026 ମନେ ରଖନ୍ତୁ ଶ୍ରୋତାବନ୍ଧୁ ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026 ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241096 ଯୋଗାଯୋଗ କରିପାରିବେ ବିଶେଷ ସୂଚନାଟି ଏତିକିରେ ଶେଷ ହେଲା ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆନ୍ତରା କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା ଏବଂ ମିନତୀ ପତି ଗୀତ ରଚନା ଯୁଧିଷ୍ଠିର ମିହିର ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ମନୋଜ କୁମାର ବୁଡ଼ାଙ୍କ କଣ୍ଠରେ

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। ଏଥର ମିନତୀ ପତିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। କଣ୍ଠଦାନ କଲେ ମନୋଜ କୁମାର ବୁଡ଼ା ଏବଂ ମିନତି ପତି। ଗୀତରଚନା ଯୁଧିଷ୍ଠିର ମେହେର। ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶୁଭମ ସଙ୍ଗୀତ। କଣ୍ଠଶିଳ୍ପୀ ରୋଶନ ଖାଁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ସତ୍ୟନାରାୟଣ ମିଶ୍ରଙ୍କ ରଚନାରୁ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଶ୍ରୋତାମାନଙ୍କ ପାଇଁ ଏଥର ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥୀନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ବା ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ଘର 1081705257 IFSC କୋଡ୍ SBIN00000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241096 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମ ଶେଷରେ ଶରତ ଚନ୍ଦ୍ର ମହାପାତ୍ରଙ୍କର ରଚନାରୁ ରୋଶନ ଖାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ରୋଶନ ଖାଙ୍କ କଣ୍ଠରେ ସୁଗମ ସଙ୍ଗୀତ। ଗୀତ ରଚନା ସତ୍ୟନାରାୟଣ ମିଶ୍ର ଏବଂ ଶରତଚନ୍ଦ୍ର ମହାପାତ୍ର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ସମାଚାର ପ୍ରଭାତ ଓ ଇଂରାଜୀରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ତରୁଲତା ସୁନାନୀ ଏବଂ ଦୟାନିଧି ବେହେରା। ଗୀତ ରଚନା ଭୋଜରାଜ ପରୁଆ, ରାହାସ ବିହାରୀ ଉର୍ମା ଏବଂ ବିନୋଦ କୁମାର ପସାୟତ। ଶ୍ରୋତାବନ୍ଧୁମାନଙ୍କ ପାଇଁ ଏଠି ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ବା ମୋବାଇଲ୍ ନମ୍ଘର ଏବଂ ଆଧାର

ବରା ଦେବୀବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257 IFSC କୋଡ୍ SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ ସମ୍ବଲପୁର ପିନ୍କୋଡ଼ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2024। ପୁଣି ଥରେ କହି ରଖୁଛି ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2024। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଶୁଭ୍ରା ନାୟକଙ୍କ କଣ୍ଠରେ ଗୀତ ରଚନା ନିରଞ୍ଜନ ଦାସ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ରାଜାରଥଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ନିରଞ୍ଜନ ଦାସ।

କାର୍ଯ୍ୟକ୍ରମ ଶେଷରେ ରାଜାରଥ ଏବଂ ଶୁଭ୍ରା ନାୟକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ନିରଞ୍ଜନ ଦାସ, ସଙ୍ଗୀତ ପରିଚାଳନା ଜି ନାରାୟଣ ରାଓ।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ଶୁଭ୍ରା ନାୟକ ଏବଂ ରାଜା ରଥ। ଗୀତରଚନା ନିରଞ୍ଜନ ଦାସ। ସଙ୍ଗୀତ ପରିଚାଳନା ଜି ନାରାୟଣ ରାଓ।

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: କୁହନ୍ତୁ, ଗୀତଟି ଆପଣଙ୍କୁ ଏତେ କାହିଁକି ଭଲ ଲାଗେ?
1: ସେଟା ମତେ ବହୁତ ବଢିଆ ଲାଗେ। ଏଟା ଆମର ଆଗର ଗୀତ ମାନେ ଟିକେ ମତେ ଭଲ ଲାଗ୍ସି, ପୁରୁଣାଟା ମାନେ ଶୁଣବାର୍ ଲାଗି।
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ଆର୍ ଆମର ଏ ଗୀତଟା ଯେନ୍ ବଜାର ଗୋଟେ ବଢିଆ ଲାଗ୍ସି।
0: ଆଜ୍ଞା, ଆଉ କୁହନ୍ତୁ ଆମର ଆଉ କେଉଁ କେଉଁ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି?
1: ହଁ, ସବୁ କାର୍ଯ୍ୟକ୍ରମ ତ ଭଲ ଲାଗୁଛି। ଆର୍ ମୁଇଁ ବିଶେଷ କରି ଧନ୍ୟବାଦ ଦେମି ଆମର ଆକାଶବାଣୀ ସମ୍ବଲପୁର ର ସମସ୍ତ କର୍ମକର୍ତ୍ତାଙ୍କୁ ଯେ ଶୀତଳ ଷଷ୍ଠୀ ର ଲାଇଭ ପ୍ରୋଗ୍ରାମ ଯେନ୍ କରିଥିଲେ ସେଟା ବହୁତ ବଢିଆ ହେଇଥିଲା। ନିରବଚ୍ଛିନ୍ନ ଭାବରେ ପୁରା ମୂଳ ଶ୍ରେଷ୍ଠ ଭଲ କରି ଶୁଣା ଯାଇଥିଲା। ସେଥିଲାଗି ମୁଇଁ ଅର୍ ଥରେ ଧନ୍ୟବାଦ ଦେଉଛି ଆମ ଟେକ୍ନିକାଲ ଟିମକୁ।
0: ଆଜ୍ଞା ଆଜ୍ଞା ଆଜ୍ଞା। ଆପଣମାନଙ୍କର ପସନ୍ଦ ଲାଗି ଆଉ ଆମ ପଶ୍ଚିମ ଓଡ଼ିଶାର ଏତେ ବଡ଼ ଗଣପର୍ବ, ନିଶ୍ଚିତ ଭାବରେ ତାର ଆମେ ଧାରା ବିବରଣୀ ସିଧାସଳଖ ଶୁଣେଇଛୁ। ଶ୍ରୋତାମାନଙ୍କୁ ବହୁତ ଭଲ ଲାଗିଛି, ଆମର ପରିଶ୍ରମ ସାର୍ଥକ ହେଇଛି, ସେଥିପାଇଁ ଆମେ ମଧ୍ୟ ଖୁସି ଅଛୁ। ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ। କାହାକୁ ସମର୍ପିତ କରିବେ କୁହନ୍ତୁ? ଆଜ୍ଞା,
1: ଧନ୍ୟବାଦ। ଚିତ୍ରସେନ ସବ, ନାମ ପାତ୍ର ସବୁ, ବୃଷଭ ଗହିର, ମନୋଜ ପଟେଲ, ଅଛି ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଯଶବନ୍ତ ଶୁଣୁଥିବା ଆମର ସମ୍ବଲପୁରର ସମସ୍ତ କର୍ମକର୍ତ୍ତା ଆଉ ସମସ୍ତ ଶ୍ରୋତା ମାନଙ୍କୁ ଗୀତଟା ଡେଡିକେଟ୍।
0: ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ଯାହା ଯାହାଙ୍କ ନାଁ ଉଲ୍ଲେଖ କଲେ, ଯାହା ଯାହାଙ୍କୁ ଆପଣ ବର୍ତ୍ତମାନ ସ୍ମରଣ କଲେ, ସମସ୍ତଙ୍କ ସହିତ ଆପଣ ମଧ୍ୟ ଆପଣଙ୍କର ମନପସନ୍ଦ ଗୀତଟି ଶୁଣି ନିଅନ୍ତୁ। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର।
0: ନମସ୍କାର।

0: କମ୍ପାନୀ ହିସାବ ଆଉ ଯଶବନ୍ତ ପାଇକ ମୁରଲୀ ମେହର
1: ଆଜ୍ଞା
0: ଆଉ ପଞ୍ଚାନନ ପଞ୍ଚ ବିହାର ଆଉ ଉପେନ୍ଦ୍ର ସୁନା ଆଉ ଆପଣଙ୍କେ ଆଉ ଖଟା ପାଲିର ସ୍ୱର୍ଣ୍ଣ ପ୍ରଭା କରକେ।
1: ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଯେନ୍ ଯେନ୍ ମାନଙ୍କୁ ଉଲ୍ଲେଖ କଲେ ସେମାନଙ୍କର ସାଙ୍ଗେ ଯେନ୍ ମାନଙ୍କୁ ପାସରି ଦେଇଛନ୍ ସେମାନଙ୍କୁ ବି

0: ଆଜ୍ଞା, ପାଣିପାଗ ବିଭାଗ ଯେତେବେଳେ ପରୀକ୍ଷା ନିରୀକ୍ଷା କରି କରି କହିଛେ, ନିଶ୍ଚିତ ଭାବେ ସେଥି ତ ସତ୍ୟତା ଅଛେ ଆଜ୍ଞା। କିନ୍ତୁ ଆମେ ବି ମାନସିକ ସ୍ତର ଥି ନିଜେ ଏନ୍ତା ପ୍ରସ୍ତୁତ ରହେମା ଯଦି ବେଲେ ଅସୁବିଧାଟା କମ୍ବା। ଆଜ୍ଞା ଆଜ୍ଞା, ଆମେ ସମଲେଙ୍କନୁ ପ୍ରାର୍ଥନା କରିମୁ କି ନିଶ୍ଚିତ ବର୍ଷା ହେଉ କହିକରି ଆଶାବାଦୀ ହେମା ଆଜ୍ଞା। ଆପଣଙ୍କର ମନ ପସନ୍ଦର ଗାନା ହେନ୍ତା ହେଲେ ଶୁଣିନୁ। ନିଶ୍ଚୟ ନିଶ୍ଚୟ ଆଜ୍ଞା, କାହାକୁ ସମର୍ପିତ କରିବେ କହୁନ।
1: ରବୀନ୍ଦ୍ର ମେହର, ଶିବରାମ ମେହର, ମୁରଲୀ ମେହର, ଦେବରାଜ ମେହର, ଶଙ୍କର ମେହର, ଯଶବନ୍ତ ପାଇକ, ପରେଶ ପରୁଆ, ତାପରେ ଆମର ରାଜେନ ପ୍ରଧାନ, ସତ୍ୟନାରାୟଣ ବାଘ, ଆଉ ମନୋଜ ପଟେଲ, ଆଉ ଆମର ସୁବଲ ସାହୁ, ଆଉ ଗୋଟେ ଅସର ଆମର ଭାଇ, ତାଙ୍କର ନାଁଟା ହେଲା ମନେ ନାହିଁ ହବାର
0: କିଛି କଥା ନାହିଁ ଆଜ୍ଞା।
1: ଆଉ ଜଣେ ଅଛନ୍ ଆଜ୍ଞା ଯାତ୍ରାରୁ ରବୀନ୍ଦ୍ର ମିଶ୍ର
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ଆଉ ଆମର ଏତେ ନାହିଁ ଆଜ୍ଞା, ସମହଳ କର
0: ଆଜ୍ଞା ଆଜ୍ଞା। ଆପଣ ଯେମାନଙ୍କ ନାଁ ଉଲ୍ଲେଖ କଲେ ଆଜ୍ଞା ଆଜ୍ଞା, ଆପଣ ଯେନ୍ ଯେନ୍ ମାନଙ୍କ ନାଁ ନେଲେ ସେମାନେ ଆଉ ଯେନ୍ମାନଙ୍କୁ ଆପଣ ପାସରି ଦେଇଛନ୍, ସେମାନେ ବି ଆପଣଙ୍କର ସାଙ୍ଗେ ଆପଣଙ୍କର ମନ ପସନ୍ଦର ଏଇ ଗୀତଟା ଶୁଣି ନେଉନ। ଆମର କାର୍ଯ୍ୟକ୍ରମକେ ଫୋନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।
1: ଆଜ୍ଞା
0: ଠିକ୍ ଅଛି ଆଜ୍ଞା, ଗୀତଟା ଶୁଣି ନେଉନ।
1: ନମସ୍କାର
0: ଆଜ୍ଞା।

0: ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଯେଉଁ ମାନଙ୍କର ନାଁ ମାନେ ଉଲ୍ଲେଖ କରିଛନ୍ତି, ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛେ, ଆପଣ ଯେନ୍ ଯେନ୍ ମାନଙ୍କର ନାଁ ଉଲ୍ଲେଖ କଲେ ସେମାନଙ୍କର ସାଙ୍ଗେ ଆପଣ ବି ଆପଣଙ୍କର ମନ ପସନ୍ଦ ଗୀତଟା ଶୁଣି ନଉନ୍। ଆମର କାର୍ଯ୍ୟକ୍ରମକେ ଫୋନ କରିଥିବାନୁ ଆପଣଙ୍କୁ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡମ୍, ରହୁଛେ, ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ପରିଚୟ ଦିଅନ୍ତୁ। ଆଜ୍ଞା,
1: କୁମାର ସାହୁ, ଗାନ୍ଧୀ ଟିକରା, ପୋଷ୍ଟ ଅଫିସ କୋଲକାତା, ଡିଷ୍ଟ୍ରିକ୍ଟ ବରଗଡ଼। ଆଜ୍ଞା
0: ଆଜ୍ଞା ଆଜ୍ଞା, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। କୁହନ୍ତୁ, ପ୍ରଥମେ କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: କାବେରୀର ଦେବେ। ଆଜ୍ଞା
0: ଆଜ୍ଞା,
1: ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ଼ ସହିଯାରେ। ଗୀତଟା ଦେବେ। ଆଜ୍ଞା
0: ନିଶ୍ଚୟ ନିଶ୍ଚୟ ଆଜ୍ଞା, ଖୁବ୍ ସୁନ୍ଦର କଣ୍ଠସ୍ୱର। ଆଉ କୁହନ୍ତୁ, ଗୀତ କାହିଁକି ଆପଣଙ୍କୁ ଭଲ ଲାଗେ?
1: ଆଜ୍ଞା ମତେ ଏଇ ଗୀତ ମାନେ ଟିକେ ଭଲ ଲାଗେ, ଆମର କ୍ଲାସିକାଲ ସଙ୍ଗ ମାନେ।
0: ଆଜ୍ଞା ଆଜ୍ଞା,
1: ଆଉ ସବୁ ଗୀତ ତ ଆପଣଙ୍କ ସାଙ୍ଗେ ପାଖେ ସବୁବେଳେ ଆଭେଲେବୁଲ ନାଇଁ ରହିପାରବା, ନହେଲେ ବହୁତ ଗୀତ ଏମିତି ମୁଁ ଚଏସ୍ କରି ଲେଖି ରଖିଛେ।
0: ଆଜ୍ଞା ଆଜ୍ଞା, ଆଜି ଯେନ୍ତା ଆପଣଙ୍କର ମନ ପସନ୍ଦର ଗୀତଟା ଆପଣଙ୍କୁ ଶୁଣବାର୍ ଲାଗି ନିଶ୍ଚୟ ମିଲ୍ବା, ହେନ୍ତା କାଗଜ ଥି ଲେଖିକରି ରଖିଥାଉନ୍। ଆଗାମୀ କାର୍ଯ୍ୟକ୍ରମ ମାନଙ୍କୁ ନିଶ୍ଚୟ କହିବେ। ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ କାର୍ଯ୍ୟକ୍ରମ ଥି ଆପଣ ଭବିଷ୍ୟତ ଥି ଶୁଣିପାରିବେ। ଆଜ୍ଞା, ଆଉ ଆଜି ଯେନ୍ ଗୀତକେ ପସନ୍ଦ କରିଛନ୍ ସେଇ ଗୀତ ବି ଆପଣ ନିଶ୍ଚୟ ଶୁଣବେ। ଆଜ୍ଞା, କହୁନ ଆଜ୍ଞା, କାହାକେ ସମର୍ପିତ କରିବେ?
1: ପ୍ରଥମେ ତ ଆପଣଙ୍କୁ କର୍ମା, ତାପରେ ଆପଣଙ୍କର ଅନୁଷ୍ଠାନରେ ଯେତେ କର୍ମଚାରୀ ଅଛନ୍, ତାପରେ ଆମର
0: ଧନ୍ୟବାଦ
1: ତେଜସ୍ୱୀ ମିଶ୍ର ଅଛନ୍ ଆଜ୍ଞା, ଆପଣଙ୍କର ଅନୁଷ୍ଠାନର ଆମର ଅତି ପରିଚିତ ସେ।
0: ଆଜ୍ଞା ଆଜ୍ଞା,
1: ଆଉ ତାପରେ ଆମର ଅଛନ୍ ଘରେ ଆଜ୍ଞା, ଆମର ଜୀବନ ସାଥୀ ଅଛନ୍ ଆଜ୍ଞା, କୁନ୍ତଳିନୀ ସାହୁ।
0: ଆଜ୍ଞା,
1: ଆଉ ଅଛନ୍ ଆମର ଦୁଇ ଝିଅ ସୋନାଲି, ନାତିଆ ଅଛେ କାନା।
0: ଆଜ୍ଞା ଆଜ୍ଞା,
1: ଆଉ ତାପରେ ଅଛି ଆମର ସମ୍ବଲପୁରରେ ନାନୀ ଅଛି ଆଜ୍ଞା, ସରୋଜ କୁମାରୀ ସାହୁ, ଭାଇ ସୁଶାନ୍ତ କୁମାର ସାହୁ, ଆଉ ଆମର ଭାଇ ବୋଉ ଅଛନ୍ ଆଜ୍ଞା, ଦୀପ୍ତି ସାହୁ, ତାପରେ ଅଛନ୍ ଆଜ୍ଞା ଭୀମସେନ ସାହୁ, ଆମର ଧନୁପାଲି ନ ଆମର ଦାଦା ଡେ।
0: ଆଜ୍ଞା ଆଜ୍ଞା,
1: ତାପରେ ଅଛନ୍ ଆମର ପାଞ୍ଚଗୁଛା ନ ରତ୍ନ ଅଛନ୍ ଆଜ୍ଞା, ଆମର ଅତି ପରିଚିତ ଲୋକ ସେ ମାନେ ନିୟମିତ୍ରତା। ତାପରେ ରାଜକୃଷ୍ଣ ମହାରଣା ବିକି, ତାପରେ ସେ ଭୂଇଁ ଅଛନ୍ ଆମର ଶ୍ୱେତା, ଆଉ ଅଛନ୍ ଆଜ୍ଞା ଆମର ଡାଲବିନ ଚିତ୍ତରଞ୍ଜନ ପୁଅ, ଆମର ଘନିଷ୍ଠ ବନ୍ଧୁ, କାଲି ଆମର ସାଙ୍ଗେ ଦେଖା ହେଇଥିଲା ଆମର ମାର୍କେଟରେ, ସେ ମତେ କହିଥିଲେ ମୋ ନାଁ ଉଠେଇବେ କହିଦେବ ବୋଲେ, ଯେ ଉଠେଇଲେ ଯାହାର ତ କଲ୍ ହବ ଆଜ୍ଞା ସେ ଉଠେଇବେ ନାଇଁ କେ?
0: ଆଜ୍ଞା ଆଜ୍ଞା, ଦେଖୁନ୍ ଆଜ୍ଞା, ଆପଣଙ୍କର କଲ୍ ଆମେ ଉଠେଇଛୁ, ଆପଣ କାର୍ଯ୍ୟକ୍ରମ ଥି ସାମିଲ ହେଇଛନ୍, ଆଉ ତାଙ୍କର ନାଁ ବି ନେଇଛନ୍, ସେ ଭାଗ୍ୟବାନ ଆପଣଙ୍କର ଜରିଆ ଥି ସେ ବି

0: ଏତେ ସବୁ ଭଲ ପାଇବା ଆମ କାର୍ଯ୍ୟକ୍ରମକୁ ଦେଉଛନ୍ତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରତ୍ୟକ୍ଷ ଭାବରେ ଆପଣମାନଙ୍କ ସହିତ କଥାବାର୍ତ୍ତା ହୋଇପାରୁଛୁ, ଆପଣମାନଙ୍କର ମନର କଥା ଜାଣିପାରୁଛୁ, ଭାବନା ଅଭିବ୍ୟକ୍ତ କରିପାରୁଛୁ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ହେଲା, ନିଜର ମନପସନ୍ଦ ଗୀତଟି ନିଜ ପରିବାର ସହିତ ଶୁଣିନିଅ। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର ମ୍ୟାମ୍।
0: ନମସ୍କାର।

0: ଆଜ୍ଞା ଆଜ୍ଞା
1: ଆଜ୍ଞା ଆମର ଯେତେ ଆମର ରେଡିଓ ଶ୍ରୋତା ଅଛନ୍, ମୁଇଁ ତ ବିହା ଘରେ ଅଛେ, ଆର୍ କେତେ ଲୋକ ନା କହିବି ହୋ ହାଲ୍ଲା ସବୁ ଯେ ଡିଗ୍ ଡେଗ୍ ବାଜୁଛେ, ଆମର ସମ୍ବଲପୁର ଯେତେ ଶ୍ରୋତା ଅଛନ୍
0: ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିତ ଭାବେ ଆପଣ ନା ଉଲ୍ଲେଖ ନାଇଁ କଲେ ବି ଆମର ଶ୍ରୋତା ମାନେ ବୁଝୁଛନ୍, ସେମାନଙ୍କ ସାଙ୍ଗେ ଆପଣ ବି ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ୍। କାର୍ଯ୍ୟକ୍ରମକେ ଫୋନ କରିଥିବାନୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା
1: ଆଜ୍ଞା, ଜୟ ସୀତାରାମ। ଆଜ୍ଞା, ଜୟ ସୀତାରାମ।
0: ନମସ୍କାର ଆଜ୍ଞା।

0: हॅलो, आकाशवाणी संबलपूर. हॅलो, अनुरोध
1: गुड
0: कार्यक्रम.
1: मॉर्निंग, नमस्कार. मुं नियमित श्रोता ଚିତ୍ରସନ ସବତ ଜଗନ୍ନାଥପୁରରୁ କହୁଛି, କଳାହାଣ୍ଡି ଜିଲ୍ଲା.
0: ଆଜ୍ଞା ଆଜ୍ଞା, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ. ଆଜ୍ଞା, କୁହନ୍ତୁ ଆଜି କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: କିଛି କଟା କିଛି ମିଠା ଗୀତର ଶୁଣେ ଦେବେ ନାନୀ? ଫଗୁ ଫଗୁ ଏ ଆକାଶ ତଳେ ଚୁନା ଚୁନା କି ଅଭିର ଢାଳେ.
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ପିଲା କୋଉଠି

0: ଆଉ
1: ଆଉ କୁହନ୍ତୁ, ଗୀତ ଏଇଟା ଆଜି କାହିଁକି ବାଛିଲେ ଶୁଣିବା ପାଇଁ?
0: ମୋତେ ବହୁତ ଭଲ ଲାଗେ ନାନୀ।
1: ଆଚ୍ଛା, ଠିକ୍ ଅଛି। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଆମେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଉଛୁ। ତାପରେ ଧନ୍ୟବାଦ ଜଣାଉଛୁ ଯେ ଆପଣ ଆପଣଙ୍କର ଭଲ ପାଇବା ଦେଉଛନ୍ତି ଆଉ କଲ୍ କରିକି ଆମ କାର୍ଯ୍ୟକ୍ରମରେ ଗୀତ ଶୁଣୁଛନ୍ତି। ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ ତାହେଲେ।
0: ଧନ୍ୟବାଦ ନାନୀ, ରହିଲେ। ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର ଆଜ୍ଞା।
2: ଭାଦ୍ରଗଡ଼ ଧତ୍ତଟେ ଘେନା ଧାତି ଘେନା ଥୁନା କଥା ଭାଦ୍ରଗଡ଼ ଧତ୍ତଟେ କେନା ତାତି କେନା ଥୁନା କଥା ଧାଗିନେ ଧାଗିନେ ଧା ଧାଗିନେ ଧାଗିନେ ଧା ଧାଗିନେ ତା ଧାଗିନେ ତା ଧାଗିନେ ଧା

ଆପଣମାନେ ଶୁଣୁଥିଲେ ଅଲିଭା ଦାଗ ସିନେମା ଥୁ ଏଚ୍ପି ଗୀତା ଓ ସଙ୍ଗୀତା ମହାପାତ୍ରଙ୍କର କଣ୍ଠତି ଗୀତ ଗୀତ ରଚନା ବୃନ୍ଦାବନ ଜେନା ସଙ୍ଗୀତ ନିର୍ଦ୍ଦେଶନା ଉପେନ୍ଦ୍ର କୁମାର କାର୍ଯ୍ୟକ୍ରମ ଥି ଏଥିରେ ଶୁଣୁନ୍ ଅଭିଳାଷ ସିନେମା ଥୁ ଇ ଗୀତ କଣ୍ଠ ଦେଇଛନ୍ ଆରତୀ ମୁଖର୍ଜୀ ଗୀତ ରଚନା ସଂଗ୍ରାମ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କାର୍ଯ୍ୟକ୍ରମ ଥି ଏଛେନ୍ ଶୁଣୁନ୍ ଅଭିମାନ ସିନେମା ଥୁ ଇ ଗୀତ। ଗୀତ ରଚନା ଶିବବ୍ରତ ଦାସ, ସଙ୍ଗୀତ ନିର୍ଦ୍ଦେଶନା ରାଧାକୃଷ୍ଣ ଓ ସରୋଜ କୁମାର, କଣ୍ଠ ଦେଇଛନ୍ ସ୍ୱରୂପ ଚକ୍ରବର୍ତ୍ତୀ।

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏଥର ଆପଣମାନଙ୍କର ଲାଗି ଗୋଟିଏ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ଲାଗି ଆଗ୍ରହୀ ଯୁବକ ଓ ଯୁବତୀମାନଙ୍କନୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିଲାଗି ଯୋଗ୍ୟତା ହେଲା କିଷାନ ସାହିତ୍ୟ ଆର୍ ସଂସ୍କୃତି ସମ୍ପର୍କି ପର୍ଯ୍ୟାପ୍ତ ଜ୍ଞାନ ଥିବାର ଆବଶ୍ୟକ। କିଷାନ ଉପଭାଷା ଥି ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ।

ଦିନ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଜଣେଇ ଦେଉଛୁ ଯେ ଆଜି ଦ୍ୱିପହରର 1:20 ଥି ଶୁଣିପାରିବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର। ଏଥିରେ ବିଷୟ ରହିଛି ଗର୍ଭବତୀ ମା'ଙ୍କର ଯତ୍ନ। ଏ ସମ୍ପର୍କରେ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଫୋନ୍ ମାଧ୍ୟମରେ ଦେବେ ବିଶେଷଜ୍ଞ ଡକ୍ଟର ରାଜାରାମ ଦାସ। 2:45 ଥି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦ୍ୱିପହର 3 କିଷାନ ସମ୍ପ୍ରଦାୟର ସାମାଜିକ ଆର୍ ସାଂସ୍କୃତିକ ଜୀବନଧାରା ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ୍କା ଝକ୍କା। ଏଟା ଥିଲା ଆଜି ପ୍ରଚାରିତ ହେବାର୍କେ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କ ସୂଚନା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁନ୍ କକ୍ଟେଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଇର୍ଷାଦ କାମିଲ, ସଙ୍ଗୀତ ସଜିଛନ୍ ପ୍ରୀତମ। କାର୍ଯ୍ୟକ୍ରମର ପହଲା ଗୀତକେ ଗାଇଛନ୍ ନିରଜ ଶ୍ରୀଧର ଆର୍ କବିତା ସେଠ।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ କକ୍ଟେଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଇରଶାଦ କାମିଲ, ସଙ୍ଗୀତଟି ସଜେଇଛନ୍ ପ୍ରୀତମ। ଏ ଗୀତକେ ଗାଇଛନ୍ ମିସ୍ ପୂଜା, ନେହା କକ୍କର ଆର୍ ନକାଶ ଅଜିଜ୍।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ କକ୍ଟେଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଇରଶାଦ କାମିଲ, ସଙ୍ଗୀତଥି ସଜେଇଛନ୍ ପ୍ରୀତମ। ଏହାଦେ ଶୁଣୁନ୍ ଏହି ଗୀତଟା ଗାଇଛନ୍ ଆରିଫ ଲୋହାର ଆଉ ହର୍ଷଦୀପ କୌର।

0: ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 108-6170-5257 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର 76800001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା।
1: ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଦୁର୍ଗା ନାରାୟଣ ପ୍ରସାଦ ମିଶ୍ରଙ୍କ ରଚନାରେ ଶୁନ୍ମା ଆଉ ଗୋଟେ ଗୀତ, ଯାହାକି ଗାଇଛନ୍ ଥବିର ସାହୁ।

0: ପୁରାତନ ରଚନାର ଶୁନମା କାର୍ଯ୍ୟକ୍ରମର ଶେଷ ଗୀତ, ଯାହାକେ ଗାଇଛନ୍ ନବୀନ କୁମାର କୁଅର।
1: ଶୁଣଲ ଦୂତିକା ତୁମେ।

0: ଇନ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ।
1: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

କାର୍ଯ୍ୟକ୍ରମର ପହିଲା ଗୀତକେ ଗାଇଛନ୍ କେକେ, ସିନେମା ଅଜପ୍ସି ଗୀତ ଲେଖିଛନ୍ ବିଶାଲ ଆର୍ ସଙ୍ଗୀତ ନେ ସଜେଇଛନ୍ ବିଶାଲ ଶେଖର।

0: ଗାଡ଼ି ଚଲାଇଲା ବେଳେ ନିଜର ଆଇଁଖ ପ୍ରତି ଅଧିକ ସଚେତନ ରହୁନ୍। ଧୂଲ ବାଇଲ ଖରା ପୋକ ଯୋଗ ନୁ ଆଇଁଖକେ ବଚାବାର ଲାଗି ଚଷମା ବ୍ୟବହାର କରୁନ୍। କାରଖାନାରେ କାମ କରୁଥିବାର ଶ୍ରମିକମାନେ, ଚାଷବାସ କରୁଥିବାର ଚାଷୀମାନେ ଭିଲ କାମ କଲାବେଳେ ସଚେତନ ହେବାର ସାଙ୍ଗେ ସାଙ୍ଗେ ଦରକାର ପଡ଼ିଲେ ଚକ୍ଷୁ ଡାକ୍ତରଙ୍କୁ ପରାମର୍ଶ କରିବାର କଥା। କେହିନି ପ୍ରକାରର ଆଇଁଖି ସମସ୍ୟା ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କଲା ଉତ୍ତରୁ ହିଁ ଔଷଧ ଖାଉନ୍।
1: ଏହାତେ ଶୁନ୍ମା ଚମେଲି ସିନେମାର ଗୀତ ଗୁଟେ। ଗୀତକେ ଗାଇଛନ୍ ସୁନିଧି ଚୌହାନ, ଲେଖିଛନ୍ ଇର୍ସାତ କାମିଲ, ସଙ୍ଗୀତ ସଜେଇଛନ୍ ସନ୍ଦେଶ ସାଣ୍ଡିଲ୍ୟ।

ଏ କାର୍ଯ୍ୟକ୍ରମର ଶେଷ ଗୀତ ଶୁନମା। ଗାଇଛନ୍ ସୁନିଧି ଚୌହାନ, ସିନେମା ସିଲସିଲେ ଲେଖିଛନ୍ ସମୀର, ସଙ୍ଗୀତ ନେ ସଜେଇଛନ୍ ହିମେଶ ରେଶମିଆ।

ଇନ ଶେଷ ହେଲା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଉଦିତ ନାରାୟଣ ଏବଂ ସାଥୀ। କଥାଚିତ୍ର ଦିଲୱାଲି ଦୁଲହନିଆ ଲେ ଯାଇଙ୍ଗେ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ସାଇବର ଅପରାଧକୁ ରୋକିବା ପାଇଁ ଆମେ ପ୍ରଥମେ ଆମ କମ୍ପ୍ୟୁଟର ତଥା ଅନ୍ୟ ଉପକରଣଗୁଡ଼ିକୁ ସୁରକ୍ଷିତ ରଖିବା। ଏହାକୁ ସୁରକ୍ଷା ଦେବା ପାଇଁ ଆମକୁ ଅତି ଆଧୁନିକ ସଫ୍ଟୱେୟାର ଏବଂ ଅପରେଟିଂ ସିଷ୍ଟମ ରଖିବାକୁ ପଡ଼ିବ। ସର୍ବଦା ଏକ ଉତ୍ତମ ମାନର ଆଣ୍ଟିଭାଇରସ୍ ବ୍ୟବହାର କରିବାକୁ ପଡ଼ିବ। ଏହା ସଫ୍ଟୱେୟାର ସିଷ୍ଟମ ସ୍କେନ୍ କରେ, ବିପଦ ଚିହ୍ନଟ କରେ ଏବଂ ଅପସାରଣ କରେ। ଆମେ ଯଥାସମ୍ଭବ ଅଜ୍ଞାତ ୱେବସାଇଟ୍ ପରିଦର୍ଶନ କରିବାଠାରୁ ଦୂରେଇ ରହିବା ଉଚିତ। କୌଣସି ଅଜ୍ଞାତ ପ୍ରେରକଙ୍କ ସ୍ପାମ୍ ମେସେଜ୍, ଇମେଲ୍ର ସଂଲଗ୍ନ ଲିଙ୍କ୍ ଖୋଲିବା ନାହିଁ। ଏଥର ଶୁଣନ୍ତୁ ବ୍ଲାକ୍ମେଲ୍ କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି କିଶୋର କୁମାର, ଗୀତ ରଚନା କରିଛନ୍ତି ରାଜେନ୍ଦ୍ର କ୍ରିଶନ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ସାଇବର ଅପରାଧରୁ ସୁରକ୍ଷା ପାଇବା ପାଇଁ ସବୁବେଳେ ଏକ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରନ୍ତୁ। ଅପରିଚିତ ଲିଙ୍କ କିମ୍ବା ବିଜ୍ଞାପନରେ କଦାପି କ୍ଲିକ୍ କରନ୍ତୁ ନାହିଁ। ଯଦି କୌଣସି ସାଇଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ, ତେବେ ନିଜର ବ୍ୟକ୍ତିଗତ ସୂଚନା ସେୟାର କରିବା ଉଚିତ ନୁହେଁ। ଏଟିଏମ୍ ପିନ୍ ନମ୍ଘର, ଓଟିପି ନମ୍ଘର କିମ୍ବା ସିଭିଭି ନମ୍ଘର ସେୟାର କରନ୍ତୁ ନାହିଁ। ନିଜର ବ୍ୟକ୍ତିଗତ ସୂଚନାକୁ କାହାରି ସହିତ ସେୟାର କରନ୍ତୁ ନାହିଁ। ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ୍ ଚାର୍ଜ କରନ୍ତୁ ନାହିଁ। କୌଣସି ପ୍ରକାର ଆର୍ଥିକ ପ୍ରଲୋଭନ, ଲଟେରୀ ଇତ୍ୟାଦି ବାହାନାରେ କେହି ଯଦି ଆପଣଙ୍କର ବ୍ୟାଙ୍କ ସମ୍ପର୍କିତ ଗୋପନ ତଥ୍ୟ ମାଗୁଛି, ତାହା ଆଦୌ ଦିଅନ୍ତୁ ନାହିଁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଏଥର ଶୁଣନ୍ତୁ ସାଜନ କଥାଚିତ୍ରର ଏହି ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ ଆଶିକି କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ, ଗୀତ ରଚନା ରାନୀ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ଗୀତଟିକୁ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ସୀମନ୍ତିନୀ ନନ୍ଦ ତଥା ଗୀତିକାର ଦୁର୍ଗା ମାଧବ ପଣ୍ଡା ଗୀତ ରଚନା କରିଛନ୍ତି।

କଣ୍ଠଶିଳ୍ପୀ ଅସିତ କୁମାର ଅମାନ୍ତ ଏବଂ ସୀମନ୍ତିନୀ ନନ୍ଦଙ୍କ ଦ୍ୱୈତ କଣ୍ଠରେ ଶୁଣିବା ଏହି ଗୀତଟି। ଗୀତ ରଚନା ଦୁର୍ଗା ମାଧବ ପଣ୍ଡା।

0: ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଅସିତ କୁମାର ଅମାନ୍ତ ଏବଂ ସିମନ୍ତିନୀ ନନ୍ଦ। ଗୀତଗୁଡ଼ିକୁ ରଚନା କରିଥିଲେ ଦୁର୍ଗା ମାଧବ ପଣ୍ଡା। ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% ଜିଏସ୍ଟି ସହ 266 ଟଙ୍କା କେବଳ ଏନ୍ଇଏଫ୍ଟି ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170705257 IFSC SBI N00000059 जमा करिवे एवं आवेदन पत्र रे ट्रांजेक्शन नंबर एवं तारीख दर्शाइबे। डिमांड ड्राफ्ट नगद किंबा अन्य कोनोसी आकार रे फी ग्रहणीय नुहे। आवेदन करिवार ठिकणा हला कार्यक्रम मुख्य आकाशवाणी कचेरी रोड संबलपुर 768001। आवेदन करिवार शेष तारीख 15 जुलाई 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସମ୍ପର୍କିତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟରର ପୁନଃ ପ୍ରସାରଣ। ଏଥିରେ ବିଷୟ ରହିଛି ଋତୁସ୍ରାବ ଅନିୟମିତତାର କାରଣ ଏବଂ ଚିକିତ୍ସା। ଏ ସମ୍ପର୍କରେ ଫୋନ୍ ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ଡାକ୍ତର ରାଜାରାମ ଦାସ।
1: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାସ୍ଥ୍ୟ ସମ୍ପର୍କିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଶ୍ରୋତାବନ୍ଧୁ, ଆଜିର ହେଲୋ ଡକ୍ଟର କାର୍ଯ୍ୟକ୍ରମର ବିଷୟ ଆମେ ରଖିଛୁ ଋତୁସ୍ରାବ ଅନିୟମିତତାର କାରଣ ଓ ତାର ଚିକିତ୍ସା। ଏ ସମ୍ପର୍କରେ ଆପଣମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ଦେବୀପାଲିସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରାଜାରାମ ଦାସ। ତେବେ ଶ୍ରୋତାବନ୍ଧୁ, ଋତୁସ୍ରାବ ଅନିୟମିତତାର କାରଣ ଓ ତାର ଚିକିତ୍ସା ସମ୍ପର୍କରେ ପ୍ରଶ୍ନ ପଚାରି ଯଦି ଡାକ୍ତରଙ୍କର ପରାମର୍ଶ ନେବା ପାଇଁ ଚାହାନ୍ତି ତେବେ ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241231 କିମ୍ବା 0663241240କୁ ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ତେବେ ଡାକ୍ତର ଦାସ ନମସ୍କାର।
2: ନମସ୍କାର,
1: ଆମେ ଆରମ୍ଭ କରୁ କରୁ ଶ୍ରୋତାମାନେ ଫୋନ୍ କରିବା ଆରମ୍ଭ କରିଦେଲେଣି, ନେଇଯିବା ସେମାନଙ୍କର ଫୋନ୍ କଲ୍। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ। ହଁ ନମସ୍କାର ମ୍ୟାଡ଼ାମ, କିଏ କହୁଥିଲେ, କେନୁ କହୁଥିଲେ? ବିନୋଦିନୀ। ଆଚ୍ଛା ବିନୋଦିନୀ ମ୍ୟାଡ଼ାମ, କାଣା ପ୍ରଶ୍ନ ରହିଛି ଆପଣଙ୍କର? ହ୍ୟାଲୋ
3: ହ୍ୟାଲୋ ଆଜ୍ଞା,
1: ହଁ ଡାକ୍ତର ରାଜାରାମ ଦାସ ଅଛନ୍, ହଁ ପ୍ରଶ୍ନ ପଚାରବେ, ପଚାରୁନ୍।
3: ହ୍ୟାଲୋ ଆଜ୍ଞା,
2: ହଁ କୁହନ୍, ନମସ୍କାର,
1: ହଁ କାଣା ଜାଣିବା ଲାଗି ଚାହୁଁଛନ୍?
3: ଆଜ୍ଞା
2: କହୁ।
1: ହଁ କହୁନ୍
3: ଡାକ୍ତର ଆଜ୍ଞା
2: କହୁନ୍ ଏବେ କେତେ ଆପଣଙ୍କର କେତେ ବର୍ଷ ଅଛି ଏବେ ତ କିଛି ଅସୁବିଧା ନାହିଁ ତାର କେତେ କି ଆମର 39 ନୁ ନେଇକରି 42 ଭିତରେ ବହି ଲେଖ୍ସି କି ପଲେଇ ଯାଇସି ବୋଲିକରି କାହାର କାର୍ଡ଼ଟା ତାର ଆଗରୁ ହେସି 35 ରୁ ପଲେଇ ଯାଇସି କାହାର କାର୍ଡ଼ଟା 45-48 ତକ ଥିସି ଲେକିନ୍ ତୁମଟା ଠିକ୍ ଟାଇମ୍ରେ ଯାଇଛେ ବୋଲେ କିଛି ଘରର କଥା ନୁହେଁ ମାସକିଆ ଗଲା ପରେ ବର୍ଷେ ତ ଯଦି ପୁରା ଜଣା ପଡ଼ିଲା କି ନାଇଁ ହବାର ଆଉ ତାର ପରେ ବର୍ଷେ ପରେ ଯଦି ହେଇଗଲା ବେଲେ ତାକେ ଆମେ ମେନୋପଜ୍ ବୋଲି କହେସୁଁ ଯେନ୍ଟା ଉଡ଼ି ଯାଇସି ବୋଲସୁଁ ଯଦି ଉଡ଼ି ଯାଇଥିବା 40 ଗଲା ମନେକର 3 ମାସ ପରେ ଫେରିଗଲା କି 4 ମାସରେ ଫେରିଗଲା ବେଲେ ତାକେ ମେନୋପଜ୍ ବୋଲି ନାଇଁ କୁହାଯାଏ ମିନିମମ୍ ତାମାନେ ବର୍ଷେ ଗଲେ
3: ହଁ
2: ତ ତୁମର ଠିକ ଅଛେ କିଛି ଅସୁବିଧା ନାଇଁ ଠିକ ଅଛେ କିଛି ଅସୁବିଧା ନାଇଁ ବୋଲେ ମଝି ମଝି ଚେକ୍ କରୁଥିବ ଯଦି କିଛି ହେଲେ ଦେଖିବ ହେଲା
1: ହଁ ଧନ୍ୟବାଦ ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ଲାଗି ଆଉ ଜଣେ ଶ୍ରୋତା ଫୋନ କରିଛନ୍ତି ନେଇଯିବା ହ୍ୟାଲୋ
4: ଆଜ୍ଞା ନମସ୍କାର
1: ହଁ ନମସ୍କାର
4: ଡକ୍ଟର ମହେଶଙ୍କୁ ବି ନମସ୍କାର
2: ନମସ୍କାର
4: ମୁଁ ଯଶୋବନ୍ତ ପାଇଁ ଗାଁ ବୁଢ଼ାପାଲ୍ଲୀ ନୁ କହୁଥିଲି ଆଜ୍ଞା
1: ଯଶୋବନ୍ତ ଆଜ୍ଞା କହୁନ ଆପଣଙ୍କର କାରଣ ପ୍ରଶ୍ନ ରହିଛି
4: ମୋର ଦୁଇଟା ପ୍ରଶ୍ନ ଅଛି ଆଜ୍ଞା ଗୋଟେ ପ୍ରଶ୍ନ ହେଲା ଯେତେବେଳେ ଋତୁସ୍ରାବ ହଉଛି ଆଜ୍ଞା ତାର ପୂର୍ବ ଦିନ କି ଋତୁସ୍ରାବ ସମିଆତି ତାମାନେ ପେଟ ଦୁଃଖାସି ସେଟା କାହିଁଥିର ଲାଗି ଦୁଃଖାସି
1: ଆଚ୍ଛା
4: ଋତୁ ଅନିୟମିତତା କାହିଁଥିର ଲାଗି ହେଉଛି ଏ କଥା ଟିକେ ମତେ କହିବେ ଆଜ୍ଞା
1: ଦୁଇଟା କଥା
2: ତୁମର ଯେନ୍ ଋତୁସ୍ରାବ ଯେନ୍ଟା ହେସି ପ୍ରତ୍ୟେକ ମାସରେ ଥରେ ଥରେ ହେସି ଏଇଟା ଖାଲି ମାନେ ମନୁଷ୍ୟର ନାଇଁ ହୁଏ ପଶୁମାନଙ୍କର ବି ସେଟା ହେସି ଆମର ଯେନ୍ଟା ଭେଟନେରୀ ବି ହେସି ବୁଝିଲେ ତ ଏଇଟା ଯେନ୍ ହେଉଛେ ଗୋଟେ ହରମୋନାଲ୍ କ୍ରିୟା ଅଛି ଯେନ୍ଟା ଫିମେଲ୍ ମାନକେ ହେସି

0: ଲେଡ଼ିଜ୍ ମାନଙ୍କୁ ହେସି 2 ନମ୍ବର। 3 ନମ୍ବର କଥା ହେଲା କି ସବୁଥିରେ ଗୋଟେ ନିୟମ ଅଛେ, ମାନଙ୍କର ଗୋଟେ ସେ ଚାବି ଦିଆ ଘଡ଼ି ବାକି ଅଛେ, ଯେନ୍ଟାକି ହରମୋନ୍ ବି କାମ କରିବାର କଥା, ଆଉ ତାର ସାଙ୍ଗରେ ସାଙ୍ଗରେ ଆପଣଙ୍କର ଦେହର ଯେନ୍ ଭିତରେ ଯେନ୍ ଗର୍ଭାଶୟଟା ଅଛେ ସେ ତାର ଯେନ୍ ଝିଲିଟା ଅଛେ ସେ ମଝି ମଝିରେ ସେଟା ବାହାରସି, ମାନେ ମାସକୁ ମାସ ସେଟା ପଲେଇଯିବା ସେଟା। ତ ଯଦି ସେଇ ଜାଗାରେ ଯଦି କିଛି ବି ମାନେ ବ୍ଲଡ୍ ସପ୍ଲାଏ ହେଲା ୟା କିଛି ଷ୍ଟ୍ରକ୍ଚରାଲ ଡିଫର୍ମିଟି ଯଦି ରହିଲା, ଗୋଟେ ତାମାନେ ଗୋଟେ ତାମାନେ ମାଂସପିଣ୍ଡଟା ରହିଲା କି କିଛି ରହିଲା, ବୋଲେ ସେଟା ତୁମର ପେନ୍ କରବା, ଦରଦ ଦେସି, ଯେନ୍ଟା ଥରେ ଥରେ ବ୍ଲଡ୍ର ଫ୍ଲୋଟା ଠିକ୍ସେ ନାଇଁ ହେଇପାରେ ସେଥିଲାଗି ହେସି। ଏଇଟା ହେଉଛି ତୁମର ପହିଲା କୋଶ୍ଚେନ୍ଟା, କାହିଁଲାଗି ଦରଦ ଦେସି ଯେନ୍ଟା, ସେଟା ପ୍ରାୟ କରି ଦରଦ ଯେନ୍ଟା ଦେସି ଦୁଇ ଅବସ୍ଥାରେ ଦିଆସି, ଦୁଇଟା ତାର ଗୋଟେ ହେଲା ପହିଲା ମେନାର୍କି ବୋଲସନ୍, ଯେନ୍ଟାକି ନୂଆ ନୂଆ ଯେତେବେଳେ ଷ୍ଟାର୍ଟିଂ ହେସି ଝିଅମାନଙ୍କର, ତ ପ୍ରାୟ କରିକିରି ପ୍ରାୟ ଝିଅମାନଙ୍କର ଘାଙ୍ଗେ ବଥା ହେସି, ସେ ବହୁତ ଜଣଙ୍କର ବଥା ନାଇଁ ହୁଏ, ଲେକିନ୍ ବହୁତ ଜଣଙ୍କର ବଥା ହେସି, ସେଟା ଲାଗି ନର୍ମାଲ ହେ, ସେଥିର୍ ଲାଗି ଆପଣଙ୍କୁ ଚିକିତ୍ସା ଲାଗି ଦେଖ୍ବାର୍ ଲାଗି ପଡ଼୍ବା, ତାର୍ ଲାଗି ଅଲ୍ଟ୍ରାସାଉଣ୍ଡ ଗୋଟେ କରିବାକୁ ପଡ଼୍ସି, ଯଦି ସେନୁ ଯଦି ଡାକ୍ତର ଆଜ୍ଞା ଯଦି କହିଲେ ଗାଇନି ଗଲେ କି କିଛି ଅସୁବିଧା ନାଇଁ ନବେଲେ କିଛି ଦରକାର ଡରବାର କିଛି ଚିନ୍ତାର କାରଣ ନୁହେଁ। ଲେକିନ୍ ଯଦି ସେଇଟା ପଛେକା ଯଦି ଭାବି ନେଇଛନ୍ କି ଏଜ୍ ବେଶୀ ହେଲା 40 ବର୍ଷ 45, ସେ ସମୟରେ ଯଦି କିଛି ମେନ୍ସ ସମୟରେ ବଥା ନା ହଉଥିବା, ଲେକିନ୍ ତାର ପରେ ଯଦି ବଥା ହେଲା, ତ ସେଟା ଗୋଟେ ଚିନ୍ତାର କାରଣ ଅଛେ, ସେ ସମୟରେ ଯିବାର କଥା ଅଲ୍ଟ୍ରାସାଉଣ୍ଡ କରିକି, କାହିଁକି କାହିଁ ସେ ସମୟରେ କେତେଟା ବେମାରୀ ମାନେ ପଳେଇ ଆସି ଆପଣଙ୍କର, ଯେନ୍ତା ଭିତରେ ଟ୍ୟୁମର ଫ୍ୟୁମର ହେଇଯାଇସି, ୟା ଭାବି ନେଇଛନ୍ କି ଏଡିନୋମାୟୋସିସ୍ ବୋଲି ଗୋଟେ ଅଛେ, ହେଟା ବି ଗୋଟେ ଟାଇପ୍ର ଗୋଟେ ବେମାରୀଟେ, ତ ଇସବୁ ହେଲେ ବି ସେ ଟାଇମ୍ରେ ଦରଦ କରସି।
1: ଏଇଟା ତମେ 2 ନମ୍ବର ସେ ପ୍ରଶ୍ନ ପଚାରିଥିଲେ ଯେ କାଁ କରି ମାନେ ଅନିୟମିତତା ହେସି, ତାର କାରଣଟା
0: ଅନିୟମିତତାର କାରଣ ହଉଛେ ଟିକେ ହରମୋନାଲ ପ୍ରୋବ୍ଲେମ ମାନେ ଯେନ୍ଟା ହେସି, ଦେହର ଯେନ୍ଟା ହଉଛେ ଆମର ଯେନ୍ ଓଜନ ହେଲା, ଦେହର ମାନେ BMI ବୋଲସନ୍ ତାକୁ, ବଡି ମାସ ଇଣ୍ଡେକ୍ସ ହେଲା, ହାଇଟ୍ ୱେଟ୍ ରେସିଓ ହେଲା, ତ ଏସବୁ ଲାଗି ଟିକେ ଅନିୟମିତତା ହେସି। ଲେକିନ୍ ତାର ମେନ୍ କାରଣ ଯଦି ଆମେ ଆଗକୁ ହେଲେ ସବୁ ରହୁଛେ ଗୋଟେ ହରମୋନର କାରଣ ହେଲା।
1: ଧନ୍ୟବାଦ ଯଶବନ୍ତ ବାବୁ, ଆପଣଙ୍କର ପ୍ରଶ୍ନର ଉତ୍ତର ଆପଣ ପାଇଯାଇଥିବେ।
2: ଧନ୍ୟବାଦ ଧନ୍ୟବାଦ ଆଜ୍ଞା, ଜୁହାର ଆଜ୍ଞା।
1: ହଁ ଜୁହାର ଜୁହାର ଆଜ୍ଞା। ହଁ ଆଉ ଜଣେ ଶ୍ରୋତାଙ୍କର ଫୋନ କଲ୍ ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ଯୋଗାଯୋଗରେ ବିଚ୍ଛିନ୍ନ ହେଲା। ତ ଡାକ୍ତର ଦାସ ଯେନ୍ କଥା ଆପଣ କହୁଥିଲେ ଯେ ଏ ଋତୁସ୍ରାବଟା ମାନେ କେତେ ବର୍ଷ ବୟସର ଝିଅମାନଙ୍କେ ପହିଲାନୁ ଆରମ୍ଭ ହେସି ଏଇଟା?
0: ଆକ୍ଚୁଆଲି ଦେଖନ୍, ଆମେ ଯୋଉଟା ହଉଛେ ଆଜି ଯୋଉ ବିଷୟର କାରଣ ହଉଛେ ସେଟା ହଉଛେ ଅନିୟମିତତା, ଯୋଉଟା ତାକୁ ଆମେ ଇଂଲିଶରେ କୁହାଯାଉଛି ଆବ୍ନର୍ମାଲ ୟୁଟ୍ରାଇନ୍ ବ୍ଲିଡିଂ। ଆମେ ଆବ୍ନର୍ମାଲ ୟୁଟ୍ରାଇନ୍ ବ୍ଲିଡିଂ କେତେବେଳେ କହିବା, ଯୋଉଟା ନର୍ମାଲରୁ ଉର୍ଦ୍ଧ୍ୱ ହେଇଥିବ ତାକୁ ଆମେ ଆବ୍ନର୍ମାଲ କହିବା, ଯୋଉ ସମୟରେ କି ଝିଅଟା କି ମାନେ ଯୋଉଟା ଲେଡିଜ୍ଟା ସେ ନିଜକୁ ନିଜେ ଫିଲ୍ କରିବ କି କିଛି ଗୋଟେ ବହୁତ ବେଶୀ ଯାଉଛି, ନର୍ମାଲ ଫ୍ଲୋରୁ ସେଟା ବେଶୀ ଯାଉଛି, ସେଟା ଆପଣଙ୍କର କ୍ୱାଣ୍ଟିଟି କେତେ ଯାଉଛି, କେତେ ଦିନ ଯାଉଛି, ତ ସେ ଭିତରେ ଯଦି କିଛି ଅନିୟମିତ ହେଲା ତାକୁ ଆମେ କହୁଛୁ ଆବ୍ନର୍ମାଲ ୟୁଟ୍ରାଇନ୍ ବ୍ଲିଡିଂ। ତ ଏଇଟା ହେଉଛି ଆମର ଷ୍ଟାର୍ଟିଂରେ ବହୁତ ସମୟରେ ଦେଖାଯାଇଛି, କେଉଁ କେଉଁ ସମୟରେ ଏଇଟା ବେଶୀ ହୁଏ, ହ୍ୱାଟ୍ ଇଜ୍ କଲ୍ ଆଜ୍ ଆବ୍ନର୍ମାଲ, ତ ଆବ୍ନର୍ମାଲ ୟୁଟ୍ରାଇନ୍ ବ୍ଲିଡିଂ। ଯେମିତି ମେନାର୍କି ହେଲା, ମେନାର୍କି ମାନେ ଯେତେବେଳେ ଫାଷ୍ଟ ଝିଅଟା ଯେତେବେଳେ ଆଡୋଲେସେଣ୍ଟ ଆକୁ ଯାଉଥିବ ସେ ସମୟରେ ତାଙ୍କର ଏଇ 12-13 ବର୍ଷରୁ ଯେଉଁଟା ବ୍ଲିଡିଂଟା ହୁଏ ତାକୁ କୁହାଯାଏ ମେନାର୍କି। ଏ ସମୟରେ କିଛିଟା ପ୍ରୋବ୍ଲେମ୍ ରହେ, ଆବ୍ନର୍ମାଲ ବ୍ଲିଡିଂ ହୁଏତ ଆପଣଙ୍କର ରେଗୁଲାରିଟି ରହିବନି, ହୁଏ ଭାବି ନେଉନି ପେଟ ବହୁତ ଦରଦ ଦେଲା, ହୁଏତ ହେଲା କିଛି ଚେକା ଚେକା ହେଇକି ବ୍ଲଡ଼ ବାହାରୁଥିବ, ତ ଏଇଟା ହେଉଛି ଆବ୍ନର୍ମାଲ। ନେକ୍ସଟ ଯେଉଁଟା ହେଉଛି ଆପଣଙ୍କର ଯେଉଁଟା ଡେଲିଭରି ପରେ ପରେ, ଡେଲିଭରି ଯେଉଁଟା ହେଇସାରିଲା ସେଇ ସମୟରେ ଅନିୟମିତତା ଯେଉଁଟା ହୁଏ, ରେଗୁଲାର ସାଇକେଲ ହେବନି, ଛୁଆ ପ୍ରସବ ଦେଲା ପରେ ତାପରେ ହୁଏତ କିଛି ପେନ୍ ହେଇପାରେ ୟା ବେଶୀ ଫ୍ଲୋ ହେଇପାରେ, ତାପରେ ଫେର୍ ମେଣ୍ଟେନ୍ ହେଇଯାଉଛି। ଲାଷ୍ଟ 3 ନମ୍ବର କଥା ହେଲା ଯେଉଁ ସମୟରେ କି ଆମର ମେନୋପଜ୍ ହେଇଯାଉଛି, ମେନୋପଜ୍ର ଆଗରୁ ବର୍ଷେ 2 ବର୍ଷ ଆଗରୁ ୟା ସେ ସମୟରେ ବର୍ଷେ ଭିତରେ ସେଇଟା ଆପଣଙ୍କୁ ସେ ହୁଏତ ବହୁତ ବେଶୀ ବ୍ଲିଡ଼ିଂ କରିପାରେ ୟା ଆପଣଙ୍କର କିଛି ଟ୍ୟୁମର ଫ୍ୟୁମର ସେ ସମୟରେ ହେଇଯାଇଥାଏ, ତ ପେନ୍ ଫେନ୍ ହେବ।
1: ଆଚ୍ଛା ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍, ନେଇଯିମା। ହ୍ୟାଲୋ ହ୍ୟାଲୋ ଗୋଟେ କାର୍ଯ୍ୟକ୍ରମ, ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆଜ୍ଞା କହୁନ୍, କାଣା ପ୍ରଶ୍ନ ଆପଣଙ୍କର? ହଁ ଟିକେ ମାନେ ଆମର

0: ଝାଟିକେ ନାଇଁ ପଡ଼ବାର୍। ହ୍ୟାଲୋ,
1: ହ୍ୟାଲୋ।
0: ହଁ ଆଜ୍ଞା, ପଚରୁନ୍ ପଚରୁନ୍। କେତେ ବୟସ ନୁ ହେସି? ହଁ, ଏଇଟା ତ ଆଜ୍ଞା ଟିକେ ଆଗରୁ କହୁଥିଲେ, ତଥାପି ଆମେ ରିକ୍ୱେଷ୍ଟ କମା ଆଉଥରେ ଟିକେ ବ୍ରିଫଲି
1: ଯେତେବେଳେ
0: କହିଥିଲେ।
1: ଋତୁ ପ୍ରସବଟା ପ୍ରଥମେ ଷ୍ଟାର୍ଟ ହେଉଛି ଏରାଉଣ୍ଡ ଆମେ 12-13 ବର୍ଷରୁ ହେଇଯାଉଛି, ଲେକିନ୍ ଏବେ ଦେଖାଯାଇଛି କି କାହା କାହାଟା ଲେଟ୍ ବି ହୁଏ ଟିକେ, ହେଲା। ଲେକିନ୍ ଏବେ ଯେଉଁ ଆମର ଖାନପାନ ଯେଉଁ ଚେଞ୍ଜେସ୍ ହେଇଯାଇଛି, ଯେଉଁଟା ଓଜନ ମାନେ ଝିଅମାନେ ବଢ଼ି ଦେଉଛନ୍ତି ଜଙ୍କ୍ ଫୁଡ଼୍ ଖାଇକିରି, ଆଉ କିଛି କାମ କରୁନାହାନ୍ତି, ହୁଏତ ତାଙ୍କର ମାନେ ମେନ୍ସେସ୍ଟା ପୂର୍ବରୁ ହେଇଯାଉ, 8-10 ବର୍ଷରୁ ବି ହେଇଯାଉଛି ସେଇଟା। ତ ଖାଦ୍ୟର ଚେଞ୍ଜେସରେ
0: ଚେଞ୍ଜେସ୍,
1: ଆଉ
0: ତାପରେ ରହନ ସହନ
1: ସେଡେଣ୍ଟରୀ ଲାଇଫ
0: ଆଜ୍ଞା।
1: ଷ୍ଟାଇଲରେ ହଁ ସେଥିରେ ଟିକେ ଆଗ୍ରହ ହେଇଯାଉ, ଲେକିନ ତା ନର୍ମାଲ ହେଉଛି 12-14 ଭିତରେ ହିଁ ହେବା କଥା।
0: ଆଚ୍ଛା, ଆଉ ଜଣେ ଶ୍ରୋତା ଫୋନ କରିଛନ୍, ନେଇଯିମା। ହ୍ୟାଲୋ ହ୍ୟାଲୋ, ହଁ, ଯୋଗାଯୋଗରେ ଆମର ଫିର୍ ବିଚ୍ଛିନ୍ନ ହେଲା। ତ ସାର୍, ଏଇ ଯେନ୍ କଥା ଆପଣ କହିଲେ ଯେ 12-13 ବର୍ଷରେ ମାନେ
1: ଆଜ୍ଞା,
0: ସାଧାରଣ ଭାବରେ
1: ହଁ
0: ତାଙ୍କର ଇଏ ହେଉଛି, ତ ଏଇଟା କେତେ ତାର ଗୋଟେ ସମୟ ରହୁଛି କାଁ, ଯେ ମାନେ କେତେ ଦିନ
1: ଆମେ
0: ପର୍ଯ୍ୟନ୍ତ
1: ହଁ
0: ହେବା?
1: ଏବେ ଏବେ ଦେଖୁନ୍, ବହୁତଟେ ଆମେ ପ୍ୟାରେଣ୍ଟସ୍ ମାନେ ବହୁତ ୱରି ରହୁଛନ୍, ଯାହାର ତ ସ୍ମଲ୍ ଫ୍ୟାମିଲି ନମ୍ସ ହେଇଗଲା ନା, ଆଗ ଯେମିତି 5ଟା 6ଟା ଛୁଆ ରଖିଲା ବେଳେ ଆଉ ବଡ଼ ଫ୍ୟାମିଲି ଥିଲା ବେଳେ ବୁଢ଼ାବୁଢ଼ୀ ମାନେ ତାଙ୍କୁ ଗାଇଡ଼ କରୁଥିଲେ, ବଟ୍ ନାଓ ଏଇଟା ହେଇଯାଉଛି କି ନ୍ୟୁକ୍ଲିୟର୍ ଫ୍ୟାମିଲି ହେଲାନି, ସିଙ୍ଗିଲ୍ ଚାଇଲ୍ଡ ବି ରହୁଛି। ତ ଆଉ ମୋର ଓଭର ଆମେ ସବୁ ମାନେ ଆମ ମିଡ଼ିଆ ଉପରେ ଡିପେଣ୍ଡ କରୁଛେ, ଗୁଗୁଲ୍ ମିଡ଼ିଆ ଏଇଟା ସେଇଟା, ତ ଆମେ ହୁଏତ କେତେବେଳେ ଡରି ଯାଉଛେ କି ମାନେ କିଛି ପ୍ରୋବ୍ଲେମ୍ ହେଲା ଏଇଟା ବୋଲି। ତ ଏକ୍ଚୁଆଲି ହେଉଛି କି ଯେଉଁ ଋତୁସ୍ରାବଟା ଯେଉଁଟା ହେଉଛି ପ୍ରଥମେ ଝିଅକୁ 12-13-14 ଭିତରେ ଏଇଟା ମିନିମମ୍ ଷ୍ଟାର୍ଟ ହେଇଯାଉଛି। ପ୍ରଥମେ ଯେଉଁଟା ହେଉଛି ଯେ ଏଇଟା ଯେମିତି କି ହରମୋନ୍, ହରମୋନ୍ଟା ଆକ୍ଚୁଆଲି କମ୍ପ୍ଲିଟଲି ମେଚ୍ୟୋର୍ଡ଼ ନଥାଏ ଏଣ୍ଡୋମେଟ୍ରିୟମ୍ରେ ଆକ୍ଟ କରିବା ପାଇଁ ଫାଷ୍ଟ ଫାଷ୍ଟ। ତ ସେ କ'ଣ କରେ କି ମାନେ ହୁଏତ ମେନ୍ସେସ୍ ଏବେ ଥରେ ହେଲା, ଆର ମାସ ଲ୍ୟାପ୍ସ କରିଯିବ, ହୁଏତ ଥାର୍ଡ଼ ମନ୍ଥରେ ଆଇବ ୟା ଫୋର୍ଥ ମନ୍ଥରେ ଆଇବ। ତ
0: ଆଚ୍ଛା,
1: ତାପରେ ତା ପେଟ ବି ଦରଦ ଦେଇପାରେ, ସ୍ପାସମୋଡ଼ିକ୍ ପେନ୍ ବି ହେଇପାରେ, ବିକଜ୍ ନ୍ୟୁ ଫ୍ଲୋ ନ୍ୟୁ ଏରିଆସରେ ସେଇଟା ଚାଲିଛି, ହରମୋନ୍ର ଆକ୍ସନ୍ସ ମାନେ ଚାଲିଛି, ତ ସେଥିଲାଗି ତାର ପେଟ ବି ଦରଦ ଦେଇପାରେ। ତ ଯଦି ସେଇଟା ଫାଷ୍ଟ ହେଲା ଛୁଆଟେ ଥିବ, ସେ ଯେତେବେଳେ ପେନ୍ ହେବ ହୁଏତ ସହିପାରିବ, ହୁଏତ ତାର ଡିପେଣ୍ଡ ଅପନ୍ ଦ ଥ୍ରେସୋଲ୍ଡ ଅଫ୍ ଦ ପେନ୍ କି ତାର କେତେ ଦୂର ତକ ତାର ଇଣ୍ଟେନ୍ସିଟି ସେ ପେନ୍ ସହୁଛି,
0: ସହିପାରୁଛ।
1: ହଁ। ତ ସେଇ ସମୟରେ କମ ଟିକେ ଆଣ୍ଟିସ୍ପାସମେଟିକ୍ ଟିକେ ଖାଇଲେ ବି ଠିକ୍ ହେଇଯାଏ। ଲେକିନ୍ କହିବାକୁ ଗଲେ କି ଯଦି ତାକୁ ଯଦି ବେଶୀ ରହିଛି, ତ କନ୍ସଲ୍ଟେଟ୍ ଗାଇନିକୋଲୋଜିଷ୍ଟ ଯେଉଁଟା ଅଛି ସେମାନେ ମିନିମମ୍ ଟେଷ୍ଟ ମାନେ ଟିକେ ଦେଖିଛନ୍ତି, ଆଉ ଗୋଟେ ଅଲ୍ଟ୍ରାସାଉଣ୍ଡ କରିଦେବେ। ଇଫ୍ ଷ୍ଟ୍ରକ୍ଚରାଲ୍ ଡିଫର୍ମିଟି କିଛି ନାହିଁ ଅଲ୍ଟ୍ରାସାଉଣ୍ଡରେ, ତ ନିଡ୍ ନଟ୍ ଟୁ ୱରି ଅବାଉଟ୍ ଦ ଥିଙ୍ଗ।
0: ଆଜ୍ଞା ଆଜ୍ଞା, ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍। ହ୍ୟାଲୋ ହ୍ୟାଲୋ,
2: ହ୍ୟାଲୋ,
0: ହଁ, କିଏ କହୁଥିଲେ ମ୍ୟାଡମ୍, ଆଉ କାଣ ପ୍ରଶ୍ନ ରହିଛି ଆପଣଙ୍କର?
2: ଏଇଟା ହେଲୋ ଡକ୍ଟର ଲାଗିଛି ନା?
0: ହଁ, ହେଲୋ ଡକ୍ଟର କାର୍ଯ୍ୟକ୍ରମ।
2: ସାର୍, ମୋର ପିରିୟଡ଼ରେ ବହୁତ ପେଟ ଦରଦ ହୁଏ କାହିଁକି ସେଟା?
0: ହଁ, ଆପଣ କିଏ କହୁଥିଲେ ମ୍ୟାଡମ୍, କେନୁ କହୁଥିଲେ?
2: ମଲ୍ଲିକା, ଝାରସୁଗୁଡ଼ାରୁ।
0: ଆଚ୍ଛା ଆଚ୍ଛା, ହଁ, ଆଉ କାଣ ପ୍ରଶ୍ନ ରହିଛି?
2: ଆଉ ବାନ୍ତି ବି ହୋଇଯାଏ, ସେଥିରେ ଗ୍ୟାସ ବି ହୋଇଯାଏ ମୋର।
0: ଆଚ୍ଛା,
1: ତ
2: ବହୁତ ବହୁତ
1: ଏଇଟା
2: ପେନ୍
1: ହଁ
2: ହେଇଯାଇଛି।
1: ଠିକ। ତ ଏତର କେତେ ଏଜ୍ କେତେ ହବ ମ୍ୟାଡମ୍ ଆପଣଙ୍କର? ହଁ ଠିକ। ତ ଏଇଟା ମୁଁ ଯେମିତି ଏବେ କହିଲି କି ମେନର୍କିଟା 12-14 ବର୍ଷ ହୁଏ, ଯଦି ସେଇଟା ଥରେ ଥରେ ସ୍ପାସମୋଟିକ୍ ଡିସ୍ମିନୋରିଆ ତାକୁ କୁହାଯାଏ, ଗୋଟେ କଞ୍ଜେଷ୍ଟିଭ୍ ଡିସ୍ମିନୋରିଆ ଅଛି ଯେଉଁଟା ପେନ୍ ହୁଏ, ତ ଆପଣଙ୍କର ଯେଉଁ ଗର୍ଭାଶୟଟା ଯେଉଁ ସମୟରେ ବ୍ଲଡ଼ଟା ଯେଉଁଟା ଫ୍ଲୋ ହେଉଛି ଏଣ୍ଡୋମେଟ୍ରିୟମକୁ, ଯେଉଁ ଭିତରକୁ ଯେଉଁ ଝିଲି ପର୍ଦ୍ଦାଟା ଯେଉଁଟା ଅଛି, ଯେଉଁଟା ସବୁଥର ଯେଉଁ ମଇଳା ହେଇକରି ଯେଉଁଟା ବାହାରି ପଡ଼ୁଛି ମାସରେ, ତାର ଯେଉଁ ଫ୍ଲୋରେ ତାର ପ୍ରୋବ୍ଲେମ୍ ଥିଲେ ହୁଏ, ସେଇଟା ନର୍ମାଲ୍ ଥାଏ। ଲେକିନ୍ ତାର ଫ୍ଲୋ ହେଲା ୟା ସେଇଟା ତାର ସେଡିଂ ଟାଇମ୍ରେ କିଛି ପ୍ରୋବ୍ଲେମ୍ ରହୁଛି ବୋଲେ ସେଇଟା ଟିକେ ଦେଖାଯାଏ। ଆଉ
2: ସାର୍, ଗ୍ୟାସ ବି ହୋଇଯାଏ ତ?
1: ଗ୍ୟାସ ହେବାରଟା ହେଉଛି କି ଯେହେତୁ ୟୁଟ୍ରସ୍ରେ ପେନ୍ ହେଉଛି ମାନେ ସେଇଟା ଗ୍ୟାସ ହେବ, ତାର ଏଙ୍ଗଜାଇଟି ଲାଗି ଗ୍ୟାସ ହେଇଯିବ, ବୁଝିପାରିଲ କି ନାହିଁ, ହେଲା। ତ ଆପଣଙ୍କର ଅଲ୍ଟ୍ରାସାଉଣ୍ଡ ଯଦି ଦେଖେଇଦେବେ, ଯଦି ଠିକ୍ ଥିବ ବୋଲେ
2: କିଛି
1: ହଁ ସେଇଟା ହଁ କିଛି ତ ପ୍ରୋବ୍ଲେମ୍ ନାହିଁ, ତ ମୁଁ ତ ଆଗରୁ ବି କହିସାରିଲିନି ଭିତରେ ଟ୍ୟୁମର୍ ରହିବ ୟା କିଛି ରହିବ ହେନ୍ତା ମାନେ ନୁହେଁ, ହୁଏତ କଞ୍ଜେଷ୍ଟିଭ୍ ଡିସ୍ପେନେରିଆ ହେଲା କିଛି ୟା ଫ୍ଲୋରେ କିଛି ରହୁଛି ପ୍ରୋବ୍ଲେମ୍ ତ ଟିକେ ପେନ୍ ହେବ, ଲେକିନ୍ ଏଇଟା କ'ଣ ହୁଏ ଯେ ୱେନ୍ ମ୍ୟାରେଜ୍ କଲା ପରେ ଯେତେବେଳେ ଛୁଆ ପିଲାଟେ ହେଇଯିବ ତାପରେ ଏ ପ୍ରୋବ୍ଲେମ୍ ମାନେ ଓବିଯାଏ
2: ସାର୍। ଆଉ ଟୁ ଡେ ଯେତେବେଳେ ହୋଇଯାଏ ସେତେବେଳେ କ୍ଲଟ୍ ବି ବେଶୀ ଯାଏ।
1: ହୁଁ ତ ଆକ୍ଚୁଆଲି ତାହେଲେ ମେଡିସିନ୍ ନେହେ 2-3 ଦିନ ମେଡିସିନ୍ ଖାଇବା କଥା, ତାପରେ ତ ଆର ସାଇକେଲ ଲାଗି ଦିଅନ୍ତି ହଁ ସେଇ ସମୟରେ ହେଲା ସେଇ ସମୟରେ ଖାଲି ମାସଭର ଖାଇବାର କିଛି ଦରକାର ନାହିଁ, ସେଇ ସମୟରେ ଟିକେ ଖାଇଦେଲେ ଠିକ ହେଇଯିବ।
2: ମେଡିସିନ୍ ବି ଖାଇଲେ ବି ପେଟ ଦରଦ କମେନି ଟିକେ ବି,
1: ତ ଫେର ଇଞ୍ଜେକ୍ସନ ଦେବାକୁ ପଡ଼ିବ ହେଲା, ଇଞ୍ଜେକ୍ସନ ତାକୁ ଦେବାକୁ ପଡ଼ିବ ଇଞ୍ଜେକ୍ସନ ଯଦି ବେଶୀ ହେଲା।
2: ଇଞ୍ଜେକ୍ସନ ଯେତେବେଳେ ଆମେ ନେଇଛୁ 2-3 ମାସ ନେଇଛି କିନ୍ତୁ ବ୍ଲିଡିଂଟା କମିଯାଏ।
1: ହଁ ହଁ ହଁ
2: ଫେର ନେକ୍ସଟ ମନ୍ଥରେ ବହୁତ ପେନ୍ ହୁଏ।
1: ହଁ ଠିକ ଅଛି ଯେ ମେନ୍ କଥା ତୁମର ଚଲାବୁଲା ପାଣି ବେଶୀ ପିଇବା କଥା ହେଲା, ଫିଜିକାଲ ଆକ୍ଟିଭିଟି ଏକ୍ସରସାଇଜ ଟିକେ କଲେ ସେଇଟା ବି ସପୋର୍ଟ କରେ ତାକୁ ବୁଝିଲା।
2: ସାର୍ କିଛି ଫ୍ୟୁଚର ଅସୁବିଧା ନାହିଁ ତ ଏଇଟା?
1: ନା ନା କିଛି ନାହିଁ।
2: ଆଉ କିଛି ମେଡିସିନ କିଛି ବତେଇ ଦେବେ ଆପଣ?
1: ମେଡିସିନ ତ ସେଇ ଟାଇମରେ ହିଁ ଖାଲି ଯେତେବେଳେ ମୁଁ କହିଲି ନା ସେଇ ସମୟରେ ହିଁ ଖାଇବ ଆଉ କିଛି ନାହିଁ।
2: ଯେତେବେଳେ ଷ୍ଟାର୍ଟ
1: ହଁ ହଁ ହଁ ଯୋଉ ପିରିୟଡ୍ ନାହିଁ ଯେତେବେଳେ ଦରଦ ହବ ଦ୍ୟାଟ୍ସ ଅଲ, ଆଉ ବେଶୀ ଚିନ୍ତା କରିବାର ନାହିଁ ନା, ଅଲଟ୍ରାସାଉଣ୍ଡ ରିପୋର୍ଟ କରିବାର କଥା ନିଜର ତୁମର ପାଖରେ ଗାଇନିକ୍ ଡକ୍ଟର ଯେତେବେଳେ ତାଙ୍କ ସାଙ୍ଗେ କନସଲ୍ଟ କରିଦେବେ ହେଲା ନା।
0: ଧନ୍ୟବାଦ ମ୍ୟାଡ଼ାମ, ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ଲାଗି। ହ୍ୟାଲୋ
3: ହ୍ୟାଲୋ ଆଜ୍ଞା ନମସ୍କାର।
0: ହଁ ନମସ୍କାର, କିଏ କହୁଥିଲେ?
3: ଆମେ କୁଟ୍ରାପାଟିନ ଝାରସୁଗୁଡ଼ା ଜିଲ୍ଲାରୁ କମଲେଶ ସାହୁ କହୁଥିଲି।
0: ହଁ କମଲେଶ ବାବୁ, କାଣା ପ୍ରଶ୍ନ ରହିଛି?
3: ଆଜ୍ଞା ମୋର ପ୍ରଶ୍ନ ସବୁ ଶ୍ରୋତା ମାନଙ୍କ ଲାଗି ଯେ ଇଟା ମତେ କହୁନ୍ ଯେ ଇ ରୋଗ ଯେନ୍ ଇ ଯେନ୍ ବେମାରଟେ ଯେନ୍ ବତାଲେ
0: ପଚାରୁନ୍
3: ଇନୁ ଆମେ କେନ୍ତା କରି ମୁକ୍ତି ପାଇମା, ଇ ବେମାର ରୋଗ ଯେନ୍ ବତାଲେ ଇନୁ ଆମେ କେନ୍ତା କରି ମୁକ୍ତି ପାଇମା, ସବୁ ଶ୍ରୋତାକେ ମୁଇଁ ଡେଡିକେଟ୍ କରିକିରି କହୁଛେ।
0: ହଁ ଏଇଟା ତ ବେମାର ନୁହେଁ ଆଏ
1: ନର୍ମାଲ ଜିନିଷଟେ ହେଲା, ପେଟ ଦରଦ ଦେବାଟା ମାସ୍କିଆ ଚେଞ୍ଜ ହେବାଟା ଉପର ତଳ ହେବାଟା ନର୍ମାଲ ହେ। ହଁ ଯଦି ଆପଣଙ୍କର ଦେଖାଯିବା ବୟସ ବଢିଗଲାନ ଯଦି କିଛି ସେନେ ଗୁଲ୍ମ ବାହାରିଲା କି ଅଲଗା କିଛି ହର୍ମୋନାଲ୍ ଜିନିଷ ବାହାରିଲା ଯେ ଭାବି ନେଇଯାଉନ୍ କି କିଛି ତାର୍ ମାନେ ଲଟକି ଯାଇଛେ ଗର୍ଭାଶୟଟା କେମିତି ଜାଗା ନ ବୋଇଲେ ପେନ୍ ହେସି, ସେଇଟା ହେଉଛେ ବେମାରୀ। ଆମେ ଯେନ୍ତା କି ନର୍ମାଲ ଯେନ୍ତା ଡେଲିଭରିଟା ହେଲା ଗୋଟେ ଛୁଆଟେ ଯେନ୍ତା ଆମେ ଜନ୍ମ କରୁଛଁ ଫୁଲଟେ ଯେନ୍ତା ଫଳ ହେଉଛେ ଏଇଟା କେନ୍ତା ବେମାରୀ? ଏଇଟା ବେମାରୀ ନୁହେଁ, ଏଇଟା ନର୍ମାଲ ହେ, ଏଇଟା ଋତୁ, ଏଇଟା ତାର୍ ମାନେ ନେଚର ଆମର ପ୍ରକୃତି ଆମକୁ ଦେଇଛେ, ହେନୁ ଅସୁବିଧା ହେଲେ ଆମେ ତାକେ ବେମାରୀ ବୋଲସାଁ, ତ ଏଇଟା ବେମାରୀରେ ନାଇଁ ଯାଏ ଯେବ ତକ ଆମେ ନିଜେ ଚିହ୍ନଟ ନିହେ କରୁ ହେଲା।
0: ଧନ୍ୟବାଦ କମଲେଶ ବାବୁ। ଆଉ ଜଣେ ଶ୍ରୋତା ଫୋନ କରିଛନ୍, ନେଇଯିମା। ହ୍ୟାଲୋ
4: ନମସ୍କାର ଆଜ୍ଞା।
0: ହଁ ନମସ୍କାର, କିଏ କହୁଥିଲେ?
4: ଲକ୍ଷ୍ମୀ ନାମର ବଡ କହୁଥିଲି, ଗ୍ରାମ ସିନ୍ଧ ଜିଲ୍ଲା ସୁବର୍ଣ୍ଣପୁର।
0: ହଁ କାଣ ପ୍ରଶ୍ନ ରହିଛି?
4: ପ୍ରଶ୍ନ ଅଛି ଆଜ୍ଞା, ମିନିମମ ମୋ ସ୍ତ୍ରୀଙ୍କର ବୟସ ହବ ଆଜ୍ଞା ଅନୁମାନିକ 32-35 ଭିତରେ ବର୍ତ୍ତମାନ ଅଛୁ, ଆଉ ଆଜ୍ଞା 5-7 ବର୍ଷ ହେଲାଣି ଆଜ୍ଞା, ସେଟା ବି ଅନୁମାନିକ ଯେ ତାଙ୍କର ମାସିକିଆ ପୁରା ବନ୍ଦ ହେଇଯାଇଛି ଆଜ୍ଞା, କିନ୍ତୁ ଗୋଟେ ଛୁଆ ଗର୍ଭରେ ଥିଲା ନା ତାକୁ ୱାସ୍ କରାଗଲା ଆଜ୍ଞା, ସେ ନଷ୍ଟ ହେଇଗଲା ଭିତରେ, ଯେହେତୁ ସେଥିପାଇଁ ତାଙ୍କର ମାସିକିଆ ବନ୍ଦ ହେଇଛି ଆଜ୍ଞା, ଅସୁବିଧା କଣ ଅଛି?
1: ଆପଣଙ୍କର ପାଇଁ ଆପଣଙ୍କ କେତେଟା ଛୁଆ ଅଛନ୍ତି ଏବେ?
4: ବର୍ତ୍ତମାନ 2 ଅଛନ୍ତି ଆଜ୍ଞା, ଏଇଟା ଗୋଟେ ହେଲାଣି, ଏଇଟା ଗୋଟେ ମେଟ୍ରିକ ପଢୁଛି, ଗୋଟେ ଏଇଟା ମେଟ୍ରିକ ପରୀକ୍ଷା ଦେବ, ଗୋଟେ ଏଇଟା 8ମ ପଢିବ।
1: ତ ଟିକେ ସେଠି ଯାଇକିରି ଆପଣ ସୁବର୍ଣ୍ଣପୁରରେ ବୁଝିପାରିଲେ କି ନାହିଁ ହସ୍ପିଟାଲରେ ଗାଇନିକ୍ ଡକ୍ଟରକୁ ଭେଟ ହେଇକିରି ତାଙ୍କୁ ଟିକେ ହର୍ମୋନାଲ ଏସେ କରିବା କଥା ହେଲା, ହର୍ମୋନାଲ ଏସେ ଆଜ୍ଞା ମାନେ ସବୁ ଆପଣଙ୍କୁ ବତେଇଦେବେ ହର୍ମୋନାଲ ଏସେ ମାନେ ହେଲା, ସେଇଟା ଗଭର୍ଣ୍ଣମେଣ୍ଟ ଡକ୍ଟରଖାନାକୁ ପଳେଇଯିବେ ହେଲା, ଆଉ ସେଇଟା ୱାସ୍ କଲା ପରେ ସେମିତି ଯାଏ ବୋଲି ମାନେ ନାହିଁ ନା, ବୁଝିପାରିଲେ କି ନାହିଁ, ହୁଏତ ତାଙ୍କର ସାଙ୍ଗେ ଅଲଗା କିଛି ପ୍ରୋବ୍ଲେମ ଥାଇପାରେ, କିଛି ହର୍ମୋନ୍ ରିଲେଟେଡ୍ ଥାଇପାରେ ୟା ଏଣ୍ଡୋମେଟ୍ରିଅଲ ବାୟୋପ୍ସି କଲେ ଜଣାପଡ଼ିବ ସେଇଟା, ହେଲା ନା।
0: ଧନ୍ୟବାଦ
4: ଆଜ୍ଞା,
0: ପଚାରୁନ୍।
4: ଆଉ ଗୋଟେ ପ୍ରଶ୍ନ ମୋର ଯେ ମିନିମମ୍ ଗୋଟେ ମହିଳା ଠାରୁ କେତେ ଦିନ ବସିବା କଥା ଆଜ୍ଞା?
0: ଆଉ ଥରେ ପଚାରୁନ,
4: ମାସିକିଆଟା କେତେ ଦିନ ଗୋଟେ ମହିଳାର ବନ୍ଦ ହେବାର ଉଚିତ ଆଜ୍ଞା?
1: ଦେଖ, ନର୍ମାଲ ମାସିକିଆଟା ଯୋଉଟା ହଉଛି ହେଟା 3-5 ଦିନ ତକ ହୁଏ, ହେଲା। ସେ ପହିଲା ଷ୍ଟାର୍ଟ ହୁଏ 12-14 ବର୍ଷରୁ ଷ୍ଟାର୍ଟ ହୁଏ, ଆଉ 39-42 ବର୍ଷ ଭିତରେ ନର୍ମାଲ ବନ୍ଦ ହେବାର କଥା। କେତେ କେତେବେଳେ ସେଇଟା 35 ବର୍ଷ ବି ବନ୍ଦ ହେଇଯାଏ, କେତେ କେତେବେଳେ ସେଇଟା 48 ବର୍ଷ ତକ ବି ଚାଲିଥାଏ। ତ ରେଞ୍ଜ ରେବେଳେ 39-42 ଅଛି, ହେଲା।
0: ଧନ୍ୟବାଦ।
1: ସୋନପୁରରେ ଯାଇକି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଯାଇକି ଦେଖେଇଦେବେ, କାହିଁକି ହଉନି। ଗାଇନିକ ଡକ୍ଟର ଆପଣଙ୍କର ଥିବେ ସେଠି, ହେଲା।
0: ସେନେ ଟିକେ ଚେକଅପ୍ ଲାଗି ଯିବେ, ଆଉ ଯଦି କିଛି ଅସୁବିଧା ହେଲେ ସେନେ ଆଜ୍ଞା ମାନେ କହିବେ, କାଣ ଆଜି କ୍ଲିୟର ହେଇଯିବେ ଆପଣ ମାନେ ବି। ଧନ୍ୟବାଦ ଆଜ୍ଞା। ଆଉ ଜଣେ ଶ୍ରୋତା ଫୋନ କରିଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ, ତ ଡକ୍ଟର ଦାସ, ଆଉ ଜଣେ ଶ୍ରୋତା ପୁଣି ଫୋନ କଲେଣି, ନେଇଯିବା। ହ୍ୟାଲୋ ହ୍ୟାଲୋ
1: କୁହନ୍,
0: ହଁ କିଏ କହୁଥିଲେ ଆଜ୍ଞା?
1: କିଛି ଅସୁବିଧା ନାହିଁ,
5: ମାନେ ସେ ଟୋଟାଲ ଇହାଦେ ତାର ଏଜ୍ ହଉଛେ 35-32 ହବା, କିନ୍ତୁ ସେ ମୁଇଁ ତାହେ ପଚାରମି ଯେ ସେ ଟୋଟାଲ ନାଇଁ ହେଇ ବୋଲି ବୋଲେ ଏନ୍ତା ବି ମଣିଷ ଅଛନ୍ ଗାଁ ବୋଲି ସଠିକ ସମସ୍ୟା।
1: ମାସ୍କିଆଟା ହଉଛି ସବୁ ସ୍ତ୍ରୀର ନର୍ମାଲ ସାଇକେଲ, ପ୍ରତ୍ୟେକ ଜୀବ ଜନ୍ତୁର ବି ଅଛି, ଜନ୍ତୁ ମାନଙ୍କର ବି ହୁଏ। ତ ଏଇଟା ନର୍ମାଲ ସାଇକେଲ ହୁଏ, ତ ଯଦି କିଛି ଗର୍ଭାଶୟରେ କିଛି ପ୍ରୋବ୍ଲେମ ଥିବ ୟା ଭାବି ଯେ ତାଙ୍କର ଅଣ୍ଡା ମାନେ ଓଭେରିସ୍ ନଥିବ, ହେଲା କି ନାହିଁ, ୟା କିଛି ଯେମିତିକି ବହୁତ ସିଣ୍ଡ୍ରୋମ ମାନେ ଥାଏ ଯେଉଁଟାକି ଆପଣଙ୍କର ଗର୍ଭାଶୟ ଆଉ ଆପଣଙ୍କର କିଡ଼ନୀ ରିଲେଟେଡ଼ କିଛି ଡେଭଲପମେଣ୍ଟ ହେଇନଥିବ, ତ ହେଲା। ଆଉ ଦୁଇ ଆଉ ହଁ, ତାଙ୍କର ଦେଖାଇଲେ ପଡ଼ିବ ତାଙ୍କର ଗର୍ଭାଶୟ ଅଛି କି ନାହିଁ ଅଲ୍ଟ୍ରାସାଉଣ୍ଡ କରିକି,
5: କିନ୍ତୁ
1: ଅଲ୍ଟ୍ରାସାଉଣ୍ଡ କରିକି ଦେଖ ତାର ଗର୍ଭାଶୟ ଅଛି କି ନାହିଁ ପହିଲା।
5: ମାନେ ଥରେ ଚେକ୍ କରିଦେଲା ଯେ ସେ ପରେ ଡକ୍ଟର କହିଥିଲେ ଯେ କେବେ ଡେଲିଭରି ହେଇପାରିବ,
1: ହଁ। ତ ତାର ଗର୍ଭାଶୟଟା ଛୋଟ ଥିବ ୟା ବହୁତ ଛୋଟ ସାଇଜ ଥିବ ୟା ତାର ଅଣ୍ଡା ମାନେ ଯୋଉ ଓଭେରିସ୍ ମାନେ ଥିବ ନା ସେଟା ନାଇଁ ଥାଏ, ଏଇଟା ଥିବ, ବୁଝିଲେ କି ନାହିଁ। ତ
5: ମ୍ୟାରେଜ୍ କଲେ କିଛି ପ୍ରୋବ୍ଲେମ ଅଛି କି?
1: ଯଦି ଛୁଆ ପିଲା ଯଦି ଦରକାର ଅଛି ବୋଲେ ହୁଏ, ତ ଯଦି ନାଇଁ ହୁଏ ତ ଟେଷ୍ଟ ବି କରିଦେବ ଅଲଗା ନୁ ନେଇକରି, ଆଉ ଯଦି ସେତାନୁ ହିଁ ବାହାର କରିବାର ଅଛି ଛୁଆ ପିଲା ବେଲେ ତ ସେ ତୁମର ସେଇ ଡାକ୍ତର ହିଁ କହିପାରିବେ ମାନେ
0: ଦେଖିଲା ପରେ,
1: ଏମିତି ଦେଖିଲା ପରେ, ହେଲା ନା।
0: ଧନ୍ୟବାଦ ନାୟକ ବାବୁ। ତ ସାର୍ ଆଉ ଗୋଟେ କଥା ଯେ ଏଇଟା ଋତୁସ୍ରାବଟା ଗୋଟେ ପ୍ରାକୃତିକ ଗୋଟେ ନିୟମିତ ପ୍ରକ୍ରିୟା, ଏଇଟା ଗୋଟେ ଲେଡ଼ିଜ ମାନ କରିଥା
1: ଆଜ୍ଞା,
0: ଏଇଟା ଧରୁନ କେତେବେଳେ ଅନିୟମିତତାର ମାନେ କଣ୍ଡିସନ ଆସିଲା ବୋଲେ ପାର୍ଶ୍ୱ ପ୍ରତିକ୍ରିୟା କାଣା ଦେଖାଯିବା ସମ୍ଭାବନା ରହିଛି?
1: ଦେଖୁନ, ଏବେ ଆମେ ଫାର୍ଷ୍ଟ ଯୋଉଟା ଆମେ ଯୋଉ ଟକ୍ କରୁଛେ ହେଲା, ଏବେ ଯୋଉଟା ବର୍ଣ୍ଣିଂ ଟପିକ୍ ହେଉଛି ପଲିସିଷ୍ଟିକ୍ ଓଭେରିଆନ୍ ଡିଜିଜ୍
0: ଆଜ୍ଞା।
1: ତ ଏଇଟା କ'ଣ ହେଲା, 15-20 ବର୍ଷ ଆଗରୁ ପଲିସିଷ୍ଟିକ୍ ଓଭେରିଆନ୍ ଡିଜିଜ୍ ହେଲା, ଯାହା ଭାବିନୁନି ଯେ ଏଣ୍ଡୋମେଟ୍ରୋସିସ୍ ବୋଲି ଗୋଟେ ବେମାରୀ ଅଛି, ଏଇଟା ସବୁ ବେଶୀ ନଥିଲା। ଆକ୍ଚୁଆଲି ବହିରେ 2-3 ପେଜ୍ ହେଇକିରି ଆମେ ପଢ଼ିଥିଲୁ ଆଗରୁ। ତ ମେନ୍ କଥା ହେଲା, ଆଉ ୱି ହାଭ୍ ଗଟ୍ ଭେରି ଲିଟିଲ୍ ଆମାଉଣ୍ଟ ଅଫ୍ କେସେସ୍ ଡ୍ୟୁରିଂ ଦ୍ୟାଟ୍ ଟାଇମ୍। ଏବେ କ'ଣ ହେଉଛି, ଏସବୁ PCOD କେସେସ୍ ମାନେ ହେଲା ଆଉ ଏଣ୍ଡୋମେଟ୍ରୋସିସ୍ ଏସବୁଟା ବେଶୀ ହେଉଛି, ବିକଜ୍ ଆମର ହେଉଛି ସିଡେଣ୍ଟାରି ଲାଇଫ୍ ଷ୍ଟାଇଲ୍ ଯେଉଁଟା ହେଇଗଲାନି, ଚୁପଚାପ୍ ରହୁଛନ୍, ତାଥିରୁ କିଛି ଫିଜିକାଲ୍ ଆକ୍ଟିଭିଟି ହେବାରନି, ଆଉ ଯେଉଁ ଆମେ ଜଙ୍କ୍ ଫୁଡ଼୍ ଯେଉଁ ଖାଉଛେ, ତ ଏଇଟା ହେଉଛି। ତ ପଲିସିଷ୍ଟିକ୍ ଓଭେରିଆନ୍ ଡିଜିଜ୍ଟା ଯେଉଁଟା ହେଉଛି, ଏଇଟା ହେଉଛି ଆମର ଦେଖ, ଆମର ଯେଉଁ ଛୁଆମାନେ ଯେଉଁ ରହୁଛନ୍, ଯେଉଁ 12-14 ବର୍ଷ 16 ବର୍ଷ ଭିତରେ ଯେଉଁଟା ଛୁଆ ରହୁଛନ୍, କଲେଜ ଗୋଇଂ +2 ଷ୍ଟୁଡେଣ୍ଟସ୍ ଯେଉଁଟା ବି ରହୁଛନ୍, ସେମାନଙ୍କର ୱେଟ୍ଟା ବହୁତ ବଢ଼ିଯାଉଛି। ୱେଟ୍ଟା କାହିଁକି ଲାଗି ବଢ଼ୁଛି, ଫିଜିକାଲ୍ ଆକ୍ଟିଭିଟି ନାହିଁ, ଖେଳ ପଡ଼ିଆ ନାହିଁ, ଘରେ ରହିଲେ, ଗୁଗୁଲ୍ରେ ଖେଳିଲେ, ମୋବାଇଲ୍ରେ ଖେଳିଲେ, ଆଉ ପାଠ ହେଲେ, ତାତରୁ ସାଇକ୍ଲିଂ ୱାଇକ୍ଲିଂ ବନ୍ଦ ହେଇଗଲାନେ, ତାତରୁ ଖାନାରେ ଏବେ ଯେଉଁଟା ଆମେ ସବୁ ଚାଇନିଜ୍ ଫୁଡ଼୍ ଖାଉଛା, ତାତରୁ କୋଲ୍ଡ ଡ୍ରିଙ୍କ୍ସ ପିଉଛା, ଯେଉଁଟା ହେଉଛି ତମର ପ୍ୟାକେଟ୍ ଫୁଡ଼୍ ସବୁ ଖାଉଛା, ନର୍ମାଲ୍ ଜିନିଷ୍ ଖାଉନୁ, ତ ଏଇଟା କ'ଣ ହେବ ନା ବଡ଼ିଟା ହାଇ କ୍ୟାଲୋରି ଡାଏଟ୍ ଯାଏ, ଦିସ୍ ଆର୍ ଅଲ୍ ହାଇ କ୍ୟାଲୋରି ଡାଏଟ୍ ହେଲା, ଆଉ ତାର ଭାଲ୍ୟୁଜ୍ ଏନର୍ଜି ଭାଲ୍ୟୁ ଟିକେ କମ୍ ରହିବ ସେଇଟା, ଲେକିନ୍ ହାଇ କ୍ୟାଲୋରି ଥିବ ସେଇଟା, ସେଇଟା ଯାଇକରି ଆପଣଙ୍କର ବଡ଼ିରେ ସେଇଟା ଫ୍ୟାଟ୍ସ କ୍ରିଏଟ୍ କରିଦେଇକରି ସେଇଟା ଆପଣଙ୍କର ଯେହେତୁ ଫିମେଲ୍ ହରମୋନ୍ ଗ୍ରସ୍ଲି କହୁଛେ, ଫିମେଲ୍ ହରମୋନ୍ ଯେଉଁଟା ବାହାରବାର କଥା ସେଇଟା ତାମାନେ ଆପଣଙ୍କର ଫ୍ୟାଟ୍ରେ ଏରୋମେଟାଇଜେସନ୍ ହେଇକରି ସେଇଟା ଆପଣଙ୍କର ମେଲ୍ ହରମୋନ୍କୁ କନ୍ଭର୍ଟ ହେଇଯାଏ।
0: ଆଚ୍ଛା,
1: ତ ସେଇଟା ହେଉଛନ୍ତି ବହୁତ ମୋଟା ମୋଟା ଯେଉଁ ଝିଅମାନେ ଥିବେ, ତାଥିରୁ ହୁଏତ ଆପଣ ଦେଖିବେ ବଡ଼ିରେ ବହୁତଟେ ବାଳ ଯେଉଁ ଥାଏ ସେଇଟା ବି ଆସିଯାଇଥାଏ, ସେମାନଙ୍କର ଗୋଡ଼ମାନଙ୍କେ ଯେଉଁ ଆଣ୍ଠୁ ତଳକୁ ଯେଉଁ ଥାଏ ସେଠି ବାଳମାନେ ଥାଏ, ତ ସେଇଟା ଆଉ ଓଜନ ମାନେ ଓଜନ ବି ବହୁତ ଥାଏ, ମାନେ BMI ମାନେ ନର୍ମାଲି 19-23 ଭିତରେ ରହିବା କଥା, ବଡି ମାସ୍ ଇଣ୍ଡେକ୍ସ, ହାଇଟ୍ ବାଇ ୱେଟ୍ର ରେସିଓ ଗୋଟେ ନିଆଯାଏ, ତ ହାଇଟ୍ ତ ବଢ଼ିବନି ୱେଟ୍ ତ ବଢ଼ିଯାଉଛି ନା, ତ ୱେଟ୍ର ରେସିଓରେ ସେମାନେ ବହୁତ ବେଶୀ ଓବେସ୍ ଥାନ୍ତି, ତ ସେଥିଲାଗି ସେ ପଲିସିଷ୍ଟିକ୍ ଡିଜିଜ୍ ଏବେ ବହୁତ ହେଲାନି, ତ ଏଇଟା କହିଲେ କ'ଣ ହେବ ପ୍ରତ୍ୟେକ ମାସରେ ଯେଉଁ ସାଇକେଲ ହେବାର କଥା ସେଇଟା ସାଇକେଲ ହୁଏନି, ଗୋଟେ 12 ମାସ ଭିତରେ ବର୍ଷେ ଭିତରେ 6ଟା ସାଇକେଲ ହେବ, 8ଟା ସାଇକେଲ ହେବ, 12 ମାସରେ 12ଟା ସାଇକେଲ ହେବା କଥା, ଲେକିନ୍ ସେ ହେଉଛି 8ଟା ହେଲା, 10ଟା ହେଲା, 7ଟା ହେଲା, ଏମିତି ହେବ, ତ ତାକୁ ଆମେ ଇଂଲିଶରେ ଆମେ ଯେଉଁଟା ଆମେ ଟର୍ମ ଅଛେ ତାକୁ ଓଲିଗୋମେନୋରିକ୍ ସାଇକେଲ କୁହାଯାଏ, ଓଲିଗୋମେନୋରିକ୍ ହେଲା, ସେଠି ଆମର ଥାଇରଏଡ଼୍ ଫଙ୍କସନ୍ କରିବା କଥା, ସୁଗର ଟେଷ୍ଟ ଦେଖିବା କଥା, ହେଲା କି ନାହିଁ, ଇନ୍ସୁଲିନ୍ ସେନ୍ସିଟିଭ୍ ଦେଖିକରି ସେଇଟା କରାଯାଏ, ତ ପଲିସିଷ୍ଟିକ୍ ଡିଜିଜ୍ ଏଇଟା ଗୋଟେ ନୂଆ ବର୍ଣ୍ଣିଂ ଟପିକ୍ ନୂଆମାନଙ୍କ ଲାଗି। ନେକ୍ସଟ ଯେଉଁଟା ପ୍ରୋବ୍ଲେମ୍ ଯେଉଁଟା ରହୁଛି ସେଇଟା ହେଉଛି ଏଣ୍ଡୋମେଟ୍ରୋସିସ୍, ଏଣ୍ଡୋମେଟ୍ରୋସିସ୍ ଯେଉଁଟା ହେଉଛି ଯେଉଁ ଆମର ଯେଉଁ ଭିତରେ ଯେଉଁ ଏଣ୍ଡୋମେଟ୍ରିୟମ୍ ବୋଲି ରହୁଛି ଗର୍ଭାଶୟ ଭିତରେ, ଯେମିତି ଆପଣ ଗୋଟେ ଅମୃତଭଣ୍ଡା ଯେଉଁଟା କଲେ ତା ଭିତରେ ଯେଉଁ ଗ୍ରୀନ୍ କଲର୍ ମୋଟାଟା ହେଇକରି ଥାଏ ସବୁ ଯେଉଁ ତାର ହେଟା, ହେଟା ମାଇମେଟ୍ରମ୍ ବୋଲି ବୋଲେ ତାର ଯେଉଁ ଭିତର ଏରିଆରେ ଯେଉଁ ଛୋଟ ଛୋଟ ସିଡ୍ସ ମାନେ ଯେଉଁ ଥାଏ ଯେଉଁଟା ଲାଗିକରି ଥାଏ ତାକୁ ଆମେ ଦେଖା, ସେଇଟା ହେଉଛି ମେନ୍ ଉର୍ବରଟା, ସେ ଭିତରୁ ସବୁ ବାହାରେ, ତ ଆମର ବି ସେଇ ଏଣ୍ଡୋମେଟ୍ରମ୍ଟା ସେମିତି ଗୋଟେ ଉର୍ବର ଜାଗାଟା, ସେଠି କ'ଣ ହୁଏ ସେଇ ଯେଉଁ ଜିନିଷଟା ସେ ଯାଇକରି ଅଲଗା ଜାଗା ମାନକେ ରହିଯିବ, ମାନେ ବଡ଼ିର ଅଲଗା ଜାଗା ଯେଉଁ ସାଇଡ଼୍ରେ କୋଲିଗାମେଣ୍ଟସ୍ ରହିଯିବ, କୋଭେରି ଉପରେ ରହିଯିବ, ତ ସେ କ'ଣ କରେ ଯେଉଁ ପ୍ରତ୍ୟେକ ମାସ ଯେଉଁ ହେବ ହରମୋନ୍ ଲାଗି ସେ କ'ଣ କରେ ସେଇଠି ବି ସେ ମାନେ ଏଣ୍ଡୋମେଟ୍ରିୟମ୍ ସେଟିଂ କରିଦେବ, ତ ସେଠି ଦରଦ ବହୁତ ହୁଏ, ତ ଏଇଟା ବି ଦେଖାଯାଉଛି କି ତାର ବହୁତ ଥିଓରିସ୍ ମାନେ ଅଛି, ବଟ୍ ଏକ୍ସରସାଇଜ୍ ହେଲା, ସିଡେଣ୍ଟରି ଲାଇଫ୍ ଷ୍ଟାଇଲ୍ ହେଲା, ଖାନପାନ ହେଲା, ଏସବୁ ମାନଙ୍କୁ ଯଦି ଆମେ ନିଆଯାଏ ତ ଏସବୁ ହେବ ନାହିଁ।
0: ତ ସଂକ୍ଷେପରେ ଆଉ କହିବେ ଯେ ଏଥିଲାଗି ସରକାରୀ ସ୍ତରରେ କିଛି ସ୍ପେଶାଲ ଫେସିଲିଟି ଅଛି କି ସୁବିଧା ଅଛି କି?
1: ଦେଖନ୍ତୁ ଫାର୍ଷ୍ଟ ହେଲା ଯେଉଁଟା ଅଛି ଆମର, ହଁ ଆମର ସରକାରର କ'ଣ କ'ଣ ପ୍ରାବଧାନ ଅଛି ଏଠି, ଆଉ ଏଇଟା ଅଛି ଫାର୍ଷ୍ଟ କଥା କି ଆମେ ଦେଖିବା କଥା କି ପବ୍ଲିକ ସେଇଟା ଭାବିବା କଥା ନୁହେଁ କି ଇଟ୍ ଇଜ୍ ଏ ପେଥୋଲୋଜି ବୋଲି, ମାନେ ଏଇଟା ଗୋଟେ ତାର ମାନେ ବେମାରୀଟା ହେଲା ବୋଲି, ଯେମିତିକି ଆମେ ମେନାର୍କିରେ ଯେଉଁଟା ପେନ୍ ଟିକେ ହେଲା ଏଇଟା ହେଲା, ତ ସେଇଟା ନାହିଁ, ଦିସ୍ ଆର୍ ଅଲ୍ ଫିଜିଓଲୋଜିକାଲ ପ୍ରୋସେସ୍, ଲେକିନ୍ ଯେତେବେଳେ ସେ ମାନେ ପ୍ରୋବ୍ଲେମଟା ଯେତେବେଳେ ହେଇବସିବ ନର୍ମାଲରୁ ବହୁତ ବେଶୀ, ଦେନ୍ ଆମେ ତାକୁ ପେଥୋଲୋଜି ବୋଲି ଏହା କିଛି ତାକୁ ଦେଖାଯାଏ, ସେ ସମୟରେ ଫାର୍ଷ୍ଟ ଅପସନ୍ ହେଉଛି ଗୋଟେ ଗାଇନୋକୋଲୋଜିଷ୍ଟ ପାଖରେ ଯାଇକି ଦେଖାଇବା କଥା, ଯେଉଁଟାକି ଏବେ ଆମର ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲ ହେଲା ୟା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଆମର ଗାଇନୋକୋଲୋଜିଷ୍ଟ ମାନେ ରହୁଛନ୍ତି ସେଠି। ଆଚ୍ଛା, ସେଠୁ ସେମାନେ ଗୋଟେ ଅଲ୍ଟ୍ରାସାଉଣ୍ଡ କରିପାରିବେ, ଯେଉଁଟାକି ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ସବୁଆଡ଼େ ଗୋଟେ ଗୋଟେ ଅଲ୍ଟ୍ରାସାଉଣ୍ଡ ଏଷ୍ଟାବ୍ଲିଶମେଣ୍ଟ ହେଇଯାଇଛି,
0: ସୁବିଧା ଅଛି।
1: ହଁ, ପବ୍ଲିକ ଖାଲି ଯିବା କଥା ସେଠିକି, ତ ସେଠି ଯାଇକରି ଗାଇନୋକୋଲୋଜିଷ୍ଟକୁ ଦେଖିକରି ସେଠି ଦେଖାଇବା କଥା, ଯଦି ସେମାନେ କୌଣସି ମେଡ଼ିକାଲ କଲେଜେସ୍ ପାଖରେ ଅଛନ୍ତି ତ ଡାଇରେକ୍ଟଲି ସେମାନେ ଗାଇନିକ ଡକ୍ଟର ପାଖକୁ
0: ଯାଇକି
1: ତାଙ୍କୁ ଦେଖେଇବେ ସେଇଟା।
0: ତ ଧନ୍ୟବାଦ ସାର୍ ଆପଣଙ୍କର ଏଇ ପରାମର୍ଶ ଲାଗି, ଆମେ ଆଶା କର୍ମା ଯେ ଶ୍ରୋତା ବନ୍ଧୁମାନେ ଯଦି ଏ ପ୍ରକାର ଅସୁବିଧା ହେଲେ ତାର ସୁବିଧାଟା ନେବେ। ଆପଣଙ୍କର ଉପସ୍ଥିତି ଲାଗି ଅଶେଷ ଧନ୍ୟବାଦ, ନମସ୍କାର।
1: ନମସ୍କାର।
6: ଶୁଣୁଥିଲେ ସ୍ୱାସ୍ଥ୍ୟ ସମ୍ପର୍କିତ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟରର ପୁନଃ ପ୍ରସାରଣ। ଏଥିରେ ବିଷୟ ଥିଲା ଋତୁସ୍ରାବ ଅନିୟମିତତାର କାରଣ ଏବଂ ଚିକିତ୍ସା। ବିଶେଷଜ୍ଞ ଥିଲେ ଡାକ୍ତର ରାଜାରାମ ଦାସ, ସଂଯୋଜନା କରିଥିଲେ ସନ୍ତୋଷ କୁମାର ପିଂ। ଆକାଶବାଣୀ ସମ୍ବଲପୁର, ସମୟ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବା ନେଇ ପାକିସ୍ତାନକୁ ଭାରତ ଦୃଢ଼ ବିରୋଧ କରିଛି। ଅଧିବେଶନର ସହ ଅଧ୍ୟକ୍ଷ ଭାବେ ପାକିସ୍ତାନ ନିଜ ପଦବୀର ଅପବ୍ୟବହାର କରିଥିବା ନେଇ ଭାରତ ନିନ୍ଦା କରିଛି। ଇସ୍ଲାମାବାଦ ଏହି ଅଧିବେଶନକୁ ରାଜନୀତିକରଣ କରୁଛି ବୋଲି ଭାରତ ଅଭିଯୋଗ କରିବା ସହ ଅଧ୍ୟକ୍ଷ ଭାବେ ନିରପେକ୍ଷ ରହିବାକୁ କହିଛି। ନ୍ୟୁୟର୍କରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସିମ୍ ଇଫ୍ତିଖାର ଅହମ୍ମଦଙ୍କ କାଶ୍ମୀର ସମ୍ପର୍କ ପ୍ରସଙ୍ଗ ଜବାବରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏହା କହିଛନ୍ତି। ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଶ୍ରୀ ହରିଶ ଉଲ୍ଲେଖ କରିବା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବୋଲି ସ୍ୱଷ୍ଟ କରିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିବେଶ ମଧ୍ୟରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସିଓଲଠାରେ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ହ୍ୟୁନ୍ଙ୍କ ସହ ସାକ୍ଷାତ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସମାନ ମୂଲ୍ୟବୋଧ ଏବଂ ପାରସ୍ପରିକ ବିଶ୍ୱାସ ଥିବା ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଆନ୍ତର୍ଜାତିକ ପରିସ୍ଥିତିରେ ବିଶ୍ୱସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗକୁ ଅଧିକ ଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ନେତା ରାଜନୈତିକ, ଜାହାଜ ନିର୍ମାଣ, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି, ଐତିହ୍ୟ ଏବଂ ଲୋକସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଦେଶର ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଏକ ଆଧାର ଭାବେ ଗ୍ରହଣ କରିବାକୁ ଭାରିଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଇସ୍ପାତ କ୍ଷେତ୍ରରେ ଡିଜିଟାଲାଇଜେସନ ଶୀର୍ଷକ ଚିନ୍ତନ ଶିବିରକୁ ସମ୍ବୋଧନ କରି ଶ୍ରୀ କୁମାରସ୍ୱାମୀ ଦେଶର ଦୃଢ଼ ଇସ୍ପାତ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। 2018 ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଇସ୍ପାତ ଉତ୍ପାଦନକାରୀ ଭାବେ ନିଜର ସ୍ଥିତିକୁ ବଜାୟ ରଖିପାରିଛି ବୋଲି ସେ କହିଛନ୍ତି। 2021-22 ଆର୍ଥିକ ବର୍ଷ ପରଠାରୁ ଶୋଧନ ହୋଇନଥିବା ଇସ୍ପାତ ଉତ୍ପାଦନ ବାର୍ଷିକ ପ୍ରାୟ 8% ବୃଦ୍ଧି ପାଇଛି। ଘରୋଇ ଚାହିଦା ବୃଦ୍ଧି ଯୋଗୁଁ ଇସ୍ପାତ ବ୍ୟବହାର ଇତିମଧ୍ୟରେ ପ୍ରାୟ 13% ବୃଦ୍ଧି ପାଇଥିବା ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଇସ୍ପାତ କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକତ୍ର କରି ଡିଜିଟାଲାଇଜେସନ ଏବଂ ଶିଳ୍ପ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି ନେଇ ଏହି ଶିବିରର ଆୟୋଜନ କରାଯାଇଛି। 1967 June 24 ପାସ୍ପୋର୍ଟ ଆଇନ ପ୍ରଣୟନ ସ୍କୃତିରେ ଆଜି ପାସ୍ପୋର୍ଟ ସେବା ଦିବସ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମ 2.0ର ପ୍ରଚଳନ ବିଶ୍ୱସ୍ତରୀୟ ସୁଯୋଗର ଉପଲବ୍ଧତାକୁ ବ୍ୟାପକ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏହି ଅବସରରେ ଭାରତ ଏବଂ ବିଦେଶର ସମସ୍ତ ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷିତ ପାସ୍ପୋର୍ଟ, ସୁଗମ ସେବା, ସଶକ୍ତ ନାଗରିକ, ଦୃଷ୍ଟିକୋଣ ଆଧାରିତ ପରିଚାଳିତ ପାସ୍ପୋର୍ଟ ସେବା ପ୍ରଦାନକୁ ଦ୍ରୁତ, ଅଧିକ ସ୍ୱଚ୍ଛ ଏବଂ ସୁଲଭ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୋଷ୍ଟ ଅଫିସ୍ ପାସ୍ପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ପାସ୍ପୋର୍ଟ ସେବା ପହଞ୍ଚପାରୁଛି। ଇ ପାସ୍ପୋର୍ଟ ଏବଂ ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମ ଭଳି ପଦକ୍ଷେପଗୁଡ଼ିକ ଭାରତର ଆଧୁନିକ, ଡିଜିଟାଲ୍ ଏବଂ ସଶକ୍ତ ପ୍ରଶାସନିକ ବ୍ୟବସ୍ଥାର ଏକ ବଳିଷ୍ଠ ପ୍ରମାଣ। ନାଗରିକଙ୍କୁ ସରଳ ଏବଂ ଉନ୍ନତମାନର ପାସ୍ପୋର୍ଟ ସେବା ପ୍ରଦାନ କରିବା ପାଇଁ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ୍ ବିରୁଦ୍ଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆମେରିକା କଂଗ୍ରେସ ଏକ ବିଲ୍ ପାସ୍ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କଂଗ୍ରେସର ମଞ୍ଜୁରୀ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଆମେରିକା ସିନେଟ୍ରେ 50-48 ଭୋଟ୍ରେ ଏହି ବିଲ୍ଟି ପାରିତ ହୋଇଛି। ପ୍ରଥମଥର ପାଇଁ ଯୁଦ୍ଧ କ୍ଷମତା ପ୍ରସ୍ତାବ ଆଧାରିତ କଂଗ୍ରେସର ଉଭୟ ସଦନରେ ଏହି ବିଲ୍ଟି ସଫଳତାର ସହ ପାରିତ ହୋଇଛି। ତେବେ ପଶ୍ଚିମ ଏସିଆରେ କେତେକ ସର୍ତ୍ତ ଆଧାରରେ ସାମରିକ ପଦକ୍ଷେପକୁ ଏହି ବିଲ୍ ଅନୁମତି ପ୍ରଦାନ କରିଛି। ଆମେରିକା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ବିରୁଦ୍ଧରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ପରିପ୍ରେକ୍ଷୀରେ ସାମରିକ ଅଭିଯାନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ତେହେରାନର ସାମରିକ ଦକ୍ଷତା ଦୁର୍ବଳ ହୋଇଛି। ଇରାନର ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ର ସଂଘର୍ଷ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ପେନ୍ସିଲଭାନିଆ ର ମାକୁଙ୍ଗିଠାରେ ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସାର୍ବଜନୀନ କରିବାରେ ଦ୍ୱିପାକ୍ଷିକ ଚୁକ୍ତି ସହଯୋଗ ପ୍ରଦାନ କରିବ। ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା କରିଡର ପାଇଁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଏହି ପ୍ରକଳ୍ପ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ତଥା ସୁବ୍ୟବସ୍ଥିତ କରିବ। ଆର୍କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଜନକପୁରୀ ପଶ୍ଚିମରୁ ଇନ୍ଦ୍ରଲୋକ ପର୍ଯ୍ୟନ୍ତ ଯୋଗାଯୋଗ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ନେଇ ଆୟୋଜିତ 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବଣ୍ଟନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦେଶବ୍ୟାପୀ 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଆତ୍ମଶୃଙ୍ଖଳାର ଚିନ୍ତାଧାରା, ସହନଶୀଳତା, ଗଣତାନ୍ତ୍ରିକ ବ୍ୟବସ୍ଥା, ଦୃଷ୍ଟିକୋଣ ଆଧାରିତ ଧାର୍ମିକ ଚିନ୍ତାଧାରାକୁ ପ୍ରୋହାହନ ପ୍ରଦାନ କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ 6ଟି ଯୁବ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଯୁବ କୋର୍ ଲ୍ୟାବ୍ ନ୍ୟାସନାଲ୍ ଇନୋଭେସନ୍ ଚ୍ୟାଲେଞ୍ଜ 2026ର ଅଷ୍ଟମ ସଂସ୍କରଣରେ ବିଜୟୀ ହୋଇଛନ୍ତି। ଏହି ପ୍ରୟାସ ମିଳିତ ଭାବରେ ୟୁନାଇଟେଡ୍ ନେସନ୍ସ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ୍ ୟୁଏନ୍ଡିପି ଇଣ୍ଡିଆ ଏବଂ ସିଟି ଫାଉଣ୍ଡେସନ୍ ଦ୍ୱାରା ଅଟଳ ଇନୋଭେସନ୍ ମିଶନ ଏଆଇଏମ୍ ନୀତି ଆୟୋଗ ସହିତ ସହଭାଗିତାରେ ପରିଚାଳିତ ହେଉଛି ଏବଂ ଟି ହବ୍ ଫାଉଣ୍ଡେସନ୍ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଯୁବ ନେତୃତ୍ୱାଧୀନ ନବସୃଜନକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ନୀତି ଆୟୋଗ ସୂଚନା ଦେଇଛି ଯେ ଚଳିତ ବର୍ଷର ଚ୍ୟାଲେଞ୍ଜରେ 28ଟି ରାଜ୍ୟର ଷ୍ଟାର୍ଟଅପ୍ରୁ 350ରୁ ଅଧିକ ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ପରେ 16ଟି ଶିଳ୍ପ ପରାମର୍ଶଦାତା ଏବଂ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସମର୍ଥିତ 3 ମାସର ଭର୍ଚୁଆଲ୍ କ୍ଷମତା ନିର୍ମାଣ ପଦକ୍ଷେପ ନ୍ୟାସନାଲ୍ ସ୍ପ୍ରିଙ୍ଗ ବୋର୍ଡ ପ୍ରୋଗ୍ରାମ ପାଇଁ 50ଟି ଉଚ୍ଚ ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ 24-ଜଣିଆ ଜୁନିୟର ମହିଳା ଦଳ ଘୋଷଣା କରିଛି। ନୂତନ ପ୍ରଶିକ୍ଷକ ଟିମ୍ ହ୍ୱାଇଟ୍ଙ୍କ ଅଧୀନରେ ଏହି ଦଳ ମନୋନୀତ ହୋଇଛି। ଗସ୍ତ ଅବସରରେ ସ୍କଟଲାଣ୍ଡ ଏବଂ ଇଂଲଣ୍ଡରେ ଭାରତୀୟ ଦଳ 7ଟି ମ୍ୟାଚ୍ ଖେଳିବ। ଆସନ୍ତା ମାସ 5-14 ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍କାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ସମ୍ବାଦ ଶେଷ ହେଲା।
8: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India lodges strong protest against Pakistan over Kashmir issue at UNSC, accuses Islamabad of misusing its position as co-chair. Indian Embassy in Tehran issues revised advisory for Indian nationals to continue to avoid all non-essential travel to Iran. IMD issues red alert for very heavy rainfall over Konkan and Goa today. Assam on high alert after heavy rain accompanied with flash floods hit parts of Arunachal Pradesh. Hockey India announces 24-member junior women's squad for upcoming United Kingdom tour beginning next month. And in FIFA World Cup, Colombia qualifies for round of 32 after beating DR Congo 1-0 in Mexico today. India strongly objected to Pakistan raising the Kashmir issue at a United Nations forum, accusing Islamabad of politicizing the platform, also slammed it for misusing its position as co-chair instead of being unbiased as behooves the position. The remarks were made by India's permanent representative to the UN in New York, P. Harish, in response to comments by Pakistan's permanent representative, Asim Iftikhar Ahmed. Responding to Pakistan's intervention, Mr. Harris criticized the conduct of the co-chair and reiterated India's long-standing position on Jammu and Kashmir.
9: I also refer to the unwarranted remarks made by the representative of Pakistan. It is incredible that a co-chair expected to be balanced and unbiased in conduct has chosen to politicize this forum. I would only like to stress for brevity of time that the Union Territory of Jammu and Kashmir is a matter strictly internal to India. It has always been, is and will remain so.
8: The Indian envoy also spoke about the ongoing review of the UN mandates under the UN 8T framework, which aims to improve efficiency across the organization. The Indian Embassy in Tehran has issued a revised advisory for Indian nationals in view of the improving security situation in the country. In light of recent positive developments and the improvement in the overall situation, the embassy advised Indian nationals to contemplate about traveling to Iran. According to the advisory, Indian nationals advised to continue to avoid all non-essential travel to Iran until further notice. The embassy said Indian citizens currently residing in Iran, as well as those required to travel to Iran for unavoidable reasons, are advised to exercise a high degree of caution, remain vigilant and maintain constant situational awareness. The embassy further advised all Indian nationals currently in Iran and those arriving in the country to register their particulars with the embassy at the earliest opportunity. For assistance, the embassy has issued emergency helpline numbers +989128109115, +989128109109, +989128109102, and +989932179359. Indian nationals can also contact the embassy through email at cons.tehran@mea.gov.in. External Affairs Minister Dr. S. Jaishankar today highlighted the importance of deepening India-South Korea ties amid a challenging global environment, saying that countries with shared values and mutual trust need to work together more closely. In his opening remarks during the meeting with South Korean Foreign Minister Choi Hyun in Seoul, he stressed that the current international situation makes cooperation among trusted partners more important than ever.
10: It is clearly our responsibility to take this relationship forward, to oversee what different parts of the government and different parts of our economy, of our country, do with each other in their interaction. In coordinating that and really, I would say, fashioning a more forward-looking, a more contemporary relationship in a more difficult world.
8: In a social media post, the External Affairs Minister said that they reviewed cooperation across political, shipbuilding, trade, investments, defense, technology, clean energy, culture and person-to-person domains between the nations, as well as opportunities in startups, fintech and multilateral fora. They also exchanged views on development between the two nations, respective regions and around the world. Today is Passport Seva Divas. The day aims to commemorate the enactment of the Passports Act on 24 June 1967. On the occasion, External Affairs Minister Dr. S. Jaishankar said that the rollout of Passport Seva program 2.0, introduction of chip-enabled e-passports, opening of new passport seva kendras and post office passport seva kendras, and record levels of passport issuance are enhancing ease of travel, expanding access to global opportunities and empowering citizens. In a social media post, the minister extended greetings to all passport authorities in India and abroad on the occasion of the 14th Passport Seva Divas. BJP today hit out at Congress President Mallikarjun Kharge for being involved in an alleged land scam in Karnataka related to allocation of land to a trust run by his family. Briefing media at party headquarters in New Delhi, BJP spokesperson Pradeep Bhandari said that in 2024, around 5 acres of industrial land were allotted to the trust by the Karnataka Industrial Area Development Board for research and development in the aerospace and defense sectors. Mr. Bhandari questioned the allotment, alleging that the trust had no prior experience in these fields and that the land estimated to be worth around 100 crore rupees was granted despite this. Housing and Urban Affairs Mr. Manohar Lal today inaugurated the commencement of construction work at the Central Secretariat Metro Station for the Central Vista Corridor in the national capital. Speaking to the media, the minister described the moment as historic and highlighted that the project will significantly streamline daily transit for government employees and all professionals, promising smoother and more efficient commuting across Delhi. He added that once completed, it will enable seamless commuting services from Janakpuri West to Indralok, creating a full loop.
11: This is a truly historic moment in the national capital from where the entire government operates, including Central Vista. A groundbreaking ceremony has been conducted today to provide a major facility for government employees and all those working in the various offices located here. Once this project is completed, it will connect several parts of Delhi and integrate them with different metro lines across the city. This metro corridor will run from RK Ashram Marg to Indraprastha, and it have 9 stations.
8: The Enforcement Directorate ED is conducting search operations at 5 locations in Delhi in connection with the money laundering case linked to 3,000 kilogram Mundra port drug import case. ED officials said that the searches have been conducted at premises linked to Harpreet Singh Talwar and Samshuddin and the associates. The officials added that the drug money was allegedly invested in nightclubs in Delhi. This is Akashvani giving you the news. For quick news updates around the clock, follow us on X handle at AIR News Alerts. And for details of stories and more, log on to our website www.newsonair.gov.in and download news on AIR app. The India Meteorological Department, IMD, has issued a red alert for heavy to very heavy rainfall over Konkan and Goa today. Similar weather conditions are expected to prevail over coastal Karnataka and Madhya Maharashtra to the next 2 days. The weather agency has forecast heavy rainfall over Meghalaya, interior Karnataka, Odisha, Telangana and West Bengal and Sikkim till the 29th of this month. The Met Department has also predicted thunderstorms accompanied by lightning and gusty winds over Delhi, Haryana, Chandigarh, Punjab, Himachal Pradesh, Uttarakhand, Jammu and Kashmir, Ladakh till Saturday. As a result of heavy rainfall in lower Subansiri district in Arunachal Pradesh, downstream flooding in various bordering districts of Assam has become a concern. According to meteorological reports, the Yazali area in lower Subansiri district of Arunachal Pradesh recorded 72.8 millimeters of rainfall in the last 24 hours, causing a sharp rise in river discharge and flash floods in the upper catchment areas. We have more from a correspondent.
12: The Assam government has placed all its agencies on high alerts after heavy rainfall in Arunachal Pradesh triggered concerns of downstream flooding in Assam. As a result, a substantial rise in water levels and flow velocity is expected in downstream districts of the state, including Dhemaji, Lakhimpur, Vishwanath and Sonitpur, with the flood waves likely to move further downstream over the next 1 or 2 days. NDRF, SDRF and other emergency response teams have been kept on standby, while district administrations have been directed to closely monitor vulnerable areas and take necessary precautionary measures. People living in low-lying and flood-prone areas have been advised to remain vigilant, follow official advisories, avoid inundated areas and refrain from travelling by small boats. Rakesh Dole, Akashwani News, Guwahati.
8: The Hemis Festival 2026 commences today with great enthusiasm and devotion at the historic Hemis Monastery in Leh district of the Union Territory of Ladakh. The two-day festival attracts thousands of devotees

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶ ପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମୁଦ୍ରିକ ବାଣିଜ୍ୟ ଓ ଏହାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶ ପଥ। ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ନୀଳ ଅର୍ଥନୀତି ହେଉଛି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏହାର ସୁରକ୍ଷା, ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ସମୟରେ ସାମୁଦ୍ରିକ ସୁରକ୍ଷା ଆଇନ ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆଜ ସାମୁଦ୍ରିକ ସୁରକ୍ଷା ପାରମ୍ପରିକ ଆଇନ ବ୍ୟବସ୍ଥା କି ଚୁନୌତିଆ ସେ କହିଁ ଆଜି ତକ ସମ୍ପ୍ରସାରିତ ହୋଇ ହେ ଇସମେ କ୍ରିଟିକାଲ ଇନ୍ଫ୍ରାଷ୍ଟ୍ରକ୍ଚର କି ସୁରକ୍ଷା ମାରିଟାଇମ୍ ଡୋମେନ୍ ଆୱାରନେସ୍ ସାଇବର ରେଜିଲିଏନ୍ସ ପର୍ଯ୍ୟାବରଣ କି ସୁରକ୍ଷା ଡିଜାଷ୍ଟର ମ୍ୟାନେଜମେଣ୍ଟ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ସାମୁଦ୍ରିକ ସଂଶୋଧନ କା ଉପଯୋଗ ଓର ତଟୀୟ ସମୁଦାୟ କି ସକ୍ରିୟ ଭାଗିଦାରୀ ସାମିଲ ହେ ଇନ୍ ଚୁନୌତିଓ ସେ ନିପଟନେ କେ ଲିଏ ସଭି ଷ୍ଟକ୍ ହୋଲ୍ଡର୍ସ କୋ ସାମିଲ କରନା ଆଜ କା ଦିନ ମେ ବହୁତ ଜରୁରୀ ହେ ଇସେ ହମ ଏକ ସମନ୍ୱିତ ଓର ଏକୀକୃତ ଦୃଷ୍ଟିକୋଣ କା ବିକାଶ କରତେ ହୁଏ ଆଗେ ବଢ଼ ସକତେ ହେଁ ସମୁଦ୍ରୀ ପରିଦୃଶ୍ୟ ମେ ଓଡ଼ିଶା କା ଏକ ଅନୋଖା ସ୍ଥାନ ହେ।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ଭାରତର ସାମୁଦ୍ରିକ ବିକାଶ ଗାଥାରେ ରାଜ୍ୟର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ସାମୁଦ୍ରିକ ରଣନୀତିକୁ ଆହୁରି ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସାଗର, ଆକ୍ଟ ଇଷ୍ଟ ପଲିସି, ବିମ୍ଷ୍ଟେକ୍ ଆଦି ପ୍ରଗତିଶୀଳ ନୀତିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ମାଛଧରା ଡଙ୍ଗାଗୁଡ଼ିକରେ ନଭମିତ୍ର ଟ୍ରାନ୍ସପଣ୍ଡର ସଂଯୋଗ ଏବଂ ଉପକୂଳବର୍ତ୍ତୀ ଗ୍ରାମର ଉନ୍ନତି ଆଦି କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ ବିଶ୍ୱଜିତ ଦାସଗୁପ୍ତା ଯୋଗଦେଇ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ମଡେଲ ଏବଂ ରଣନୈତିକ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଅଠାୱାଲେ ଗତ 12 ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା 58 କୋଟିରୁ ଅଧିକ ଲୋକଙ୍କ ଜନଧନ ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ଓଡ଼ିଶାର 2 କୋଟି 40 ଲକ୍ଷରୁ ଅଧିକ ଆକାଉଣ୍ଟ ରହିଛି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 10 ଲକ୍ଷ ଟଙ୍କାର ଋଣ ସହାୟତାକୁ ବର୍ତ୍ତମାନ 30 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 3,64,00,000 ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଉଜ୍ଜଳା ଯୋଜନାରେ ଓଡ଼ିଶାର 56,47,000 ଲୋକ ଉପକୃତ ହୋଇଛନ୍ତି। ତୃତୀୟ ଲିଙ୍ଗୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଅଧିକାର ପ୍ରଦାନ ଦିଗରେ ସରକାର ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନୁସୂଚିତ ଜନଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଓ ବୃତ୍ତି କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାଓ୍ବାଲେ ସୂଚନା ଦେଇଥିଲେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ 3-ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। କମିଟି ଆଜି ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଏହାର ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କମିଟି ସଦସ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଉପସ୍ଥିତ ରହି ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଆୟୋଜିତ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ 288,198 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅଧିକାରୀ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧି ଏବଂ 30 ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁର ମାପାଡ଼ି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ସତ୍ୟ, ନିଷ୍ଠା, ଜନସେବା ଓ ଆଦର୍ଶ ନେତୃତ୍ୱ ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ଅତୁଳନୀୟ। ଓଡ଼ିଶାର ପ୍ରଗତି ପାଇଁ ସେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି। ତାଙ୍କର ସରଳ ଜୀବନ, ସ୍ୱଚ୍ଛତା ଏବଂ ମୂଲ୍ୟବୋଧଭିତ୍ତିକ ରାଜନୈତିକ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଦେଶବ୍ୟାପୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ସ୍ଥାନରେ 200 ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତାଧାରାକୁ ପ୍ରୋହାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମ ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗ ବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ସଦର ବ୍ଲକ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରଘୁନାଥ ଜଗଦାଲ ଯୋଗଦେଇ ଗ୍ରାମାଞ୍ଚଳର ବିକାଶ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ମହିଳା ସଶକ୍ତିକରଣ ଦିଗରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଚାରା ରୋପଣ କରିଥିଲେ। ଚାରା ରୋପଣ କରି ପରିବେଶର ସୁରକ୍ଷା ଦିଗରେ ସମସ୍ତଙ୍କୁ ଆଗେଇ ଆସିବା ପାଇଁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ପରିସରରେ ଆଧାର ସେବା କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜନସାଧାରଣ ମୋବାଇଲ୍ ନମ୍ଘର ଏବଂ ବାୟୋମେଟ୍ରିକ୍ ଅପ୍ଡେଟ୍, ଜନ୍ମ ତାରିଖ ସଂଶୋଧନ ଆଦି କରିପାରିବେ।
बौद्ध जिले में भोटर तालिकार स्वतंत्र सघन संशोधन एसआर 97% डिजिटाइजेशन प्रक्रिया शेष हो जिले में 99.92% परिगणना फर्म बंटन कर संग्रहित परिगणना फर्मगुड़िकर डिजिटाइजेशन प्रक्रिया जारी रही बौद्ध जिलापाल विभूतिभूषण नायकों अध्यक्षतार जिलास्तरीय वैषयिक कार्यनिर्वाही बैठक अनुष्ठित मैलेरिया निराकरण और अन्यान्य बाहक जनित रोग उपर आलोचना करा जायतिला मशा और लाभा नियंत्रण पर रासायनिक स्प्रे मेसिन्र व्यवहार वृद्धि पर जिलापाल निर्देश देते भुवनेश्वर कलिंग स्टाडियम ठारे आज 65तम जातीय अंतराज्य वरिष्ठ दौड़कूद प्रतियोगिता 2026 आरंभ होई 28 तारीख पर्यंत चलिबाकु थिबा ए प्रतियोगिता रे 37टी राज्य और केन्द्रशासित अंचल प्राय 630 जन खेलाड़ी भाग नेउछन्ती एथिरे मोट 45टी वर्ग रे प्रतियोगिता हेबो कृति प्रतियोगी माने आसंता सेप्टेम्बर मास 19 रु अक्टोबर 4 तारीख पर्यंत जापान रे हेबाकु थिबा एशियन गेम्स 2026 रे भाग नेबार सुजोग पाइबे मुख्य संवाद पुनि थरे सामुद्रिक वाणिज्यर सुरक्षा व्यापक प्रगतिर प्रवेशपथ कहले मुख्यमंत्री 14तम मल्टी एजेन्सी सामुद्रिक सुरक्षा ग्रुप नीति बैठक कले उद्घाटन केन्द्र सरकार जनकल्याणकारी योजनार सफलता संपर्क में भुवनेश्वर सांबादिक सम्मेलन में तथ्य रखिले केन्द्रमंत्री रामदास अठावले स्वयं सहायक गोष्ठी को 147 कोटी ऊर्ध टंकार सुध फेरस्त कले राज्य सरकार और कलिंग स्टाडियम आज आरंभ है अंतराज्य वरिष्ठ दौड़कूद प्रतियोगिता आंचलिक संवाद वर्तमान पर परवर्ती संवाद शुणिपारे संध्या 6:45 मिनिट्रे।

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କଥାଚିତ୍ର ସନମ ରେ ଏ ଗୀତଟି ଶୁଣିବା। ଗୀତ ପାଇଁ ଦ୍ୱୈତ କଣ୍ଠଦାନ କରିଛନ୍ତି ମିଥୁନ ଏବଂ ଅଙ୍କିତ ତିୱାରୀ। ଗୀତ ରଚନା ତଥା ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

0: ଶ୍ରୋତାମାନଙ୍କ ପାଇଁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170527 IFSC SBIN 00000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା।
1: କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଲଳିତ କଣ୍ଠସ୍ୱରରେ ଗୀତଟିକୁ ଶୁଣିବା। କଥାଚିତ୍ର କ୍ରିଷ୍ଣା କୋଟେଜ, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା।

ଗୀତୁ ତା ମେଞ୍ଜକାତ ପାଡ଼କାଚାର ତସିଲ ଟପୁ ଆଉ ତମେ ଦଲ ହେଲେ ଇନ୍ନାନ୍ତା ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ ଇଶାନିୟତ ଜୁହାର ତା ଇନ୍ନାନ୍ତା ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ ଇଶାନ ମୁଞ୍ଜତ ଫେର ଖାଏ ଜେତେ ରିନ୍ ଜୁହାର।

ଶୁଣୁଥିଲେ କିସାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ୍କା ଝକ୍କା ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣନ୍ତୁ କଣ୍ଠଶିଳ୍ପୀ ଆରତୀ ମୁଖର୍ଜୀ ଓ ସିକନ୍ଦର ଆଲମଙ୍କ କଣ୍ଠରେ କଥାଚିତ୍ର ଅମଡ଼ା ବାଟର ଏହି ଗୀତଟି ରଚନା କରିଛନ୍ତି ନରସିଂହ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ବିକେ ଦାସ

କଥାଚିତ୍ର ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୁରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅରୁଣ ମନ୍ତ୍ରୀ, କଣ୍ଠ ଦେବାଶିଷ ଓ ତୃପ୍ତି ଦାସ।

ଏଥର ଶୁଣିବା କଥାଚିତ୍ର ଫୁଲ ଚନ୍ଦନର ଗୀତଟିଏ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଓ ଅନୁରାଧା ପୋଡ଼ୱାଲ। ଗୀତ ରଚନା ସଂଗ୍ରାମ, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଦେବାଶିଷ ମହାପାତ୍ର ଓ ତୃପ୍ତି ଦାସଙ୍କ ଦ୍ୱୈତ କଣ୍ଠରେ ଶୁଣିବା କଥାଚିତ୍ର ଲକ୍ଷେ ଶିବ ପୂଜି ପାଇଛି ପୁଅ ର ଏହି ଗୀତଟି। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

ବର୍ତ୍ତମାନ ଶୁଣନ୍ତୁ କାହ୍ନା କଥା ଚିତ୍ରର ଏ ଗୀତଟି। କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ, ଗୀତ ରଚନା ରଘୁନାଥ ରାଉତ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ଏଥର ଶୁଣନ୍ତୁ ବାବୁ ପରଶୁରାମ କଥାଚିତ୍ରର ଏହି ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ସୁବାଶିଷ ଏବଂ ଇରା ମହାନ୍ତି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

ଅରୁନ୍ଧତୀ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତନୁ ମହାପାତ୍ର।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ମିଳିତ ଜାତିସଂଘ ଅଧିବେଶନ ଥି କାଶ୍ମୀର କଥା ଉତ୍ଥାପନକେ ନେଇକରି ପାକିସ୍ତାନକେ ଜୋର ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ନେ ଭାରତ ଓ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକେ ଅତ୍କା ମଜବୁତ କରବାର ନେଇକରି ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଆଇବା ମାସର 5 ତାରିଖ ବାହାରବା ଚିଠା ଭୋଟର ତାଲିକା, ଜୁଲାଇ 5 ଅଗଷ୍ଟ 4 ଭିତରେ ଦାଖଲ ହୋଇପାରବା ଆପତ୍ତି ଅଭିଯୋଗ ବୋଲି ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଆଜି ଓଡ଼ିଶା ଗସ୍ତଟି କେନ୍ଦ୍ର ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ ଆସିକରି ବିଭାଗୀୟ ଯୋଜନାର କରିଛନ୍ତି ସମୀକ୍ଷା। ଷ୍ଟିଲ୍ ଉତ୍ପାଦନ କ୍ଷେତ୍ରରେ ଭାରତ 2035 300 ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ କରବାର ଲକ୍ଷ୍ୟ ରଖିଛେ ଆଉ ଏଇଟା ଦ୍ରୁତଗତିନେ ଆଗକେ ବଢ଼ୁଛେ ବୋଲି କହିଲେ ରାଉରକେଲା ଇସ୍କାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କର ଶ୍ରାଦ୍ଧ ଦିବସ ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଏବେ 28 ଆକାଶବାଣୀର ମନ୍ କି ବାତ୍ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ କରିବେ ବିଚାର ବିନିମୟ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟି ପାସ୍ କରବାର ସମୟକେ ବଢ଼ାଲା 2-3 ତକ। ଆଇବା 2028 ଅଗଷ୍ଟ 31 ତକ ଟିଇଟି ପାସ୍ କରବାରକେ ରହିଛି ନିର୍ଦ୍ଦେଶ। ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆଇବା 27-1 ତକ ସୁବର୍ଣ୍ଣପୁର ଜିଲ୍ଲାନ ହେବା ଅନୁଷ୍ଠିତ। ଭୁବନେଶ୍ୱର ଲୋକସେବା ଭବନ ଆଜି ଅନୁଷ୍ଠିତ ହୋଇଛି ଓଡ଼ିଶା ପୋଲିସ କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗର 14 ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ର ବୈଠକ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଥ୍ଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଆଉ କ୍ରୀଡ଼ା ଯୁବସେବା ବିଭାଗ ତରଫୁ ଆଜିଠାନୁ ମୂଲ ହେଲା ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛେ ବୋଲି ସୂଚନା ଦେଲା ପାଣିପାଗ ବିଭାଗ। ସୂଚନା ଅନୁସାରେ ଆଇବା 7 ତକ ରାଜ୍ୟର ପାଖାପାଖି ସବୁ ଇଲାକାନେ ବର୍ଷା ହେବାର ସମ୍ଭାବନା। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲ୍ହୋ 5
0: ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର ଲାଇଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ନମସ୍କାର ଶ୍ରୋତା ବନ୍ଧୁ, ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧକୁ ଆପଣମାନଙ୍କୁ ସ୍ୱାଗତ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଛି ମୁଁ ସଙ୍ଗୀତା ସାହୁ, ବୈଷୟିକ ସହଯୋଗିତା ଜ୍ୟୋତିପ୍ରକାଶ ମିଶ୍ର ଏବଂ ପ୍ରକାଶ ଛତ୍ରିୟା। ଆପଣମାନେ ଆପଣମାନଙ୍କର ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତ ଶୁଣିବା ପାଇଁ ଆମ କାର୍ଯ୍ୟକ୍ରମକୁ 9ଟାରୁ 10ଟା ମଧ୍ୟରେ ଫୋନ୍ କରନ୍ତୁ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ଘର ଦିଆ ହେଉଛି 0663241231 0663241240। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ନମସ୍କାର ମ୍ୟାଡମ।
0: ନମସ୍କାର, ପରିଚୟ ଦିଅନ୍ତୁ। ଆଜ୍ଞା, ଆଜ୍ଞା ଆଜ୍ଞା, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ସ୍ୱାଗତ ଆମର କାର୍ଯ୍ୟକ୍ରମକୁ। ଆଜିର ଆମର ପ୍ରଥମ ଶ୍ରୋତା ଆପଣ, କୁହନ୍ତୁ ଆଜି କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: ଫିଲ୍ମର ନାଁ ହେଲା ଅନୁରାଗ, ଗୀତ ହେଲା
0: ଆଜ୍ଞା ଆଜ୍ଞା ଆଜ୍ଞା। ଆଉ କୁହନ୍ତୁ, ଗୀତଟି ଆପଣଙ୍କୁ ଏତେ କାହିଁକି ଭଲ ଲାଗେ?
1: ସେଟା ମତେ ବହୁତ ବଢିଆ ଲାଗେ। ଏଟା ଆମର ଆଗର ଗୀତ ମାନେ ଟିକେ ମତେ ଭଲ ଲାଗ୍ସି, ପୁରୁଣାଟା ମାନେ ଶୁଣବାର ଲାଗି।
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ଆର ଆମର ଏ ଗୀତଟା ଯେନ୍ ବଜାର ଗୋଟେ ବଢିଆ ଲାଗ୍ସି।
0: ଆଜ୍ଞା, ଆଉ କୁହନ୍ତୁ ଆମର ଆଉ କେଉଁ କେଉଁ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି?
1: ସବୁ କାର୍ଯ୍ୟକ୍ରମ ତ ଭଲ ଲାଗୁଛି। ଆର ମୁଇଁ ବିଶେଷ କରି ଧନ୍ୟବାଦ ଦେମି ଆମର ଆକାଶବାଣୀ ସମ୍ବଲପୁରର ସମସ୍ତ କର୍ମକର୍ତ୍ତାଙ୍କୁ ଯେ ଶୀତଳ ଷଷ୍ଠୀର ଲାଇଭ ପ୍ରୋଗ୍ରାମ ଯେନ୍ କରିଥିଲେ ସେଟା ବହୁତ ବଢିଆ ହେଇଥିଲା। ନିରବଚ୍ଛିନ୍ନ ଭାବରେ ପୁରା ମୂଳ ଶ୍ରେଷ୍ଠ ଭଲ କରି ଶୁଣା ଯାଇଥିଲା। ସେଥିଲାଗି ମୁଇଁ ଅର୍ଥରେ ଧନ୍ୟବାଦ ଦେଉଛି ଆମ ଟେକ୍ନିକାଲ ଟିମ୍କୁ।
0: ଆଜ୍ଞା ଆଜ୍ଞା ଆଜ୍ଞା, ଆପଣମାନଙ୍କର ପସନ୍ଦ ଲାଗି ଆଉ ଆମ ପଶ୍ଚିମ ଓଡ଼ିଶାର ଏତେ ବଡ ଗଣପର୍ବ, ନିଶ୍ଚିତ ଭାବରେ ତାର ଆମେ ଧାରା ବିବରଣୀ ସିଧାସଳଖ ଶୁଣେଇଛୁ। ଶ୍ରୋତାମାନଙ୍କୁ ବହୁତ ଭଲ ଲାଗିଛି, ଆମର ପରିଶ୍ରମ ସାର୍ଥକ ହେଇଛି, ସେଥିପାଇଁ ଆମେ ମଧ୍ୟ ଖୁସି ଅଛୁ। ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ। କାହାକୁ ସମର୍ପିତ କରିବେ କୁହନ୍ତୁ? ଆଜ୍ଞା,
1: ଧନ୍ୟବାଦ। ବୃଷଭ ଗହିର, ମନୋଜ ପଟେଲ ଅଛି, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଯଶବନ୍ତ ଶୁଣୁଥିବା ଆମର ସମ୍ବଲପୁରର ସମସ୍ତ କର୍ମକର୍ତ୍ତା ଆଉ ସମସ୍ତ ଶ୍ରୋତା ମାନଙ୍କୁ ଏ ଗୀତଟା ଡେଡିକେଟ୍।
0: ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ଯାହା ଯାହାଙ୍କ ନାଁ ଉଲ୍ଲେଖ କଲେ, ଯାହା ଯାହାଙ୍କୁ ଆପଣ ବର୍ତ୍ତମାନ ସ୍ମରଣ କଲେ, ସମସ୍ତଙ୍କ ସହିତ ଆପଣ ମଧ୍ୟ ଆପଣଙ୍କର ମନପସନ୍ଦ ଗୀତଟି ଶୁଣି ନିଅନ୍ତୁ। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର।
0: ନମସ୍କାର।

0: ଯେନ୍ ଆମର ଓଡ଼ିଆ ଚଳଚିତ୍ର ଗୀତ କେ ନେଇ କରି ଗୋଟେ ହେଲୋ ପ୍ରସଙ୍ଗ ଦିଆସି ଏଟା ଶୁଣସି, ଆର୍ ଶନିବାର ରବିବାର ଦିନ ହିନ୍ଦୀ ଚଳଚିତ୍ର ବି ଶୁଣସି ନାନି, ମୁଁ ସବୁ କାର୍ଯ୍ୟକ୍ରମ ଶୁଣସି, ମତେ ଭଲ ଲାଗ୍ସି ରେଡିଓ ଶୁଣବାକେ।
1: ଯା ହଉ, ଆପଣ ଆମ କେନ୍ଦ୍ରର ପ୍ରାୟତଃ ସବୁ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଉଛନ୍ତି, ଶୁଣୁଛନ୍ତି, ଆପଣଙ୍କର ଭଲ ପାଇବା ଏମିତି।

0: ଆମର ପାଖେ ନ ପଡୁଛେ ଭବାନୀପାଟଣା ରୁ 10 କିଲୋମିଟର ଆମର ଗାଁ। ଆଜ୍ଞା
1: ଆଜ୍ଞା ଆଜ୍ଞା। ଖାଲି ପନିପରିବା ଚାଷ କରସନ୍ କି ଆଉ ଅଲଗା କିଛି ବି ଚାଷ କରସନ୍?
0: ଧାନ ଚାଷ କରସୁ ଆଜ୍ଞା, ଧାନ ଚାଷ। ତାପରେ ଆମର ଆମର ସାଇଡ କପା ବେଶୀ କରସୁ ଆଜ୍ଞା, ତ ଆମେ ଟିକେ ଜାଗା ବାଡ଼ି ଟିକେ ନାଇଁ ନ, ସେଥିଲାଗି କପା ନାଇଁ କରବାର ଆଜ୍ଞା।
1: ଆଜ୍ଞା ଆଜ୍ଞା ଆଜ୍ଞା। କିନ୍ତୁ ଆମର ପେଟକେ ଖାଇବାର ଲାଗି ଯେନ୍ ଭାତ ଦରକାର ସେଥିଲାଗି ଆପଣ ଧାନ ଚାଷ କରୁଛନ୍, ସେଥିଲାଗି ଆପଣଙ୍କୁ ଧନ୍ୟବାଦ। ଆଉ ଏଇ କାର୍ଯ୍ୟକ୍ରମ ମାଧ୍ୟମ ଥି ଆପଣଙ୍କର ଅଞ୍ଚଳ ଥି କାଣା ସବୁ ଚାଷବାସ ହେସି ହେଟା ଆମର ଶ୍ରୋତା ମାନେ ଜାଣିଲେ। ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ ଆଜ୍ଞା, ନିଶ୍ଚୟ ନିଶ୍ଚୟ ଆଜ୍ଞା। କାହାକେ ସମର୍ପିତ କରିବେ କହୁନ? ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ଯେନ୍ ଯେନ୍ ମାନଙ୍କୁ ଉଲ୍ଲେଖ କଲେ ସେମାନଙ୍କର ସାଙ୍ଗେ ଯେନ୍ ମାନଙ୍କୁ ପାସରି ଦେଇଛନ୍ ସେମାନଙ୍କୁ ବି ସାଙ୍ଗେ, ଆପଣ ବି ଆପଣଙ୍କର ମନ ପସନ୍ଦର ଗୀତ ଶୁଣି ନଉନ୍, ସାଙ୍ଗେ ମୁଇଁ ବି ଶୁଣୁଛେ। ଆମର କାର୍ଯ୍ୟକ୍ରମକେ ଫୋନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।
0: ନମସ୍କାର
1: ନମସ୍କାର।

0: ଭଗବାନ ଆଉ ଭଗବତୀ ସହିତ ଆଉ ଆନନ୍ଦ ମେହେର।
1: ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ଯେଉଁ ମାନଙ୍କର ନାଁ ମାନେ ଉଲ୍ଲେଖ
0: କରିଛନ୍ତି,
1: ଆପଣ ଯେନ୍ ଯେନ୍ ମାନଙ୍କର ନାଁ ଉଲ୍ଲେଖ କଲେ ସେମାନଙ୍କର ସାଙ୍ଗେ ଆପଣ ବି ଆପଣଙ୍କର ମନ ପସନ୍ଦ ଗୀତଟା ଶୁଣି ନଉନ। ଆମର କାର୍ଯ୍ୟକ୍ରମ କେ ଫୋନ କରିଥିବାନୁ ଆପଣଙ୍କୁ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ, ରହୁଛି, ନମସ୍କାର।
1: ନମସ୍କାର ଆଜ୍ଞା।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: आज्ञा नमस्कार।
0: नमस्कार आज्ञा, परिचय दिअंतु। आज्ञा,
1: कुमार साहू, गांधी टिकरा, पोस्ट ऑफिस कोलकाता, डिस्ट्रिक्ट बरगड़। आज्ञा
0: आज्ञा आज्ञा, आम कार्यक्रम को आपनको स्वागत। कोहंतु प्रथमे कार्यक्रम रे केउ गीत सुनिबे?
1: कावेरी रो देबे। आज्ञा
0: आज्ञा,
1: ए ए दुनिया बुपुरे बंचिबाकु हेले केते दुख केते
0: निश्चय निश्चय आज्ञा, खूब सुंदर कंठस्वर। आउ कहंतु गीत काहीकि आपनकु भल लागे?
1: आज्ञा मते गीत माने टिके भल लागे, आमर क्लासिकल सॉन्ग माने।
0: आज्ञा आज्ञा,
1: आउ सब गीत तो आपनको संगे पाके सब अवेलेबल नै रहि पारबा, नाले बहुत गीत आनि मु चॉइस कर लेखि रखि जे।
0: ଆଜ୍ଞା ଆଜ୍ଞା, ଆଜି ଯେନ୍ତା ଆପଣଙ୍କର ମନ ପସନ୍ଦର ଗୀତଟା ଆପଣଙ୍କୁ ଶୁଣବାର୍ ଲାଗି ନିଶ୍ଚୟ ମିଲ୍ବା, ହେନ୍ତା କାଗଜ ଥି ଲେଖିକରି ରଖିଥାଉନ୍। ଆଗାମୀ କାର୍ଯ୍ୟକ୍ରମ ମାନଙ୍କୁ ନିଶ୍ଚୟ କହିବେ। ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ କାର୍ଯ୍ୟକ୍ରମ ଥି ଆପଣ ଭବିଷ୍ୟତ ଥି ଶୁଣିପାରିବେ। ଆଜ୍ଞା, ଆଉ ଆଜି ଯେନ୍ ଗୀତ କେ ପସନ୍ଦ କରିଛନ୍ ସେଇ ଗୀତ ବି ଆପଣ ନିଶ୍ଚୟ ଶୁଣବେ। କହୁନ ଆଜ୍ଞା, କାହାକେ ସମର୍ପିତ କରିବେ?
1: ପ୍ରଥମେ ତ ଆପଣଙ୍କୁ କର୍ମା, ତାପରେ ଆପଣଙ୍କର ଅନୁଷ୍ଠାନରେ ଯେତେ କର୍ମଚାରୀ ଅଛନ୍, ତାପରେ ଆମର
0: ଧନ୍ୟବାଦ
1: ମିଶ୍ର ଅଛନ୍ ଆଜ୍ଞା, ଆପଣଙ୍କର ଅନୁଷ୍ଠାନ ଆମର ଅତି ପରିଚିତ ସେ।
0: ଆଜ୍ଞା ଆଜ୍ଞା,
1: ଆଉ ତାପରେ ଆମର ଅଛନ୍ ଘରେ ଆଜ୍ଞା, ଆମର ଜୀବନ ସାଥୀ ଅଛନ୍ ଆଜ୍ଞା, କୁନ୍ତଳିନୀ ସାହୁ।
0: ଆଜ୍ଞା,
1: ଆଉ ଅଛନ୍ ଆମର ଦୁଇ ଝିଅ ସୋନାଲି, ନାତିଆ ଅଛେ କାନା।
0: ଆଜ୍ଞା ଆଜ୍ଞା,
1: ଆଉ ତାପରେ ଅଛି ଆମର ସମ୍ବଲପୁରରେ ନାନୀ ଅଛି ଆଜ୍ଞା, ସରୋଜ କୁମାରୀ ସାହୁ, ଭାଇ ସୁଶାନ୍ତ କୁମାର ସାହୁ, ଆଉ ଆମର ଭାଇ ବୋଉ ଅଛନ୍ ଆଜ୍ଞା ଦୀପ୍ତି ସାହୁ, ତାପରେ ଅଛନ୍ ଆଜ୍ଞା ଭୀମସେନ ସାହୁ, ଆମର ଧନୁପାଲି ନ ଆମର ଦାଦାଟେ।
0: ଆଜ୍ଞା ଆଜ୍ଞା,
1: ତାପରେ ଅଛନ୍ ଆମର ପାଞ୍ଚଗୁଛା ନ ରତ୍ନ ଅଛନ୍ ଆଜ୍ଞା, ଆମର ଅତି ପରିଚିତ ଲୋକ ସେ ମାନେ ନିୟମିତ୍ରତା। ତାପରେ ରାଜକୃଷ୍ଣ ମହାରଣା ବିକି, ତାପରେ ସେ ବୁଇ ଅଛନ୍ ଆମର ଶ୍ଵେତା, ଆଉ ଅଛନ୍ ଆଜ୍ଞା ଆମର ଡାଲବିନ ଚିତ୍ତରଞ୍ଜନ ପୁରୋହିତ, ଆମର ଘନିଷ୍ଠ ବନ୍ଧୁ, କାଲି ଆମର ସାଙ୍ଗେ ଲେଖା ହେଇଥିଲା ଆମର ମାର୍କେଟରେ, ସେ ମତେ କହିଥିଲେ ମୋ ନାଁ ଉଠେଇବେ କହିଦେବ ବୋଲେ, ଯେ ଉଠେଇଲେ ଯାହାର ତ କଲ୍ ହବ ଆଜ୍ଞା ସେ ଉଠେଇବେ ନାଇଁ କେଁ?
0: ଆଜ୍ଞା ଆଜ୍ଞା, ଦେଖୁନ୍ ଆଜ୍ଞା, ଆପଣଙ୍କର କଲ୍ ଆମେ ଉଠେଇଛୁ, ଆପଣ କାର୍ଯ୍ୟକ୍ରମ ଥି ସାମିଲ ହେଇଛନ୍, ଆଉ ତାଙ୍କର ନାଁ ବି ନେଇଛନ୍, ସେ ଭାଗ୍ୟବାନ ନାନ୍, ଆପଣଙ୍କର ଜରିଆ ଥି ସେ ବି ଗୋଟେ ମନ ପସନ୍ଦ ଗୀତ ଶୁଣବାକେ ପାଇବେ। ଠିକ ଅଛି ଆଜ୍ଞା, ଆମେ ଜାଣିଛୁ, କିନ୍ତୁ ତାଙ୍କର କଲ୍ ନାଇଁ ଲାଗିଲା ଯେ କାଁ ହେଲା, ଆପଣଙ୍କର ମାନଙ୍କର ଜରିଆ ଥି ଆମର ସ୍ୱର୍ଣ୍ଣ ପ୍ରଭା ଭଉଣୀ ନିଶ୍ଚୟ ଗୀତ ଶୁଣି ପାରୁଛନ୍। ଠିକ ଅଛେ, ଆପଣଙ୍କର ମନ ପସନ୍ଦର ଗୀତ, ଆଉ ଆପଣ ଯାହା ଯାହାଙ୍କର ନାଁ ନେଲେ ଆଉ ଯାହାକେ ପାସିରି ବି ଦେଇଛନ୍, ସେମାନେ ବି ସାଙ୍ଗେ ମିଶିକରି ଗୀତ ଶୁଣି ନଉନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।
1: ନମସ୍କାର ଆଜ୍ଞା,
0: ନମସ୍କାର।

0: हेलो, आकाशवाणी संबलपुर। हेलो, अनुरोध कार्यक्रम हो।
1: हेलो अनुराध।
0: नमस्कार, किए कौ चंती, परिचय दियंतु।
1: हेलो मैम, नमस्कार। हाँ, गुड मॉर्निंग मैम, शुभ सकाळ मैम। दिस इज मामा मिशन, आई एम फ्रॉम भुवनेश्वर।
0: ओके, भुवनेश्वर रहंती। आज
1: मैम,
0: कार्यक्रम, हाँ, आम कार्यक्रम को फोन करिथिबारु आपणको अनेक अनेक शुभेच्छा एवं स्वागत। कुहंतु,
1: थैंक
0: कार्यक्रमरे
1: यू।
0: आजि क्यों गीत शुणिबे?
1: हाँ मैम, आपण सहित प्रथम थर कथा होची। आपण मते सामिल करथिबारु आपणको बहुत बहुत वेलकम। एंड गोटे छोट लाइन टे कहिबी, तापरे गीत कहिबी, ठीक अछि?
0: हाँ, कुहंतु।
1: एबे तो आमे सब रज सेलिब्रेट कले, सब सरला एंड भल लागिला, योगा डे भी गला, सब भल लागिला। एंड संबलपुर भी मो कॉल लागि जाउछि, बहुत भल लागुछि। तो मोटे लाइन कहिबा चाहूछि, सपनरे आसी मो मनरे बसी भल पाइबा को कहिलु, सपनरे आसी मो मनरे बसी भल पाइबा को कहिलु, କାହିଁକି ଖେଳିଲୁ ଏମିତିକା ଖେଳ, କିଏ ବା ଯଶ ରଖିଲୁ। ହ୍ୟାଲୋ ମ୍ୟାମ୍,
0: ହଁ, ଆମେ ଆପଣଙ୍କର କବିତା ଦୁଇ ପଦ ଶୁଣିଛୁ। ଆପଣ କହିବେ ପ୍ରଥମେ କାର୍ଯ୍ୟକ୍ରମରେ ଆଜି କେଉଁ ଗୀତ ଶୁଣିବେ?
1: ଓକେ ମ୍ୟାମ୍, ଏଇଟା ଶୁଣେଇ ଦେବେ ଆମ ଫ୍ୟାମିଲିକୁ। ଆଣ୍ଡ ଆପଣଙ୍କୁ ମାତୃଶକ୍ତି ମୁଭିର ମମତା ଆଖିରୁ ଲୁହ ଦେଖ, ସେଇଟା ମୁଁ ଶୁଣେଇବି।
0: ଆଚ୍ଛା, ଏଇ ଗୀତଟି କାହିଁକି ଭଲ ଲାଗେ?
1: ମ୍ୟାମ୍ ଏଇଟା ମାଙ୍କ ଉପରେ ଅଛି, ଆଣ୍ଡ ଫିଲ୍ମଟା ବି ବହୁତ ଭଲ, ବହୁତ ଇମୋସନାଲ ଫିଲ୍ମଟା। ଆଣ୍ଡ ଗୋଟେ ତା'ଦେହରେ ସେ ଛୁଆଟାକୁ କେମିତି ରକ୍ଷା କରିବ, ମାନେ ସେ ଗୋଟେ ଅଛି କୁକୁର, ତ ସେଟା ଫ୍ୟାମିଲି ଉପରେ ଆଧାର ପୁରା, ସେଥିପାଇଁ ମତେ ଗୀତଟା ବହୁତ ଭଲ ଲାଗେ,
0: ଆଚ୍ଛା,
1: ହାର୍ଟ ଟଚିଂ।
0: ଆଉ କ'ଣ କରୁଛନ୍ତି ଏବେ?
1: ମ୍ୟାମ୍ ମୁଁ ଶାୟରୀ ଲେଖେ, କବିତା ଲେଖେ, ଆଣ୍ଡ ଗୀତ ବି ଗାଏ, ଆଣ୍ଡ ମମିକୁ ଟିକେ ଟିକେ ହେଲ୍ପ କରେ, ଆଣ୍ଡ ସୋସାଇଟିକୁ ଭଲ ଭଲ ମେସେଜ ଦିଏ। ତାପରେ ମୁଁ ଷ୍ଟୁଡେଣ୍ଟ, ବିବିଏ ପଢିଛି ପ୍ଲସ ଟୁ ପରେ, ତାପରେ ଏମବିଏ କରିବି ଏବେ।
0: ତାହେଲେ ଛାତ୍ରୀ ନା, ପାଠ ପଢୁଛନ୍ତି, କବିତା ଲେଖନ୍ତି। କବିତା
1: ଆଜ୍ଞା ମ୍ୟାମ୍,
0: ପ୍ରଥମରୁ ତ
1: ଆଜ୍ଞା
0: ଦୁଇ ପଦ ଶୁଣେଇଲେ, ହେଲା, ଠିକ
1: ଆଜ୍ଞା,
0: ଅଛି। ଆପଣଙ୍କର ମନପସନ୍ଦ ଗୀତଟି ଶୁଣି ନିଅନ୍ତୁ। ତାହେଲେ
1: ଥ୍ୟାଙ୍କ ୟୁ ମ୍ୟାମ୍,
0: କାର୍ଯ୍ୟକ୍ରମକୁ
1: ବହୁତ
0: ଫୋନ
1: ଭଲ ଲାଗିଲା ଆପଣଙ୍କ
0: କରିଥିବାରୁ
1: ସହ କଥା ହେଇକି।
0: ଆମକୁ ବି ଭଲ ଲାଗିଲା, ଏତେ ସବୁ ଭଲ ପାଇବା ଆମ କାର୍ଯ୍ୟକ୍ରମକୁ ଦେଉଛନ୍ତି, ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରତ୍ୟକ୍ଷ ଭାବରେ ଆପଣମାନଙ୍କ ସହିତ କଥାବାର୍ତ୍ତା ହୋଇପାରୁଛୁ, ଆପଣମାନଙ୍କର ମନର କଥା ଜାଣିପାରୁଛୁ, ଭାବନା ଅଭିବ୍ୟକ୍ତ କରିପାରୁଛୁ, ସେଥିପାଇଁ
1: ଥ୍ୟାଙ୍କ ୟୁ
0: ଆପଣଙ୍କୁ
1: ମ୍ୟାମ୍।
0: ଧନ୍ୟବାଦ। ହେଲା, ନିଜର ମନପସନ୍ଦ ଗୀତଟି ନିଜ ପରିବାର ସହିତ ଶୁଣି ନିଅ। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର ମ୍ୟାମ୍।
0: ନମସ୍କାର।

0: हेलो,
1: जाऊंगी। हाँ
0: आकाशवाणी संबलपुर। हेलो, अनुरोध कार्यक्रम।
1: आज्ञा, जय सीताराम। आज्ञा, जय सीताराम।
0: नमस्कार आज्ञा, परिचय दिउन।
1: जय सीताराम। आज्ञा, रविन्द्रनाथ मेहर, मोहल्ला कोटा, बेडन ब्लॉक, बरगढ़ जिला नु कहू जाय। आज्ञा
0: रविन्द्र आज्ञा, आपन को कार्यक्रम के स्वागत। कहो ना, इसका कार्यक्रम थे केन गीत सुनबे?
1: आज्ञा, आदिम चीजर के सुनमा, लाल जरो जरो वलता गारो, मन के नीति टानी। आइसा ब्याह घर न होछे, गुटे बिहारी ब्याज ने बराती जिमु, सेटिंग लगी गाना दा कोहली और कम समय बजे
0: ଆଜ୍ଞା ଆଜ୍ଞା
1: ବରାତି ଗାଡି ବି ଆସିଲା ନ, ବରାତି ପଠାମୁ ବରଗଡ଼ କେ।
0: ଆଜ୍ଞା, ବୋଲେ ହେନ୍ତା ହେଲେ ଆଜ୍ଞା ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ।
1: ହଁ ହଁ ହଁ ଆଜ୍ଞା
0: ଆଜ୍ଞା ଆଜ୍ଞା, ଆମର
1: ଆଜ୍ଞା, ଆମର ଯେତେ ଆମର ରେଡିଓ ଶ୍ରୋତା ଅଛନ୍, ମୁଇଁ ତ ବିହା ଘରରେ ଅଛେ, ଆର୍ କେତେ ଲୋକ ନା କହିମି ଇନ କି ହୋ ହାଲ୍ଲା ସବୁ ଯେ ଡିଗ୍ ଡେଗ୍ ବାଜୁଛେ। ଆମର ବାଣୀ ସମ୍ବଲପୁର ଯେତେ ଶ୍ରୋତା ଅଛନ୍ ସମସ୍ତଙ୍କୁ।
0: ଆଜ୍ଞା ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବେ ଆପଣ ନା ଉଲ୍ଲେଖ ନାଇଁ କଲେ ବି ଆମର ଶ୍ରୋତା ମାନେ ବୁଝୁଛନ୍। ସେମାନଙ୍କର ସାଙ୍ଗେ ଆପଣ ବି ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ୍। କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।
1: ଆଜ୍ଞା, ଜୟ ସୀତାରାମ। ଆଜ୍ଞା, ଜୟ ସୀତାରାମ।
0: ନମସ୍କାର ଆଜ୍ଞା।

0: हेलो, आकाशवाणी संबलपुर। हेलो,
1: हेलो
0: अनुरोध
1: जी, गुड
0: कार्यक्रम।
1: मॉर्निंग, नमस्कार। मु नियमित श्रोता चित्रसन सब जगन्नाथपुर रु कहुची, कलाहांडी जिला।
0: ଆଜ୍ଞା ଆଜ୍ଞା, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆଜ୍ଞା, କୁହନ୍ତୁ, ଆଜି କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: କିଛି କଟା କିଛି ମିଠା ଗୀତର ଶୁଣେ ଦେବେ ନାନୀ? ଫଗୁ ଫଗୁ ଏ ଆକାଶ ତଳେ ଚୁନା ଚୁନା କି ଅଭିର ଢାଳେ,
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ବସିଲା କୋଉଠି? ହଁ ନାନୀ,
0: ଆଉ କୁହନ୍ତୁ, ଗୀତ ଏଇଟା ଆଜି କାହିଁକି ବାଛିଲେ ଶୁଣିବା ପାଇଁ?
1: ମତେ ବହୁତ ଭଲ ଲାଗେ ନାନୀ।
0: ଆଚ୍ଛା, ଠିକ୍ ଅଛି। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଆମେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଉଛୁ। ତାପରେ ଧନ୍ୟବାଦ ଜଣାଉଛୁ ଯେ ଆପଣ ଆପଣଙ୍କର ଭଲ ପାଇବା ଦେଉଛନ୍ତି ଆଉ କଲ୍ କରିକି ଆମ କାର୍ଯ୍ୟକ୍ରମରେ ଗୀତ ଶୁଣୁଛନ୍ତି। ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ ତାହେଲେ।
1: ଧନ୍ୟବାଦ ନାନୀ, ରହିଲେ। ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଆଜ୍ଞା।
2: ଫାଦରଗଡ଼ ଧତଟେ ଘେନା ଧାତି ଘେନା ଥୁନା କଥା ଫାଦରଗଡ଼ ଧତଟେ କେନା ତାତି କେନା ଥୁନା କଥା ଧାଗିନେ ଧାଗିନେ ଧା ଧାଗିନେ ଧାଗିନେ ଧା ଧାଗିନେ ତା ଧାଗିନେ ତା ଧାଗିନେ ଧା

ଏଇଠି ଶେଷ ହେଲା ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନା କଲି ମୁଁ ସଙ୍ଗୀତା ସାହୁ, ବୈଷୟିକ ସହଯୋଗିତା କଲେ ଜ୍ୟୋତିପ୍ରକାଶ ମିଶ୍ର ଏବଂ ପ୍ରକାଶ ଛତ୍ରିଆ। ଆପଣମାନେ ନିଜ ମନପସନ୍ଦର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବା ପାଇଁ ଆମ କାର୍ଯ୍ୟକ୍ରମକୁ ପ୍ରତି ବୁଧବାର ସକାଳ 9ଟାରୁ 10ଟା ମଧ୍ୟରେ ଫୋନ୍ କରନ୍ତୁ 0663241231 ଓ 0663241240 ଯୋଗେ।

0: ଯୁଗର ଜ୍ଞାନ ସେତୁ ଯାହା ଶିକ୍ଷାକୁ ଘରେ ଘରେ ପହଞ୍ଚାଇ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେଉଛି। ତାହେଲେ ଯୁବପିଢ଼ିମାନଙ୍କୁ ମୁଁ ଏହା ବାର୍ତ୍ତା ଦେବା ପାଇଁ ଚାହୁଁଛି ଯେ ଟ୍ୟାବଲେଟ୍ ଲ୍ୟାପଟପ୍ର ମିସ୍ୟୁଜ୍ ନକରି ଡିଜିଟାଲ ଶିକ୍ଷାକୁ ସଠିକ୍ ଉପଯୋଗ କରିବା। ପୁସ୍ତକ ଆମ ସମାଜକୁ ଜ୍ଞାନ ଦିଏ, କିନ୍ତୁ ଡିଜିଟାଲ ଶିକ୍ଷା ସେହି ଜ୍ଞାନକୁ ବିଶ୍ୱର ପ୍ରତ୍ୟେକ କୋଣକୁ ପହଞ୍ଚାଇଥାଏ। ତେଣୁ ଆସନ୍ତୁ ପ୍ରଯୁକ୍ତିକୁ ସଦୁପଯୋଗ କରି ଶିକ୍ଷାକୁ ଅଧିକ ସମୃଦ୍ଧ ଓ ସମାବେଶୀ କରିବା। ଧନ୍ୟବାଦ।
1: ଆପଣମାନେ ଶୁଣୁଥିଲେ ଡିଜିଟାଲ ଶିକ୍ଷାରେ କ୍ୟାରିୟର ସମ୍ପର୍କିତ ଏହି ସୁନ୍ଦର ଆଲୋଚନା। ଶ୍ରୋତାବନ୍ଧୁ, ବଦଳୁଥିବା ସମୟ ସହିତ ଯିଏ ନିଜକୁ ବଦଳାଇପାରେ ସେ ହିଁ ଆଗକୁ ବଢ଼େ। ଆଶା କରୁଛି ଆଜିର ଆଲୋଚନାଟି ଆପଣମାନଙ୍କ ପାଇଁ ଉପଯୋଗୀ ତଥା ଶିକ୍ଷଣୀୟ ହୋଇଥିବ। ତେବେ ଚାଲନ୍ତୁ ଶୁଣିନେବା ଗୋଟେ ଗୀତ। କଥାଚିତ୍ର ଡ୍ରିମ୍ ଗର୍ଲ, କଣ୍ଠ ଜୋନିତା ଗାନ୍ଧୀ, ଜୁବିନ ନୁଟାଲିଆ, ଓମିଡ ବ୍ରୋସ, କଣ୍ଠ କୁମାର, ସଙ୍ଗୀତ ମିଡ୍ ବ୍ରୋସ, ଗୀତ କୁମାର।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଡ୍ରିମ୍ ଗର୍ଲ କଥାଚିତ୍ରର ଗୀତ, କଣ୍ଠ ଜୋନିତା ଗାନ୍ଧୀ, ଜୁବିନ ନୌଟାଲିଆ, ମିଟ୍ ବ୍ରୋସ୍, ଗୀତ କୁମାର, ସଙ୍ଗୀତ ମିଟ୍ ବ୍ରୋସ୍। ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ।

କୂଟନୀତି ହେଉଛି ଦେଶ କିମ୍ବା ଗୋଷ୍ଠୀ ମଧ୍ୟରେ ସମ୍ପର୍କ, ଆଲୋଚନା ଏବଂ ଯୋଗାଯୋଗ ପରିଚାଳନା କରିବାର ଏକ କଳା ଏବଂ ଅଭ୍ୟାସ, ଯାହାଦ୍ୱାରା ଦ୍ୱନ୍ଦ୍ୱ ସମାଧାନ ଏବଂ ମେଣ୍ଟ ଗଠନ କରାଯାଇପାରିବ। ବ୍ୟକ୍ତିଗତ ସ୍ତରରେ ଏହା ଅନ୍ୟମାନଙ୍କୁ ଆଘାତ ନଦେଇ କୋମଳ ଭାବରେ ପରିସ୍ଥିତିକୁ ପରିଚାଳନା କରିବାର କୌଶଳ ଏବଂ ସମ୍ବେଦନଶୀଳତାର ବ୍ୟବହାରକୁ ବୁଝାଏ। କୂଟନୀତିରେ ମହିଳାମାନେ କେବଳ ଆନ୍ତର୍ଜାତୀୟ ବେପାରରେ ଅଂଶଗ୍ରହଣକାରୀ ନୁହନ୍ତି, ସେମାନେ ଶାନ୍ତିର ପ୍ରତିଷ୍ଠାତା, ସମାନତାର ପ୍ରବକ୍ତା ଏବଂ ବିଶ୍ୱ ସହଯୋଗର ଭବିଷ୍ୟତ ଗଠନ କରୁଥିବା ନେତା। ଆମର ବିଶ୍ୱ ସମ୍ମୁଖରେ ଥିବା ଜଟିଳ ପ୍ରତିବନ୍ଧକଗୁଡ଼ିକୁ ସମାଧାନ କରିବା, ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥିର ସମାଜ ଗଠନ କରିବା ପାଇଁ ସେମାନଙ୍କର ସ୍ୱର, ଦୃଷ୍ଟିକୋଣ ଏବଂ ନେତୃତ୍ୱର ଆବଶ୍ୟକତା ରହିଛି। ମହିଳାମାନେ ଦେଶର ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ସମ୍ମୁଖରେ ପରିଚିତ କରାଉଛନ୍ତି। ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ ପଦବୀରେ ରହି ଦେଶର ପ୍ରତିନିଧିତ୍ୱ କରୁଛନ୍ତି। ମହିଳାମାନଙ୍କର ଅଂଶଗ୍ରହଣ କୂଟନୀତିକୁ ଅଧିକ ସଫଳ ଓ ପ୍ରଭାବଶାଳୀ କରିଥାଏ। ବିଜୟଲକ୍ଷ୍ମୀ ପଣ୍ଡିତ, ନିରୁପମା ରାଓ, ରୁଚିରା କାମ୍ବୋଜ, ହଂସା ମେହତା, ମେଡିଲିନ ଆଲବ୍ରାଇଟ, ଏଞ୍ଜେଲ ମାର୍କେସ ପରି ମହିଳାମାନେ କୂଟନୀତି କ୍ଷେତ୍ରରେ ନିଜର ଦକ୍ଷତା ଓ ନେତୃତ୍ୱ ଦ୍ୱାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି। ଆପଣମାନେ ଭାବୁଥିବେ ମୁଁ ଏସବୁ ବିଷୟରେ କାହିଁକି କହୁଛି, କାହିଁକିନା ଆଜି ହେଉଛି ଆନ୍ତର୍ଜାତୀୟ ମହିଳା କୂଟନୀତି ଦିବସ। ଏହି ଦିବସ ପାଇଁ ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏଲିମିନେଟିଂ ଷ୍ଟ୍ରକ୍ଚରାଲ ବ୍ୟାରିୟର୍ସ ଟୁ ୱୁମେନ୍ସ ଲିଡରସିପ୍ ଇନ୍ ଡିପ୍ଲୋମେସି, ଅର୍ଥାତ୍ କୂଟନୀତି କ୍ଷେତ୍ରରେ ମହିଳାଙ୍କର ନେତୃତ୍ୱ ପଥରେ ଥିବା ବାଧାବିଘ୍ନକୁ ଦୂର କରିବା। ଶୁଣିବାକୁ ଏହା ସରଳ ବାର୍ତ୍ତା ପରି ଲାଗିପାରେ, କିନ୍ତୁ ଏହାର ଅର୍ଥ ବହୁତ ଗଭୀର। ଐତିହାସିକ ଭାବରେ ମହିଳାମାନଙ୍କୁ ଆନୁଷ୍ଠାନିକ କୂଟନୈତିକ ଭୂମିକା ଏବଂ ଆନ୍ତର୍ଜାତୀୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରୁ ବହୁଳ ଭାବରେ ବାଦ ଦିଆଯାଉଥିଲା, ତଥାପି ସେମାନେ ସମୟ ସହିତ ପ୍ରତ୍ୟେକ ପ୍ରତିବନ୍ଧକ ଭାଙ୍ଗି କୂଟନୈତିକ ସେବା, ଆନ୍ତର୍ଜାତୀୟ ସଂଗଠନ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ସେମାନଙ୍କର ଉପସ୍ଥିତିକୁ ବିସ୍ତାର କରିଛନ୍ତି। ଏହି ଜୁନ୍ ମାସ 24 ତାରିଖରେ ପାଳିତ ହେଉଥିବା ଆନ୍ତର୍ଜାତୀୟ ମହିଳା କୂଟନୀତି ଦିବସ କୂଟନୀତି କ୍ଷେତ୍ରରେ ମହିଳାମାନଙ୍କର ସଫଳତା ଏବଂ ଅବଦାନକୁ ସ୍ୱୀକୃତି ଦିଏ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ଆଉ ଗୋଟିଏ ଗୀତ। କଥାଚିତ୍ର ହାଇୱେ, କଣ୍ଠ ସୁଲତାନା, ଜ୍ୟୋତି ନୁରାନ, ଗୀତ ଇର୍ଷାଦ କାମିଲ, ସଙ୍ଗୀତ ଏ ଆର୍ ରେହମାନ।

ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଧା କାଗଜରେ ନିଜ ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@

gmail.com ରେ ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18 ଶତକଡ଼ା GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170527 IFSC SBIN 000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ।

ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ ବା ରଚନା ଅଶୋକ କୁମାର ବହିଦାର, ନିର୍ଦ୍ଦେଶନା ସୁବ୍ରତା ବହିଦାର, ପରିବେଷଣ କରିଛନ୍ତି ଅବର୍ଣ୍ଣିଗୁଡ଼ା ନାଟ୍ୟ ସଂସଦ ପଦମପୁର କଳାକାରମାନେ। ଶୁଣିବାକୁ ଭୁଲିବେନି ଆଜି ରାତି 9:30 ସମ୍ବଲପୁରୀ ନାଟକ ବା

0: ସମୟସୀମାନେ ପ୍ରକଳ୍ପ ସମାପ୍ତି ଉପରେ ନୂଆପଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଆର୍ ଜଳ ବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷ ହେଲା ଅନୁଷ୍ଠିତ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଖେପ୍ ମ୍ୟାଚ୍ ଥି କଙ୍ଗୋର 1-0 ଗୋଲ୍ଟି ହରେଇକରି କଲମ୍ବିଆ ପହଞ୍ଚିଲା ଗ୍ରୁପ୍ 32 ପର୍ଯ୍ୟାୟକେ। ଇଂଲଣ୍ଡ ଗସ୍ତ ଲାଗି ହକି ଇଣ୍ଡିଆ ଘୋଷଣା କଲା। 14 ଜଣିଆ ଜୁନିୟର ମହିଳା ଦଲ ଆଇବା ମାସର 5-14 ତାରିଖ ତକ 7 ମ୍ୟାଚ୍ ଅନୁଷ୍ଠିତ ହେବା ବୋଲି ସ୍ଥିର ହେଲା କାର୍ଯ୍ୟସୂଚୀ। ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10ରେ ଓଡ଼ିଆ ଲଘୁସଙ୍ଗୀତ, 6:30ରେ ଉଜ୍ଜଳ ଆମ ଦେଶ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରାତି 7:02, 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ଚାଷୀଙ୍କ ସହିତ ସାକ୍ଷାତକାର, ସୁଶାନ୍ତ ନାୟକଙ୍କ ସହିତ ସାକ୍ଷାତକାର। ସମ୍ବଲପୁରୀ ଗୀତ ରାତି 8:02 କଣ୍ଠଶିଳ୍ପୀ ହେଲେ ବୀରେନ୍ଦ୍ର ନାଥ ନାଗ, ପ୍ରତିଭାରାଣୀ ଭୁଇ ଏବଂ ସନ୍ତୋଷ କୁମାର ମିଶ୍ର। ଓଡ଼ିଆ ଭକ୍ତି ଗୀତ ରାତି 8:15, 8:30ରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠସଙ୍ଗୀତ ଶୁଣିବେ ପରିବେଷଣ କରିବେ ଉସ୍ତାଦ ବିଲାୟତ ହୁସେନ ଖାନ। ରାତି 9:16 ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। 9:30ରେ ଶୁଣିପାରିବେ ସମ୍ବଲପୁରୀ ନାଟକ ବା ରଚନା ଅଶୋକ କୁମାର ବହିଦାର, ନିର୍ଦ୍ଦେଶନା ସୁବ୍ରତା ବହିଦାର, ପରିବେଷଣ କରିଛନ୍ତି ଅଭର୍ଣ୍ଣଗୁଡ଼ା ନାଟ୍ୟ ସଂସଦ ପଦମପୁରର କଳାକାରମାନେ। ରାତି 10:30ରେ ଓଡ଼ିଆ ଲଘୁସଙ୍ଗୀତ।

ଏଥିରୁ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ଘର 1086170527, ଆଇଏଫ୍ଏସ୍ସି ଏସ୍ବିଆଇଏନ୍ 000059 ଜମା କରିବେ ଏବଂ ଆବେଦନ ପତ୍ରର ଟ୍ରାଞ୍ଜାକ୍ସନ୍ ନମ୍ଘର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାର

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ଝୁମ୍କି ରଥ, ଗୀତ ରଚନା ଦେବୀଦତ୍ତ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ। ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଝୁମ୍କି ରଥଙ୍କ କଣ୍ଠରୁ।

ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି। କଣ୍ଠଦାନ ଅନିଲ ବାବରା, ସଙ୍ଗୀତ ନିର୍ଦ୍ଦେଶନା ପୂର୍ଣ୍ଣ ଖୁଣ୍ଟିଆ ଏବଂ ନିଜାମଙ୍କ ରଚନାରୁ।

ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀମାନେ ଥିଲେ ଝୁମ୍କି ରଥ ଏବଂ ଅନିଲ ବାବ୍ରା। ଗୀତଗୁଡ଼ିକୁ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି ଏବଂ ନିଜମ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଆଜିର ଆମର ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ।

0: ତେବେ ଶ୍ରୋତା ବନ୍ଧୁ ଶୁଣିଲେ ତ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ ବିଷୟରେ କେତେ ଗୁଡ଼ିଏ ବିଶେଷ କଥା। ହଁ, ଆମ ସମସ୍ତଙ୍କ ଜୀବନରେ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏକ ସ୍ୱଚ୍ଛ ପରିବେଶ କେବଳ ଆମକୁ ରୋଗମୁକ୍ତ ରଖେ ନାହିଁ, ବରଂ ଆମ ଚିନ୍ତାଧାରା, ଜୀବନଶୈଳୀ ଏବଂ ସମାଜକୁ ମଧ୍ୟ ଉନ୍ନତ କରିଥାଏ। ଆଜି ଆମେ ଯେଉଁ ପରିବେଶରେ ବାସ କରୁଛୁ ତାହାର ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଏହି ସଂକଳ୍ପ ନେବା ଯେ ସ୍ୱଚ୍ଛତାକୁ କେବଳ ଏକ ଦିନର କାର୍ଯ୍ୟକ୍ରମ ଭାବରେ ନୁହେଁ, ବରଂ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବରେ ଗ୍ରହଣ କରିବା। କାରଣ ଆଜିର ସ୍ୱଚ୍ଛ ପଦକ୍ଷେପ ହିଁ ଆସନ୍ତାକାଲିର ସୁନ୍ଦର ଓ ଉଜ୍ଜଳ ଭବିଷ୍ୟତର ଭିତ୍ତି ସ୍ଥାପନ କରିବ। ସେଥିପାଇଁ କୁହାଯାଉଛି, ସୁସ୍ଥ ପରିବେଶ ସୁନ୍ଦର ଭବିଷ୍ୟତ। ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ବାର୍ତ୍ତା ସହ ମୁଁ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୌମ୍ୟାଶ୍ରୀ ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା, ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ, ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ରାଜ୍ୟ ଦେଇ ଯାଇଥିବା ସାମୁଦ୍ରିକ ଅଞ୍ଚଳ କେବଳ ଏକ ଭୌଗୋଳିକ ସୀମା ନୁହେଁ, ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତିକ ସହଭାଗିତାର ପ୍ରବେଶ ପଥ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପଠାରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।
1: ରାଜ୍ୟର ଆମର ସାମୁଦ୍ରିକ ବାଣିଜ୍ୟ ସହିତ ସାଂସ୍କୃତିକ ଆମର ଏ ସମ୍ପର୍କ, ଏବଂ ସେଥିପାଇଁ ଆମ ଡବଲ ଇଞ୍ଜିନ ସରକାରରେ ଭାରତ ସରକାର ମଧ୍ୟ ଓଡ଼ିଶାରେ ଅଧିକ ପୋର୍ଟ ନିର୍ମାଣ କରିବା ପାଇଁ ସେ ଆମକୁ ଅନୁମତି ଦେଇଛନ୍ତି, ଅନୁମୋଦନ କରିଛନ୍ତି। ଗୋପାଳ ପୋର୍ଟ ପାଖରେ ଆଉ ଗୋଟିଏ ବାହୁଦା ପୋର୍ଟ ନିର୍ମାଣ ହେବା ପାଇଁ କେନ୍ଦ୍ର ସରକାର ସେଥିରେ ଘୋଷଣା କରିଛନ୍ତି, ଏବଂ ସେ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟୱାର୍କର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଠାବଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ ସହ ତୃତୀୟ ଲିଙ୍ଗୀ ଓ ଆନ୍ତଃବିବାହ ପ୍ରୋହାହନ ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବହୁବିଧ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ନିବେଶ ବୃଦ୍ଧି ପାଉଛି, ଯାହା ଆଗାମୀ ଦିନରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ଅଠାବଲେ ଗୁରୁତ୍ୱାରୋପ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ରାଜ୍ୟର ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରାଯିବ। ମଧୁବାବୁ ପେନ୍ସନ୍ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଦି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ଅଠାବଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ବୌଦ୍ଧ ଧର୍ମର ପ୍ରସାର ଏବଂ ଶାନ୍ତି ବାର୍ତ୍ତାରେ ଏହାର ଅବଦାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଅରଣ୍ୟ ଭବନଠାରେ କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଆଗାମୀ ଦିନରେ କେନ୍ଦୁପତ୍ର ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣର ଆୟୋଜନ କରାଯିବ। ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଓ ଅଧିକାରକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରଠାରେ ଦୁଇଦିନିଆ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଲିଙ୍ଗଗତ ସମ୍ବେଦନଶୀଳ କକ୍ଷ ମାଧ୍ୟମରେ କୃଷି ନୀତିରେ ମହିଳା ଚାଷୀଙ୍କୁ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳରେ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭିତ୍ତିଭୂମି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ଚାଲିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 2036 ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସହରୀ ବିକାଶରେ ଜନସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଜଳସାଥୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟାବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର 115 ସହରାଞ୍ଚଳର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ମଧ୍ୟ ଆଜି ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯାଉଛି। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବାକୁ ଯାଉଥିବା ଅଧିକାରୀଙ୍କ ଯାନଗୁଡ଼ିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳତା ନେଇ କନ୍ଧମାଳ ବିକାଶ ଚିତ୍ର ବୁଲି ଦେଖିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟର ବ୍ଲକ ଅନ୍ତର୍ଗତ କୋଲଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୀବନଜ୍ୟୋତି ସମନ୍ୱିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶା ସେବନର ଅପକାରିତା ଏବଂ ନିଶାମୁକ୍ତ ସମାଜ ଗଠନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ଠାରେ ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ 36 ମାମଲା ମଧ୍ୟରୁ 31 ଶୁଣାଣି ହୋଇଛି। ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଳ୍ପନା ମଲ୍ଲିକ ଏବଂ କାଉନ୍ସିଲର ବନ୍ଦନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାର 3 ବିଧାନସଭା କ୍ଷେତ୍ରରେ ମୋଟ 7,14,500 ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଛି। ସେଥିରୁ 100% ଡିଜିଟାଇଜେସନ୍ କରାଯାଇଥିବା ବେଳେ ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲୋଟ ଲାଗି ସହିତ ପଣାଭୋଗ ହେବ। ଭୋଗବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନ ମୋହନ

0: ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ଏଥର କିଛି ଖବର ସଂକ୍ଷେପରେ। କଟକ ଜିଲ୍ଲାରେ ଆସନ୍ତା 16 ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପିତା ମହାନ୍ତି ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ଆଜି ବୁଥ୍ସ୍ତରୀୟ ଅଧିକାରୀ ଓ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହଠାରେ ଚଳିତ ମାସ ପାଇଁ ଶିକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାରେ 14 ବର୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କ ପାଇଁ ସନ୍ତରଣ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଥିରେ 10 ବ୍ଲକରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ମୟୂରଭଞ୍ଜର ବାଜାତାଲାଠାରେ 58 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ଆଞ୍ଚଳିକ ସମ୍ବାଦ ଆଜି ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବ୍ୟବସାୟ ଓ ସାଧାରଣ ଜୀବନଯାତ୍ରାକୁ ସହଜ କରିବ ଜନବିଶ୍ୱାସ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ସହଜ ଢଙ୍ଗରେ ବ୍ୟବସାୟ ଏବଂ ସୁଗମ ସାଧାରଣ ଜୀବନଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଆଇନଗତ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଜନବିଶ୍ୱାସ ସଂଶୋଧନ ଆଇନ 2026। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ସହ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହୋଇଛି। ଭୟମୁକ୍ତ ଏବଂ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ। ବହୁ ବର୍ଷ ଧରି ଭାରତରେ ଏଭଳି କେତେକ ଆଇନ ରହିଥିଲା ଯାହାକି ଅତି ସାମାନ୍ୟ ପ୍ରକ୍ରିୟାଗତ ଭୁଲ୍କୁ ଫୌଜଦାରୀ ଅପରାଧ ଭାବରେ ବିବେଚନା କରୁଥିଲେ। ଏପରିକି ଅତି ସାମାନ୍ୟ ଭୁଲ୍ର ପରିମାଣ ସ୍ୱରୂପ ମଧ୍ୟ ନାଗରିକ ତଥା ବ୍ୟବସାୟୀଙ୍କୁ ଫୌଜଦାରୀ ଦଣ୍ଡର ସମ୍ମୁଖୀନ ହେବାକୁ ପଡୁଥିଲା। ବହୁ ପୁରାତନ ନିୟାମକ ବ୍ୟବସ୍ଥା ଆଧାରରେ ଆଇନରେ ଏଭଳି ପ୍ରାବଧାନ ରହିଥିଲା। ଏହି ଆଇନଗୁଡ଼ିକୁ ସନ୍ତୁଳିତ କରିବା ଏବଂ କାର୍ଯ୍ୟାନ୍ୱୟନକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଜନବିଶ୍ୱାସ ସଂଶୋଧନ ଆଇନ 2023 କାର୍ଯ୍ୟକାରୀ କରିଥିଲେ। ପୂର୍ବରୁ ଥିବା ବ୍ୟବସ୍ଥାଗୁଡ଼ିକର ବ୍ୟାପକ ସମୀକ୍ଷା ଏବଂ ବିଚାର ବିମର୍ଶ ପରେ ଏହି ଆଇନ ପ୍ରସ୍ତୁତ ହୋଇଥିଲା। ଏଥିରେ ମୁଖ୍ୟତଃ କେନ୍ଦ୍ରୀୟ ଆଇନଗୁଡ଼ିକରେ ଥିବା ସାମାନ୍ୟ ଅପରାଧ ପାଇଁ ଫୌଜଦାରୀ ଦଣ୍ଡବିଧାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା। ଏବେକାର ସଂଶୋଧନ 2026 ମାଧ୍ୟମରେ ଏ କ୍ଷେତ୍ରରେ ସଂସ୍କାରକୁ ଅଧିକ ବ୍ୟାପକ କରାଯାଇଛି। ସାମାନ୍ୟ ଉଲ୍ଲଂଘନ କ୍ଷେତ୍ରରେ ଫୌଜଦାରୀ ଦଣ୍ଡଗୁଡ଼ିକୁ ପ୍ରତ୍ୟାହାର କରାଯିବା ସହ ସେଗୁଡ଼ିକୁ ସମାନୁପାତିକ ଦେୱାନୀ ଦଣ୍ଡ ତଥା ପ୍ରଶାସନିକ ପ୍ରକ୍ରିୟା ଅଧୀନରେ ସମାଧାନ କରିବାର ପ୍ରସ୍ତାବ ରହିଛି। ଏହି ସଂଶୋଧିତ ବିଲ୍ 4 ମୁଖ୍ୟ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ମଧ୍ୟରେ ରହିଛି ଦଣ୍ଡ ପୂର୍ବରୁ ଚେତାବନୀ, ଆନୁପାତିକ ଦେୱାନୀ ଦଣ୍ଡ ବ୍ୟବସ୍ଥା, ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ସମାଧାନ ଏବଂ ଦଣ୍ଡ ପ୍ରଦାନର ସଠିକ୍ କାର୍ଯ୍ୟକାରିତା। ପ୍ରଥମ ଥର ପାଇଁ ସାମାନ୍ୟ ଭୁଲ୍ କ୍ଷେତ୍ରରେ ସିଧାସଳଖ ଦଣ୍ଡ ବଦଳରେ ଚେତାବନୀ ମାଧ୍ୟମରେ ସମାଧାନର ବ୍ୟବସ୍ଥା କରାଯିବ, ଫଳରେ ନାଗରିକ ଏବଂ ବ୍ୟବସାୟ ଗୋଷ୍ଠୀଙ୍କ ଦ୍ୱାରା ଏହାର ଅନୁପାଳନ ଅଧିକ ସହଜ ତଥା ସରଳ ହୋଇପାରିବ। କୌଣସି ଉଲ୍ଲଂଘନକୁ ଏକ ସନ୍ତୁଳିତ ନ୍ୟାୟପୂର୍ଣ୍ଣ ଆଧାରରେ ସମାଧାନକୁ ଏହି ବିଲ୍ରେ ଗୁରୁତ୍ୱ ଦିଆଯାଇଛି। ମନୋନୀତ ବିଚାର ବିଭାଗୀୟ ଅଧିକାରୀ ଏବଂ ଆପିଲେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ତ୍ୱରିତ ସମାଧାନର ବ୍ୟବସ୍ଥା ରହିଛି, ଫଳରେ କୋର୍ଟଗୁଡ଼ିକ ଉପରେ କାର୍ଯ୍ୟଭାର ହ୍ରାସ ପାଇବା ସହିତ ଏହା ଦ୍ରୁତ, ସ୍ୱଚ୍ଛ ତଥା ସନ୍ତୁଳିତ ସମାଧାନକୁ ପ୍ରୋତ୍ସାହନ ପ୍ରଦାନ କରିପାରିବ। ଦଣ୍ଡ ପ୍ରଦାନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ, ପ୍ରାସଙ୍ଗିକ ଏବଂ ପ୍ରତିକ୍ରିୟାଶୀଳ କରିବାରେ ଏହି ସଂଶୋଧନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜନବିଶ୍ୱାସ ସଂଶୋଧନ ଆଇନରେ ରହିଥିବା କେତେକ ପ୍ରସ୍ତାବ ଉପରେ ଜାଣିବା ନିତ୍ୟାନ୍ତ ଜରୁରୀ। ଗୋଟିଏ ବୈଧ ଡ୍ରାଇଭିଂ ଲାଇସେନ୍ସର ସମୟସୀମା ଶେଷ ହେବା ପରେ ଗାଡ଼ି ଚାଳକ ଦଣ୍ଡବିଧି ଆଇନ ପରିସର ମଧ୍ୟକୁ ଆସିଥାଏ, କିନ୍ତୁ ଏହି ସଂଶୋଧନ ଫଳରେ ସମୟସୀମା ଶେଷ ହେବା ପରେ ଲାଇସେନ୍ସର ନବୀକରଣ ପାଇଁ ଚାଳକଙ୍କ ପାଖରେ ଅତିରିକ୍ତ 30 ଦିନର ମହଲତ ରହିବ। ଏହି ସମୟସୀମା ମଧ୍ୟରେ ଲାଇସେନ୍ସଟି ବୈଧ ରହିବା ସହିତ ନବୀକରଣକୁ ପ୍ରୋତ୍ସାହନ ପ୍ରଦାନ କରିବ। ସେହିଭଳି ରେଳବାଇ ଆଇନ 1998 ଅଧୀନରେ ଅନ୍ୟ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସ୍ଥାନ ଖାଲି କରିବାକୁ ମନା କରିବା ଫୌଜଦାରୀ ଦଣ୍ଡବିଧି ମଧ୍ୟରେ ଆସୁଥିଲା। ଏବେ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ସହ ଏହାର ସମାଧାନ ପ୍ରସ୍ତାବ ରହିଛି, ଫଳରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପ୍ରତି ବଦଳରେ ପ୍ରଶାସନିକ ଭାବରେ ଏହାର ସମାଧାନ ହୋଇପାରିବ। ଡାକ୍ତରଖାନା ପଞ୍ଜୀକରଣ ଆଇନ 2010 କେତେକ ସାମାନ୍ୟ ତ୍ରୁଟି ପାଇଁ ମଧ୍ୟ ଅନୁଷ୍ଠାନକୁ ଫୌଜଦାରୀ ମାମଲାରେ ସମ୍ମୁଖୀନ ହେବାକୁ ପଡୁଥିଲା। ଏବେ ସେହିସବୁ କ୍ଷେତ୍ରରେ 10,000 ଟଙ୍କା ପର୍ଯ୍ୟନ୍ତ ଦେୱାନୀ ଦଣ୍ଡ ପ୍ରଦାନର ପ୍ରସ୍ତାବ ରହିଛି, ଫଳରେ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଏଭଳି ପରିସ୍ଥିତିକୁ ସହଜ ଉପାୟରେ ମୁକାବିଲା କରିବା ସହିତ ସେବା ପ୍ରଦାନରେ ଅଧିକ ପ୍ରୋତ୍ସାହିତ ହେବେ। କୋର୍ଟ ଫି ଆଇନ 1870 ଅନୁଯାୟୀ ଅନଧିକୃତ ଭାବେ ଷ୍ଟାମ୍ପ ପେପରର ବିକ୍ରୟ ପାଇଁ ଜରିମାନା ସହିତ 6 ମାସର ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଥିଲା। ତେବେ ବର୍ତ୍ତମାନର ସଂଶୋଧନ ଦ୍ୱାରା ଏହାକୁ କେବଳ ଆର୍ଥିକ ଦଣ୍ଡରେ ପରିବର୍ତ୍ତିତ କରାଯାଇଛି। ଏଭଳି ଭାବେ ସମୀକ୍ଷା କଲେ ସାମାନ୍ୟ ଅପରାଧଗୁଡ଼ିକ କ୍ଷେତ୍ରରେ ତ୍ୱରିତ ସମାଧାନ ସମ୍ଭବ ହେବା ସହ କୋର୍ଟ କଚେରୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ ପାଇବ, ଉଭୟ ପକ୍ଷ ତ୍ୱରିତ ସମାଧାନର ସୁଫଳ ପାଇପାରିବେ। ଜନବିଶ୍ୱାସ ସଂଶୋଧନ ବିଲ୍ 2026 23ଟି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ 79ଟି କେନ୍ଦ୍ରୀୟ ଆଇନରେ ସଂଶୋଧନ କରାଯାଇଛି। 717ଟି ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଥିବା ବେଳେ ଜୀବନଧାରଣ ସହଜତାରେ ଉନ୍ନତି ପାଇଁ 67ଟି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ମଧ୍ୟ ବାଣିଜ୍ୟ ତଥା ରପ୍ତାନୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଅନୁପାଳନକୁ ଅଧିକ ସଶକ୍ତ କରିପାରିବ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକେ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାମାନଙ୍କ ସଫଳତା ବାବଦେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ 147 କୋଟିରୁ ଅଧିକା ଟଙ୍କାର ସୁଧ ଫେରାଲେ ରାଜ୍ୟ ସରକାର। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଷ୍ଠାନୁ ମୂଲ ହେଲା ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ 14 ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ସାମୁଦ୍ରିକ ବାଣିଜ୍ୟ ଆଉ ତାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶ ପଥ ଆଏ। ସମୁଦ୍ର ବନ୍ଦର ମତ୍ସ୍ୟ ସମ୍ପଦ ଆଉ ନୀଳ ଅର୍ଥନୀତି ହେଉଛେ ଜରୁରୀ ଜାତୀୟ ସମ୍ପତ୍ତି। ଇତାର ସୁରକ୍ଷା ଆର୍ଥିକ ବିକାଶ ଆଉ ସମୁଦ୍ର ଉପରେ ନିର୍ଭର କରୁଥିବାର ଲାଖ ଲାଖ ଉପକୂଳବାସୀଙ୍କର ଜୀବିକାର କଲ୍ୟାଣ ଲାଗି ବହୁତ ଜରୁରୀ ଆଏ। ଏହା ଚିନିର୍ ସମୟଥି ସାମୁଦ୍ରିକ ସୁରକ୍ଷା ଆଇନ ଶୃଙ୍ଖଳା ଭିତରେ ସୀମିତ ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍।
1: ଆଜ ସାମୁଦ୍ରିକ ସୁରକ୍ଷା ପାରମ୍ପରିକ ଆଇନ ବ୍ୟବସ୍ଥା କି ଚୁନୌତିଆ ସେ କହିଁ ଆଜି ତକ ସମ୍ପ୍ରସାରିତ ହୋଇ ହେ ଇସମେ କ୍ରିଟିକାଲ ଇନ୍ଫ୍ରାଷ୍ଟ୍ରକ୍ଚର କି ସୁରକ୍ଷା ମାରିଟାଇମ୍ ଡୋମେନ୍ ଆୱାରନେସ୍ ସାଇବର ରେଜିଲିଏନ୍ସ ପର୍ଯ୍ୟାବରଣ କି ସୁରକ୍ଷା ଡିଜାଷ୍ଟର ମ୍ୟାନେଜମେଣ୍ଟ ସର୍ଚ ଆଣ୍ଡ ରେସ୍କ୍ୟୁ ସାମୁଦ୍ରିକ ସଂଶୋଧନ କା ଉପଯୋଗ ଓର ତଟୀୟ ସମୁଦାୟ କି ସକ୍ରିୟ ଭାଗିଦାରୀ ସାମିଲ ହେ ଇନ୍ ଚୁନୌତିଓ ସେ ନିପଟନେ କେ ଲିଏ ସଭି ଷ୍ଟକ୍ ହୋଲ୍ଡର୍ସ କୋ ସାମିଲ କରନା ଆଜ କା ଦିନ ମେ ବହୁତ ଜରୁରୀ ହେ ଇସେ ହମ ଏକ ସମନ୍ୱିତ ଓ ଏକୀକୃତ ଦୃଷ୍ଟିକୋଣ କା ବିକାଶ କରତେ ହୁଏ ଆଗେ ବଢ଼ ସକତେ ହେଁ। ସମୁଦ୍ରୀ ପରିଦୃଶ୍ୟ ମେ ଓଡ଼ିଶା କା ଏକ ଅନୋଖା ସ୍ଥାନ ହେ। ଆଜ
0: କେନ୍ଦ୍ର ସରକାରଙ୍କ ସାଗର ଆକ୍ଟ ଇଷ୍ଟ ପଲିସି ବିମ୍ଷ୍ଟେକ୍ ବାଗିର ପ୍ରଗତିଶୀଲ ନୀତିକେ ରାଜ୍ୟ ସରକାର ପୁରା ସମର୍ଥନ କରୁଛନ୍। ମାଛ ଧରା ଡଙ୍ଗାମାନଙ୍କେ ନଭମିତ୍ର ଟ୍ରାନ୍ସପଣ୍ଡର ଲଗାବାର ଆଉ ସମୁଦ୍ରଖଣି ଗାଁର ଉନ୍ନତି ବାଗିର କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକେ ବରକସ କରବାର ଦିଗେ ଜରୁରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି ଜାତୀୟ ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ ବିଶ୍ୱଜିତ ଦାସଗୁପ୍ତା ଯୋଗ ଦେଇକରି ସାମୁଦ୍ରିକ ସୁରକ୍ଷା କ୍ଷେତ୍ରଟି ଭିନ୍ ଭିନ୍ ମୋଡେଲ ଆଉ ରଣନୈତିକ ଢାଞ୍ଚା ଉପରେ ଜୋର୍ ଦେଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତଟି ଆସିକରି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ଏ ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବିଭାଗୀୟ କାର୍ଯ୍ୟକ୍ରମ ଆର୍ ଯୋଜନା ବାବଦେ ସମୀକ୍ଷା କରିଛନ୍। ତାର୍ ଉତ୍ତରୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନର ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଯୋଗ ଦେଇକରି ଶ୍ରୀ ଅଠାୱାଲେ ଗଲା 12 କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାର ସଫଳତା ବାବଦେ ଆଲୋଚନା କରିକରି କହିଛନ୍, ଦେଶେ ଏହାଦେ ତକ 58 ଅଧିକା ଲୋକଙ୍କ ଜନଧନ ଆକାଉଣ୍ଟ ରହିଛେ। ସେଥିର୍ ଭିତରୁ ଓଡ଼ିଶାର 2,40,00,000 ଅଧିକା ଆକାଉଣ୍ଟ ଅଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଟି 10,00,000 ଋଣ ସାହାଯ୍ୟକେ ଏଛେନ୍ 30,00,000 ବଢ଼ାଯାଇଛି। ଯୋଜନା ଅଧୀନତି ଏବତକ 3,64,00,000 ଲୋକଙ୍କୁ ସାହାଯ୍ୟ ଦିଆଯାଇଛି। ଉଜ୍ଜଳା ଯୋଜନାଟି ଓଡ଼ିଶାର 56,47,000 ଲୋକ ଲାଭ ପାଇଛନ୍। ତୃତୀୟ ଲିଙ୍ଗୀମାନଙ୍କ ସୁରକ୍ଷା ଆଉ ସେମାନଙ୍କୁ ଅଧିକାର ଦେବାର ଦିଗେ ସରକାର ବହୁତଟେ ନିଷ୍ପତ୍ତି ନେଇଛନ୍। ଅନୁସୂଚିତ ଜନଜାତି ଆଉ ଜାତିବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଆର୍ ଛାତ୍ରବୃତ୍ତି କ୍ଷେତ୍ରଟି ସରକାର ନେଉଥିବାର ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱାଲେ ସୂଚନା ଦେଇଛନ୍। ନୂଆଦିଲ୍ଲୀର ଆଇବାକାଲ 36 ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ସମାରୋହ ହେବା। ସମାରୋହଟି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗ ଦେଇକରି ଛାତ୍ରଛାତ୍ରୀ ଆଉ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ତରଫ ଏନ୍ତା ପ୍ରତିଯୋଗିତାର ଆୟୋଜନ ହୋଇଆସୁଛି। ସାରା ଦେଶେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ଜାଗାର 200 ବିଦ୍ୟାଳୟ ଭିତରେ ଏହି ପ୍ରତିଯୋଗିତା ହୋଇଥିଲା। ଜୁଆନ ବର୍ଗଙ୍କ ଭିତରେ ଗଣତାନ୍ତ୍ରିକ ଚିନ୍ତାଧାରାକେ ପ୍ରୋହାହନ ଦେବାରଟା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆୟ ବୋଲି ମନ୍ତ୍ରଣାଳୟ ତରଫ କୁହାଯାଇଛି। ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଆଉ ସେମାନଙ୍କୁ ଉଦ୍ୟୋଗୀ ବନାବାର ଦିଗେ ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ମିଶନ ଶକ୍ତି ଭବନରେ ହୋଇଥିବାର ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀଠି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ 2,88,198 ସ୍ୱୟଂସହାୟକ ଗୋଷ୍ଠୀକେ 147 ଅଧିକା ଟଙ୍କା ସୁଧ ଫେରାଇଛନ୍। କାର୍ଯ୍ୟକ୍ରମଟି ମିଶନ ଶକ୍ତି ବିଭାଗ କମିଶନର ଆଉ ଶାସନ ସଚିବ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ, ବିଭାଗର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ଆଉ ସହଯୋଗୀ ସଂସ୍ଥା ପ୍ରତିନିଧି ଆଉ 30 ଜିଲ୍ଲାର ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଆଉ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। आपण माने खबर सुनुचन आकाशवाणी संबलपुर केन्द्रनु। विद्यालय पढ़ा बहीति थिबार भूल प्रसंग थी राज्य शिक्षा गवेषणा और प्रशिक्षण परिषद एससीईआरटी कार्यालय मुख्यमंत्री निर्देश थी तीनजनिया कमिटी तदंत मूल करिछन। इ कमिटी आज तदंत रिपोर्ट देबे इतार आधार थी आके कार्यानुष्ठान जनापड़े। कमिटी सदस्य ओडिया भाषा साहित्य और संस्कृति विभाग सचिव विजय केतन उपाध्याय गणशिक्षा सचिव एन तिरुमल्ला नायक ओसेपा निर्देशिका अनन्या दास प्रमुख उपस्थित रहीकर घटनार भिन्न भिन्न दिग उपरे तर्जमा करुछन। पूर्वतन मुख्यमंत्री नवकृष्ण चौधरी श्राद्ध दिवस अवसर आज राज्यवासी श्रद्धांजलि जनईछन। विधानसभा परिसर प्रतिमूर्ति थी मुख्यमंत्री मोहन चरण माझी बाचस्पति सुरमा पाढ़ी उपमुख्यमंत्री मंत्रिमंडल सदस्य और विधायक माने फूलमाल देकर श्रद्धांजलि जनईछन। राज्यपाल डॉ हरिबाबू कम्बम पाटी नवकृष्ण चौधरी श्रद्धांजलि जनईकर कहीछन सत्य निष्ठा जनसेवा और आदर्श नेतृत्व लगी से सबुबेले सोर रहबे। मुख्यमंत्री मोहन चरण माझी कहिछन राज्य सर्वांगीन विकास लागि तांकर उत्सर्गीकृत सेवा तुलना नाइन। तांकर सरल जीवन स्वच्छता और मूल्यबोध भित्तिक राजनीति समकर लागि प्रेरणा जुगावा बोली मुख्यमंत्री श्री माझी कहिछन। ओडिशार कृषि क्षेत्र ते महिला भागीदारी और अधिकार के ओतका मजबूत करबा लागि राज्य सरकार कृषि विभाग और अंतर्जातीय खाद्य नीति प्रतिष्ठान आईएफ पीआरआई तरफ भुवनेश्वर दुईदिनिया प्रशिक्षण कर्मशाला आयोजित होइछे। लिंगगत संवेदनशील कक्ष जरिए कृषि नीति थी महिला चाषी समान सुजोग देवार कार्यक्रम मूल उद्देश्य आए। कृषि सचिव सचिन रामचंद्र यादव कार्यक्रम के उद्घाटन करिछन। कर्मशाला थी महिला लगी स्वतंत्र बजेट डिजिटल सेवा और एएसयूएसई 2023-24 तथ्य व्यवहार उपरे तालीम दिया। पूरी श्रीमंदिर आज ज्येष्ठ मासर उज्जवल पखर दशमी तिथि अवसर महाप्रभु मान राजेन्द्र अभिषेक नीति करा संध्या धूप उतरु स्वतंत्र नीति मूल होइछे। महाप्रभु चलती प्रतिमा मदन मोहन आज्ञामाल पायला उतरु भोग घर निके विजे करबे। इ समयथि महाप्रभु आलट लगे सहित पणा भोग करा भोग बाटन बचनिका सहित आयबा समयथि मदन मोहन को रथ के नियाजिबार परंपरा रहिछे। तार उतरु रथ बेढ़ा परिक्रमा आउ महाप्रभु दंड प्रणाम करा। राजस्व और विपर्य परिचालना मंत्री सुरेश पूजारी आज कलाहांडी जिला गस्त आसिक थुआमूल रामपुर सेमेलपदर जंगल अधिकार हिताधिकारी जंगल जमी पट्टा आर 50 स्कूल के जमी पट्टा बांटिछन। तार उतरु मंत्री श्री पूजारी जिला प्रशासन समीक्षा बैठक जोग देकर जिलान चली भिन्न भिन्न जलसेचन आउ प्रकल्प बाबद क्षतिपूरण आउ थैथान बाबदे समीक्षा करिछन। इ अवसर मंत्री श्री पूजारी कहिछन पट्टाथी थिबार भूल कलम टू करेक्शन जरिए संशोधन कराजिबा। गला दुई बछरे 2,50,00,000 लोक को राजस्व सेवा जुगे दिया जाइछे। सबुतक सेवा ऑनलाइन मोबाइल ऐप आउ कैशलेस करा जाइछे बोली मंत्री श्री पूजारी कहिछन। भुवनेश्वर कलिंग स्टेडियम ठाने आजठानु 65 नंबर जातीय अंतराज्य वरिष्ठ दौड़कूद प्रतियोगिता 2026 मूल होइछे। 28 तारीख तक हेबारे थी प्रतियोगिता थी 27 राज्य आउ केन्द्रशासित अंचल पाखापाखि 630 जन खेलाड़ी भाग नहीं। इथि मोट 45 वर्ग थी प्रतियोगिता हेबा। कृति प्रतियोगी माने आयबा सेप्टेम्बर मासर 19 तारीख नु अक्टोबर 4 तारीख तक जापान न हेबार के थिबार एशियन गेम्स 2026 थी भाग नेबार सुजोग पाइबे। देवगढ़ जिला बारकोट ब्लॉक केल्ला ग्राम पंचायत कार्यालय निशामुक्त भारत अभियान और विकसित भारत परिचय बाबदे गुटे सचेतनता कर्मशाला हो जाइछे। इहादे केतेटा छोट छोट खबर राज्य सरकार दुई बछर पूर्ति अवसर विकासर धारा ओडिशा सारा कार्यक्रम अधीनती देवगढ़ जिला प्रशासन तरफ बारकोट ब्लक्र भिन्न भिन्न उन्नयनमूलक प्रकल्प परिदर्शन करा। बौद्ध जिलान भोटर तालिकार स्वतंत्र सघन संशोधन एसआईआर 97% डिजिटाइजेशन प्रक्रिया शेष होइछे। जिलान 99.92% परिगणना फर्म बंटा। बरगढ़ पौर परिषद तरफ विजु पट्टनायक टाउनहल ठाने सहरांचल जनसंपर्क और नागरिक सहभागिता कार्यक्रम हो अवसर राज्य सरकार का लोकाभिमुखी योजना और उन्नयनमूलक कार्यक्रम बाबदे लुक को जनई दिया। शेष मुख्य खबर फेरखाए भारत आज पृथ्वीन गोटे प्रमुख सामुद्रिक शक्ति भाव उभाइचे कहले मुख्यमंत्री। मल्टी एजेन्सी सामुद्रिक सुरक्षा ग्रुप नीति बैठक कले उद्घाटन। केन्द्र सरकार जनकल्याणकारी योजना मान सफलता बाबदे तथ्य रखले केन्द्रमंत्री रामदास अठावाले। स्वयं सहायक गोष्ठी 147 कोटी अधिका टंकार सुध फिराले राज्य सरकार। और भुवनेश्वर कलिंग स्टेडियम आजठानु मूल है अंतराज्य वरिष्ठ दौड़कूद प्रतियोगिता। আজির আঞ্চলিক খবর ইন শেষ হল জুহার।

0: ଆକାଶବାଣୀର ବିକଳ୍ପ ନାହିଁ।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ ରିଲେ କରି।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଶୁଡ଼ି ପଡ଼ିବାରୁ 3 ଶ୍ରମିକଙ୍କ ମୃତ୍ୟୁ ଏବଂ ୟୁଏସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧି ଆମ୍ବାସାଡର ଜେମିସନ୍ ଗ୍ରୀନ୍ଙ୍କ ନେତୃତ୍ୱରେ ଆମେରିକାର ଏକ ସରକାରୀ ପ୍ରତିନିଧି ଦଳ ଗତ 3 ଦିନ ଧରି ନୂଆଦିଲ୍ଲୀ ଗସ୍ତ କରିଥିଲେ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନକ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଏବଂ ଗତ 7 February ଜାରି କରାଯାଇଥିବା ଦୁଇ ଦେଶ ମିଳିତ ବିବୃତ୍ତି ଅନୁଯାୟୀ ଏକ ଅନ୍ତରୀଣ ବୁଝାମଣା ଚୂଡ଼ାନ୍ତ କରିବା ଦିଗରେ ଜାରି ରହିଥିବା ପ୍ରଚେଷ୍ଟାର ଏହା ଏକ ଅଂଶ। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଆମ୍ବାସାଡର ଗ୍ରୀନ୍ଙ୍କ ସହିତ ସେ ଭାରତ ଆମେରିକା ବାଣିଜ୍ୟ କାରବାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ କହିଛି, ଶ୍ରୀ ଗୋଏଲଙ୍କ ସହିତ ଆମ୍ବାସାଡର ଗ୍ରୀନ୍ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି, ବିଶେଷ କରି ଡିଜିଟାଲ କାରବାର, ନିରନ୍ତର ଯୋଗାଣ ଶୃଙ୍ଖଳ, ରଣନୈତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ତଥା ବାଣିଜ୍ୟ କାରବାରକୁ ସମ୍ପ୍ରସାରଣ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଆଜି ମସ୍କୋଠାରେ 2ଦଶ ପାଇମାକୋଭ୍ ରିଡିଂସ୍ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଭାରତ ରୁଷ ମଧ୍ୟରେ ବାଣିଜ୍ୟ କାରବାର $60 ବିଲିୟନ ରହିଛି। ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଭୟ ଦେଶ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା ଲାଗି ଉଭୟ ଦେଶ ପ୍ରତିବଦ୍ଧ ବୋଲି ଶ୍ରୀ ପେସ୍କୋଭ୍ କହିଛନ୍ତି। ଭାରତକୁ ବିଶ୍ୱର ଏକ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ରୂପେ ଅଭିହିତ କରିବା ସହିତ ଶ୍ରୀ ପେସ୍କୋଭ୍ ଏହାର ବୃହତ୍ କ୍ଷମତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତ ରୁଷ ସମ୍ପର୍କକୁ ଏକ ବିଶେଷ ଅଧିକାରପ୍ରାପ୍ତ ସହଭାଗିତା ଭାବେ ବର୍ଣ୍ଣନା କରିବା ସହିତ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ସହଯୋଗ ମାଧ୍ୟମରେ ଏହା ଅଧିକ ସଶକ୍ତ ହୋଇପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ନିଜ ମନ୍ତବ୍ୟ ଦେଇ ଶ୍ରୀ ପେସ୍କୋଭ୍ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିପାରିଛି। ଏଠାରେ ସୂଚନା ଦିଆଯାଇପାରେ, ଗତବର୍ଷ ଡିସେମ୍ବର ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ଭାରତ ଗସ୍ତ ସମୟରେ ଏହି ବାଣିଜ୍ୟ କାରବାର ପରିମାଣ ସମ୍ପର୍କରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ପ୍ରାଚୀନ ଦୁଇ ଦେଶର ଏହି ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଜାରି ରଖିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଦେଶବ୍ୟାପୀ ଜାତୀୟ

0: ପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ବୌଦ୍ଧ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଏବଂ ଶିଶୁ ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର ଓ ପୁନର୍ବାସ ସମ୍ପର୍କରେ ଆଲୋଚନା କରିଥିଲେ। ବାଣିଜ୍ୟ ଓ ପରିବହନ ତଥା ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ କରିଛନ୍ତି। ପରେ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଉପସ୍ଥିତ ଥିଲେ। ବୌଦ୍ଧର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଦେବ ବିବାହ ପର୍ବ ପରେ ନବଦେବଦମ୍ପତି ଭକ୍ତମାନଙ୍କୁ ଦର୍ଶନ ଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରି ନିଜ ନିଜ ମନ୍ଦିରକୁ ବିଜେ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ପେନ୍ସନ୍ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା ଯେ ଜିଲ୍ଲାର 28 ବିଭାଗରେ ମୋଟ 153 ପେନ୍ସନ୍ ମାମଲା ବିଚାରାଧୀନ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଟା ଯେନ୍ କଥାଟେ କହିଲୁ ନେଇ କେଁ
1: ହୁଁ
0: ବନେ କଥାଟେ କହିଲୁ ଦେଖ ଆମେ କାଁ କରୁଛୁ କି ନାଇଁ ଯେନ୍ଟା ଆମେ ଚାଲି ଆସିଛେ ଆଘନୁ ଧାନ ଯିଏ କରୁଛେ ଧାନ କରୁଛେ ଯିଏ ତେଲବିଜା କରୁଛେ କରୁଛେ ଯିଏ ପନିପରିବା କରୁଛେ କରୁଛେ
1: ଯେନ୍ଟା ଯେ ମୁଢ଼ାଲା ହେଟା କରୁଛେ ନା
0: ହଏ ବଦଲେଇ ଉଦଲେଇ କରି କଲେ ନେଇ କେଁ ବଢ଼ିଆ ହେ ଆର୍ କେନୁ ଜହ ଲାଭ ମିଲ୍ବା କେତେ କେତେ ଯେନ୍ତା କାମ ମାନେ ଅଛେ
1: ଯେ ଚାଷ ବାଡ଼ି ତ ହଉଛେ ନା ନିହାତି ଯେ ମୁଡ଼ାଟେ ଅଛେ ହେନ ତ ଗଲା ବର୍ଷ ତୁଇ ଜାଣିଛୁ ମା ଇଏ କରିଥିଲି
0: ହଏ ଛାଡ଼ିଥିଲୁ ତ
1: ହଁ କେତନି କେତେ
0: ଯେ କାଁ ହେଲା
1: ଯେ ଠିକ୍ ଠାକ୍ ସବୁ ହେଲା ଯେ ଯେ କେନ୍ତା କାଣା ହେଲା ଯେ ନାନି ଗଲା ବଛର ଟିକେ ହେତେ ନାଇଁ ପାଇପାରିଲି ଲାଭଟା ର
0: ହେନ୍ତା ଶୁନ୍ ତ ଯେନ୍ ଆମେ କହୁଛୁ ନେଇକେ ଆମେ ତ ଖାଲି ମୁଡ଼ାଟେ ଦେଖ୍ଲା ବେଲେ ଝୁରି ଛାଡ଼ଲା ଚିଙ୍ଗରି ଚୁଙ୍ଗରା ନାଇଁ ଛାଡ଼ତୁ
1: ବନି ଜିନିଷଟେ କହିଲୁ ତ ନାନୀ ଯେ ଚିଙ୍ଗରି ଛାଡ଼ବାରଟା ବଡ଼ କଥା ନୁହେଁ ସେ ତାର ବାବଦେ ମୁଇଁ ଜାଣିପାରିଲେ ସେ ନାଇଁ
0: ଏହା ଛିନିକା ଆଇଲୁ ଠିକ୍ ରାସ୍ତାକେ ଯେନ୍ କହିଲୁ ନେଇକେ ଜାଣିପାର୍ମା ବୋଲିକରି ଆଜି ଆମର ବୈଠକି ଦିନେ କେ ଏନ୍ତା ଭାଇ ଜନେ ଆସିକରି କଥାବାର୍ତ୍ତା ପରେ ଲାଗ୍ବେ ଆମର ଲୁକୁ କାଣ କାଣ ପରେ କଥା ହେବା ଟିକେ ଶୁନ୍ତା କେ ବୋଲୁଛେ
1: ଚିଙ୍ଗରି ଚାଷ ବାବଦେ ବନି ଜିନିଷ ଶୁଣାବୁ ସେ ନାନୀ ତୁଇ
0: ବୋଲେ ଚାଲ ତ ପହିଲା ଶୁନ୍ ତାର ଉପରୁ କଥାବାର୍ତ୍ତା ହେମା
1: ବୋଲେ ଶୁଣିଦେମା ପହିଲାରୁ
0: ହଁ ଚାଲ ଶୁନୁ
2: ଚାଷୀ ଭାଇ ଭଉଣୀ ମାନଙ୍କୁ ଆମର ଜୁହାର ଆଜ ଆମେ ଆସିକିରି ପହଞ୍ଚିଛୁ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଭିତରେ ଥିବା ପାଟକୁଲନାକେ ଆଉ ପାଟକୁଲନାନୁ ଜଣେ ଯୁବକ ଚାଷୀ ଆଙ୍କ ଚାଷ ବାବଦେ କଥାବାର୍ତ୍ତା ହେବାର ଲାଗି ଯାଉଛୁ ଆସୁନ ତାଙ୍କର ସାଙ୍ଗେ ଭେଟ ପଡ଼ମା ଆଉ ସେ କେନ୍ କେନ୍ ଚାଷ କରୁଛନ୍ ଆଉ କେନ୍ ଆକାରରେ କରୁଛନ୍ ସେ ବାବଦେ ଶୁନମା ଆଉ ଜାନମା ଜୁହାର ଆଜ୍ଞା
3: ଆଜ୍ଞା ଜୁହାର
2: ଆପଣଙ୍କର ପରିଚୟ ଟିକେ ରଖିବେ ଆଜ୍ଞା
3: ଆଜ୍ଞା ମୋ ନାଁ ସୁଶାନ୍ତ ନାୟକ ବରଗଡ଼ ଜିଲ୍ଲା ବରପାଲି ବ୍ଲକର ପାଟକୁଣ୍ଡଲା ଗାଁରେ ଚାଷୀ ଆଜ୍ଞା
2: ବୟସ କେତେ ହେବ ଆଜ୍ଞା ଆପଣଙ୍କର
3: ବେଶୀ ନାହିଁ ଆଜ୍ଞା 34 ଖଣ୍ଡେ ହେବା
2: ପଢାପଢି କେତେ କଲେ ଆଜ୍ଞା
3: +2 ତ ପଢିଯାଏ ଆଜ୍ଞା
2: କେଁ ଚାଷ କରୁଛନ୍ ଆଜ୍ଞା
3: ଆଜ୍ଞା ଆମେ ପହ୍ଲାରୁ ତ ପନିପରିବା ଚାଷ କରୁଥିଲୁ ଧାନ ଚାଷ ତ ଆମର ବା ବଜା ଅମଲରୁ କରି ଆସୁଥିଲେ ପନିପରିବା ଚାଷ ନୂଆ ହିସାବରେ କଲୁ ଆର୍ ତାର ସାଙ୍ଗେ ସାଙ୍ଗେ ବର୍ତ୍ତମାନ ନିହାତି ସମନ୍ୱିତ ଚାଷ କରୁଛୁ ଯେମିତିକି ଆମେ ମାଛ ଆଉ ଚିଙ୍ଗୁଡ଼ି ଚାଷକେ ମୁଖ୍ୟତଃ ଚିଙ୍ଗୁଡ଼ି ଚାଷକେ ଧ୍ୟାନ ଦେଇକିରି କରୁଛୁ ଆଜ୍ଞା
2: ପ୍ରାୟତଃ ସବୁ ମାଛ ଚାଷ କରୁଛନ୍ ଯେନ୍ମାନଙ୍କର ପାଖେ ସୁବିଧା ଅଛି ଏକବର୍ଗି ଚିଙ୍ଗୁଡ଼ି ଚାଷ କରବାରଟା ଗୋଟେ ନୂଆ ଜିନିଷଟେ ଇ ଅଞ୍ଚଲ ଲାଗି ବୋଲେ ଆପଣ ଇ ଏକ ବର୍ଗୀ ଚିଙ୍ଗରି ଚାଷ କରବାର ଲାଗି ମନ କେନ୍ତା କଲେ ଆଜ୍ଞା
3: ମୁଁ ଗୋଟେ ଚିନ୍ତା ଚାଷୀ ଯେ ମୁଁ ସବୁବେଳେ ଗୋଟେ କେନ୍ସି ଗୋଟେ ନୂଆ ଚାଷ କରବାର ଲାଗି ମୋତେ ଇଚ୍ଛା
2: ଆଜ୍ଞା
3: ଧରୁନ୍ ଆପଣ ଆଗ ଆଗ ଯାଉଛନ୍ ମୁଇଁ ପଛେ ପଛେ ଯାଉଛେ ଇଟା ଗୋଟେ ଅଲଗା କଥା
2: ଆଜ୍ଞା
3: ତ ଆମେ କିଛି ଯଦି ଅଲଗା ଜିନିଷଟେ କଲା ବୋଇଲେ ନିଜେ ଆମ ଲାଗି ଗୋଟେ ନୂଆ ଧର୍ଷାଟେ ବନାଇଲା ବୋଇଲେ
2: ଆଜ୍ଞା
3: ସେଟା ହୁଏତ ଟିକେ ଆମକୁ ଲାଗିପାରେ ପରିଶ୍ରମ କିନ୍ତୁ ତାର ଚାଲବାର ଦୁସରା ମଜା
2: ଦେଖା ସୁଖା ପଛେ ପଛେ ଯିବାର କିଛି
3: କିଛି ଲାଭ ମଜା ନାଇଁ
2: ବୋଲେ ଏଇ ଚିଙ୍ଗରା ଚାଷଟା କେବେ କଲୁ ନା ଆଜ୍ଞା
3: 2019 ଆମେ ଏଇ ଚିଙ୍ଗରା ଚାଷଟା ଆରମ୍ଭ କଲୁ ନା ଆଜ୍ଞା
2: ବୋଲେ ଚିଙ୍ଗରା ଚାଷ କରବାର ଲାଗି ପୁରା ପ୍ରସ୍ତୁତିଟା କେନ୍ତା କେନ୍ତା କଲି
3: ଆଜ୍ଞା ପହିଲାରୁ ମୁଇଁ ଶୁଣିଥିଲି ଯେ ଆମର ଇଆଡ଼େ ମାଛ ଚାଷ ତ ଭଲ କରୁଛନ୍ ଚାଷୀମାନେ ଲାଭ ବି ପାଉଛନ୍
2: ଆଜ୍ଞା
3: ତ ମୁଇଁ ଚିଙ୍ଗରି ଚାଷ କର୍ମି ବୋଲିକିରି ନିଜେ ଭାବ୍ଲି
2: ଆଜ୍ଞା
3: ତ ଅଧା ଏକଡ଼ର ଗୋଟେ ବନ୍ଟେ ଏଇଟା ଯେନ୍ଟା ଦେଖୁଛନ୍ ଏଇଟା
2: ଆଜ୍ଞା
3: ଏଇଟା ଅଧା ଏକଡ଼ର ବନ୍ଟେ ଏଇଟା 2019 ଆମେ ଏଇଟା କରିଲୁ
2: ଆଜ୍ଞା
3: ଆରୁ ତାପରେ ଏଇ ଚିଙ୍ଗରି ଚାଷ ବାବଦରେ ପହିଲା ମୁଇଁ ଟ୍ରେନିଂ ଗଲି ଆଜ୍ଞା ମୟୂରଭଞ୍ଜ ମୋତେ ଯିବାର ପଡ଼ିଲା ତାଲିମ ଲାଗି ଆର୍ ମୟୂରଭଞ୍ଜ ନ ହିଁ ହେଇକିରି ହିଁ ସେ ଚିଙ୍ଗରା ଜାଲାଟା ବି ଟ୍ରେନିଂଟା ବି ମୁଇଁ ନେଇକିରି ଇନ୍କେ ଆସିଲି ଆର୍ ଇନ ପକେଇକିରି ଆମେ ଚାଷ କଲୁ ପହିଲା ତ ଆମେ ମାଛ ଚାଷ ସାଙ୍ଗେ ମିଶେଇକିରି କରିଥିଲୁ ଆଜ୍ଞା
2: ପହିଲା ଆଜ୍ଞା
3: ଆଉ ସେଠି ଦେଖିଲୁ ଯେ ଚିଙ୍ଗରାଟା ବି ଆମର ଇଆଡ଼େ ଭଲସେ ହେଇପାରବା
2: ଆଜ୍ଞା
3: ତାର ପରେ ପରେ ଆମେ ଇହାଦେ ଖାଲି ଚିଙ୍ଗରା ଚାଷ କରୁଛୁ ଆଜ୍ଞା
2: ଏଇଟା ତ ଚିଙ୍ଗରା ଛାଡ଼ୁଛନ୍ ଏଇଟା ଉପରେ ଆମେ ଦେଖୁଛୁ ଟାଙ୍କି ଦିଶୁଛେ
3: ଉପରେ ଯେନ୍ ଯୋଡ଼େ ସିମେଣ୍ଟ ଟାଙ୍କି ଯେନ୍ ଦେଖୁଛନ୍
2: ଆଜ୍ଞା
3: ଇତି ଆମେ ଆମେ ଜାଁଲା ବଢ଼ୁଛୁ ଆଜ୍ଞା ପହିଲା ପହିଲା ଆମେ ଖାଲି ଚିଙ୍ଗରା ଚାଷ କରୁଥିଲୁ ଆଜ୍ଞା ଖାଲି ବଡ଼ ଚିଙ୍ଗରା ବିକୁଥିଲୁ
2: ଆଜ୍ଞା
3: ବର୍ତ୍ତମାନ ଇହାଦେ ଚାଷୀମାନଙ୍କର ଏତେ ଆଗ୍ରହ ହେଲାନ ଆର୍ ସେମାନେ କରବାର୍ ଲାଗି ଗଲେ ଆଗ୍ରହୀ ହେଲେନ ଆମର ଇଆଡ଼ର ଚାଷୀମାନେ ବହୁତଟେ ବି ଚାଷ କରବାର୍ ଲାଗି ବାହାରିଲେନ ତ ସେମାନଙ୍କୁ ଜାଁଲା ଯୋଗାବାର କାମଟା ବି ଆମେ କରୁଛୁ ଆଜ୍ଞା ଆମେ ଜାଁଲା ବି ଦଉଛୁ ଆର୍ ବଡ଼ ଚିଙ୍ଗରା ବି ବିକୁଛୁ ଆଜ୍ଞା
2: ଜାଁଲା କଥା ଯେତେବେଳେ ଆସୁଛି ଆଜ୍ଞା ଜାଁଲାଟା ଆପଣ ଆଣୁଛନ୍ କେନ ଆଜ୍ଞା
3: ଆଜ୍ଞା ଜାଁଲାଟା ବି ଆମେ ଏହି ମୟୂରଭଞ୍ଜ କଲା ସେଚେରୀ ଆଣୁଛୁ ଆଜ୍ଞା
2: ଆଜ୍ଞା କେତେ ପରିମାଣରେ ଆଣୁଛନ୍ ଏଇଟା
3: ଆଜ୍ଞା ଏଇଟା ଗୋଟେ ଯେନ୍ ଟାଙ୍କି ଅଛେ 50 ଫୁଟ ବା 50 ଫୁଟର ଟାଙ୍କି ଗୋଟେ ଦି ଗୋଟେ ଗୋଟେ ଲକ୍ଷ ଜାଁଲା ଆମେ ଛାଡ଼ସୁ ପିଏଲ୍ ବୋଲସନ୍ ଆଜ୍ଞା ସେଟା ପହିଲାକେ ଆମେ ଯେନ୍ଟା ଆଣୁଛୁ ପିଏଲ୍ ଆଣୁଛୁ ପୋଷ୍ଟ ଲାର୍ଭାଟା ଆଣିକିରି ଆମେ ତାକେ ଜୁବନାଇଲ୍ ବୋଲସୁ ଯେନ୍ଟାକି ଆମେ ବନେ ଛାଡ଼ବାର ବତିରା ଚିଙ୍ଗରା ଗୋଟେ ଆଙ୍ଗଠି ଟାଇପ୍ର ମୋଟା ଏଡ଼େ ଏଡ଼େ କରିକିରି ଚାଷୀମାନଙ୍କୁ ଦେସୁ ଗ୍ୟାସ୍ ପ୍ୟାକିଂ କରିକିରି ଦେସୁ
2: ଆଜ୍ଞା
3: ଅମ୍ଳଜାନ ପ୍ୟାକିଂ କରିକିରି ଆର୍ ଟିକେ ଯେନ୍ତା ବଡ଼ ହେଇଯାସନ୍ ତ ସେମାନଙ୍କୁ କାଁ କରୁଛୁ ଆମେ ଗାଡ଼ିଟି ପ୍ୟାନ୍ ପୁନା ଭରିକିରି କିମ୍ବା ଗଞ୍ଜେ ପ୍ୟାନ୍ ଭରିକିରି ସେଟାକୁ ଆମେ ଦେଇକିରି ଇ ଆମର କାରବାରଟା ଚଲେଇଛୁ ଆଜ୍ଞା
2: ଟାଙ୍କିରେ ହେଟା ପ୍ୟାନ୍ଟା କେନ
3: ଆଜ୍ଞା ଆମେ ଇ ଦେଖୁନ୍ ଆମେ ଇଟା ନଦୀର ପାଣିଟାକେ
2: ଆଜ୍ଞା
3: ଆମେ ପହିଲା ଆମର ଇଟା ବନ୍ଧରେ ପକଉଛୁ ଏଇ ବନେ ଆମେ ଫିଲ୍ଟର କରିକିରି ଆମେ ଛାନିକିରି ପାନିକେ ଯାବତୀୟା ଜିନିଷ ଯେହେତୁ ନା ଯିବେ ବୋଲିକିରି ପୋକିଙ୍ଗା ନା ଯିବେ ବୋଲିକିରି ଇନ ଛାନିକିରି ଆମେ ପକଉଛୁ ତାର ସାଙ୍ଗେ ସାଙ୍ଗେ ତାକେ ଚୁନ୍ ବି ବ୍ୟବହାର କରୁଛୁ ତାର ପିଏଚ୍ ଭଲ ରହିବା ବୋଲିକିରି ଆଉ ସେନ ଆମେ ଜାଁଲାଟା ପହିଲା ସେ ପିଏଲ୍ ଜାଁଲାଟା ଆଣିକିରି ପକଉଛୁ ତାର ସାଙ୍ଗେ ସାଙ୍ଗେ ଇ ଚିଙ୍ଗରା ଲୁକବେ ବୋଲିକି ଚିଙ୍ଗରିଟା ଜାଁଲା ଲୁକିକିରି ରହିବେ ବୋଲିକିରି ପ୍ଲାଷ୍ଟିକର ଆମର ଇ ଯେନ୍ ଟ୍ରେ ମାନେ ଆଉଛେ ଆମର ଯେନ୍ ଆମେ ଯେନ୍ ପଲ୍ହା ପକା ଟ୍ରେ ମାନେ କିମ୍ବା କଦେଲ ଚାରା ଆସି ଯେନ୍ ଟ୍ରେ ମାନେ ସେ ଟ୍ରେ ମାନେ ପକେଇ ନଉଛୁ ସେଥି ଚିଙ୍ଗରି ମାନେ ଲୁକିକିରି ରହିବେ ଲୁକିକିରି ରହିଲେ କାଣ ହେସି ସେମାନେ ଟିକେ ତାଙ୍କର ଭଲ ବଢି ପାରସନ୍ ଖାଇବେ ଆର୍ ଯାଇକିରି ଲୁକିକିରି ରହିବେ ଯେତେବେଳେ ଯୋଗ ଛାଡ଼ସନ୍ ଇମାନେ ଟିକେ ନରମ ଥିସନ୍ ସେମାନେ ଟିକେ ମାନେ ଲୁକିକିରି ରହିସନ୍ ତ ଯେତେବେଳେ ଏମାନଙ୍କୁ ମାସେ ହେଇଯିବା କିମ୍ବା ମାସେର ଉପରେ ହେଇଯିବା ଏମାନେ ଟିକେ ବରକସ ହେଇଯିବେ ତାପରେ ଆମେ ଜାଁଲା ହିସାବରେ ବିକୁଛୁ ନିଜର ବନେ ବି ଆମେ ଛାଡ଼ୁଛୁ ଆରୁ ହାରାହାରି ଇତାର ଚାର ମାସରୁ ପାଞ୍ଚ ମାସ ପରେ ଆଜି ଆପଣ ଯେନ୍ କାଢିକିରି ଦେଖଲା ଏଇଟା ଏଇଟା ତାହାକେ ତିନି ମାସ ହଉଛେ ତିନି ମାସରେ ଏଇଟା ଅଶୀରୁ ଶହେ ଗ୍ରାମ ଆସିଗଲେନ ଆର୍ ଯଦି ଦୁଇ ମାସ ରଖିନେବା ବୋଲେ ଦେଢଶହ ଗ୍ରାମରୁ ଦୁଇଶହ ଗ୍ରାମ ପାଖାପାଖି ମାନେ ପାଞ୍ଚରୁ ଛଅ ମାସରେ ଆସିବେ
2: ଆପଣ ତ କହିଲେ ଜାଁଲା ଆମେ ଆଣୁଛୁ ବୋଲିକିରି ବୋଲେ ଯେନ୍ ଜାଁଲା ଏତେ ଯତ୍ନ କରିକିରି ଆଣୁଛୁ ତାହାକୁ ବଞ୍ଚାବାଟା ଗୋଟେ ବଢିଟେ କଥା
3: ଆଜ୍ଞା ଏଇଟାକୁ ଅଭାବ ଜନିତ ଗୋଟେ ରୋଗ ହେସି ଯେମିତିକି ତାମାନେ ଏମାନଙ୍କର କାଣ ହେସି ମାନେ ଯୋଗ ଛାଡ଼ି ନେ ପାର
2: ଆଜ୍ଞା
3: ତ ଯୋଗ ନା ଛାଡ଼ିଲେ ଇ ନା ବଢେ ତ ଯଦି ଠିକ ଭାବେ ଖାଦ୍ୟ ଦେଲା ବେଲେ ଠିକ ଭାବେ ଯୋଗ ଛାଡ଼ବା ଠିକ ଭାବେ ବଢ଼ବା ଦୁଇ ନମ୍ବର କଥା ହେଲା ଆମେ ଯେନ୍ ପ୍ୟାନ୍ ବ୍ୟବହାର କରୁଛୁ ହ୍ୟାଁ ପ୍ୟାନ୍ ଟିକେ ମଇଳା ହେଇଗଲା ବେଶୀ ଏମୋନିଆ ଟିକେ ରହିଗଲା ବୋଲେ କାଣ ହେବା କି ଅମ୍ଳଜାନଟା ସର୍ଟେଜ୍ ହେବା ଅମ୍ଳଜାନ ସର୍ଟେଜ୍ରୁ ବି ମାନେ ମରସନ୍ ତାର ପରେ ପରେ କଲା ଦାଗ ବୋଲିକିରି ଗୋଟେ ରୋଗଟେ ଅଛି ଯେନ୍ଟାକି ସାଧାରଣତଃ ଲାଗ୍ସି ତ ସେଥିଲାଗି ଆମେ ଏମୋନିଆ କେମିତିକିରି ପାନି ନେ ହେବା ଟିକେ ସେଥିରେ ବ୍ୟବସ୍ଥା କର୍ମା ଚୁନ୍ ଟିକେ ପକାମା ଆର୍ ସିଫାକ୍ସ ବୋଲିକିରି ଗୋଟେ ଔଷଧଟେ ଆସି ସେଟା ବ୍ୟବହାର କରିନେଲେ ଆମେ ଯେଟାକି ରୋଗ ନେ ଲାଗେ ଆର୍ ଗୋଟେ ରୋଗଟେ ଆସି ଆଜ୍ଞା ଧଳା ରୋଗ ଧଳା ଦାଗ ରୋଗ ବୋଲିକିରି ସେଟା ଗୋଟେ ଭାଇରାଲ ରୋଗ କାହିଁକି ଭଲ ଜାଁଲା ଯଦି ଆନ୍ମା ବୋଲେ ତାର ବଂଶନୁ ସେ ରୋଗ ନା ଆସିବ ସମ୍ଭାବନା ନାଇଁ ଆର୍ ନୁହେଁ ହୁଏ ତାହେଲେ ଆଜ୍ଞା ଆମେ ତ ନୁହେଁ ଦେଖ
2: ଜାଁଲା ଆଣୁଛନ୍ତି ତାର ପରୀକ୍ଷା ନିରୀକ୍ଷା କରିକିରି ଆଣୁଛନ୍ତି କେନ୍ତା
3: ଆଜ୍ଞା ଆଜ୍ଞା
2: ବୋଲେ ଆପଣ ଯେତେବେଳେ ଜାଁଲାଟା ଛାଡୁଛନ୍ ଆଜ୍ଞା ଇ ଯେନ୍ ବନ୍ଦଟା ଅଛେ ଇତି କେତେ ପରିମାଣ ଛାଡୁଛନ୍
3: ଆଜ୍ଞା ମୋର ଇ ଅଧା ଏକର ଯେନ୍ ବନ୍ଦ ଅଛେ ଇତି ଆମେ 15,000 ଜାଁଲା ଛାଡିଛୁ
2: ପୁରା ଖେଲି ବୁଲିକିରି
3: ଯେହେତୁ ତାମାନେ ଆମେ ସାଧା ଗୋଟେ ବନେ ଛାଡ଼ମା
2: ଆଜ୍ଞା
3: ଆମେ 3 ଫୁଟ୍ରୁ 4 ଫୁଟ୍ ପ୍ୟାନ୍ ରହିବାର କଥା ବେଶୀ ପ୍ୟାନ୍ ନାଇଁ ରହିବାର କଥା ବେଶୀ ପ୍ୟାନ୍ ହେଲେ ଗଲେ ଭଲ ନୁହେଁ
2: ଆଜ୍ଞା
3: ଏ ଚିଙ୍ଗରି ଚାଷ ଲାଗି 2.5 ଫୁଟ୍ 3 ଫୁଟ୍ ପ୍ୟାନ୍ ପର୍ଯ୍ୟାପ୍ତ ଆଉ ଆମେ ଅଧା ଏକର ଜାଗାରେ 15,000 ବୋଲେ ଏକର ପ୍ରତି ଆମେ 30,000 ଛାଡ଼ିକିରି ରଖିପାରମା
2: ଚିଙ୍ଗରାଟା ଯେନ୍ ଛାଡ଼ିଛନ୍ ଛୋଟ ଛୋଟ ପାଇପ୍ ଗୁଡାକ ବି ଲାଗିଯାଏ
3: ଆଜ୍ଞା ଇଟା କାଣ ହେଇଛି ଆମର ଗୋଟେ ରିଙ୍ଗ ବ୍ଲୋର ବୋଲସନ୍
2: ଆଜ୍ଞା
3: ସେଥି ଆମର କାଣ ହଉଛି ପବନଟା ଯାଇକିରି ପାଣି ମିଶୁଛି
2: ଆଜ୍ଞା
3: ଯେମିତି ଲାଗିକି ଅମ୍ଳଜାନଟା
2: ପ୍ରଚୁର
3: ପରିମାଣରେ ପାଇପାରୁଛ
2: ସାଧାରଣତଃ ଦେଖା ଯେ ଝୁରି ଚାଷ ଯେଉଁମାନେ କରୁଛନ୍ତି ଛାଡ଼ି ନେଲେ ଆର ମାରିଲେ ଆର ତାଙ୍କର ରୋଗ ବା କେମିତି ହେଲା ଅମ୍ଳଜାନ କେମିତି ପାଇପାରିବେ ଖାଦ୍ୟ କେମିତି ପାରିବେ ସେ ଉପରେ ପ୍ରାୟ ଚାଷୀ ଧ୍ୟାନ ହିଁ ନାଇଁ
3: ସେନ୍ତା କଲେ ତ ଆମେ ଅଟକା ଲାଭ ନେଇ ନେପାରୁ
2: ଆଜ୍ଞା
3: ଆପଣ ଖାଲି 25 ଏକର କୁଡ଼ିକିରି 25 ଏକର ବନ୍ଦ ରଖିଥିବେ ଆର ମାଛ ଛାଡ଼ି ନେଲେ ମଲେ କେତେ ଜାଁଲା ଛାଡ଼ି ନେଲେ ମଲେ କେତେ ଜିଲେ କେତେ କିଛି ନା ଜାଣିଲେ ଖାଦ୍ୟ ନା ଦେଲେ ଚୁନ୍ ଟିକେ ନା ଦେଲେ ପାନ ପରୀକ୍ଷା ବି ନା କଲେ
2: ଆଜ୍ଞା
3: ତ ସେଠି ଲାଭ ମିଳିଲେ ଗଲେ କେତେ ମିଳିବା
2: ବୁଡ଼ି
3: ବି ଯିବେ
2: ଆଜ୍ଞା
3: ସେନ୍ତା ଚାଷ ନାଇଁ କରୁନ୍ ମୁଁ ଆଜିକାଲି ଚାଷୀ ମାନଙ୍କୁ ମାଛ ଚାଷୀ ମାନଙ୍କୁ କହିମି କମ୍ ପଛେ ଚାଷ କରୁନ୍ କିନ୍ତୁ ଭଲ ବ୍ୟବସ୍ଥାରେ କରୁନ୍
2: ଆଜ୍ଞା
3: ପାଣିର ଭଲ ବ୍ୟବସ୍ଥା ଥାଉ ଆପଣ ରୋଗ ବାଗ କେନ୍ତିକି ନେ ଲାଗବା ସେ ବ୍ୟବସ୍ଥା କରୁନ୍ ପାଣି ଅମ୍ଳଜାନ କେନ୍ତିକିରି କମ୍ ନେ ହେବା ସେ ବି ବ୍ୟବସ୍ଥା କରୁନ୍ ଆରୁ ଚାଷ କଲେ ଆମେ ନିଶ୍ଚିତ ହିସାବେ ଆମେ 2 ପଇସା ଅଟକା କମେଇ ପାର୍ମା ଆର୍ ସେଥି ଲାଭଟା ନେଇ ପାର୍ମା
2: ସାଧାରଣ ଚାଷୀଟେ କେନ୍ତି ଜାଣିବା ଆଜ୍ଞା ପାଣିର ଅମ୍ଳଜାନ କମି
3: ଆଜ୍ଞା ସାଧାରଣ ଚାଷୀଟେ ଯିଏ ବି ଜାଣିପାର୍ବା ଯଦି ଆପଣଙ୍କର ଦେଖୁନ୍ ଆମେ ଚିଙ୍ଗରା ଚାଷ କରୁଛୁ ମାଛ ଚାଷୀ ମାନଙ୍କର ବି କଥା କହୁଛେ ଯଦି ମାଛ ଆସିକିରି ସକାଳ ପୁଆକେ କିମ୍ବା କେନ୍ସି ଟାଇମକେ ଯଦି ଉପରକେ ଆସିକିରି କାପ କାପ କଲେ କିମ୍ବା ଚିଙ୍ଗରା ମାନେ ତରାକେ ଆସିକିରି ଅଜେ ଅଜେ ହେଲେ ବୋଲେ ଏଇଟା ଜାଣିବେ ଯେ ମୋର ବନେ ଅମ୍ଳଜାନଟା କମି ହେଇଛି ତ ସେତେବେଳେ ଆମେ କାଁ କର୍ମା ପ୍ୟାନ୍ କେନ୍ସି ଆଡୁ ଆଣିକିରି ଧାରଟେ କେଚରାମା କିମ୍ବା ଯାଇକିରି ପ୍ୟାନ୍ ହଲକାମା ଭିତରକେ ଗାଧମା କିମ୍ବା ଆମେ ଇ ପ୍ରକାର ଯେନ୍ ନୂଆ ବ୍ୟବସ୍ଥା ହେଇଛି ଏରିଏଟର ବୋଲାଯାଉଛି ଏହାଦେ ଇଟାକେ ଏନ୍ତା ପାଇପ ଲାଇନ ଦ୍ୱାରା ଭିତରେ ବଡ଼ ବଡ଼ ବଡ଼ ବଡ଼ ବଡ଼ ବଡ଼ ଆପଣ ଦେଖୁଥିବେ ହେଟା ଯେନ୍ ବଡ଼ ବଡ଼ ହଉଛେ ହେନ୍ତା ବୁଗବୁଗି ହେଲେ ପାଣି ଅମ୍ଳଜାନଟା ମିଶି ପାର୍ବା ଯାହାର ଦ୍ୱାରା କି ସେ କାପ କାମ ନେ କରନ୍ ତ ଯଦି କାପ କାପ କଲେ ଆଉ ଏଇଟା ମୁଖ୍ୟତଃ ସକାଳୁ ହେସି କିମ୍ବା ବାଦଲ ପାଗ ହେଇଗଲେ ହେଇଯାସି ତ ସେଥିର ପ୍ରତି ଟିକେ ସଚେତନ ରହୁନ୍ କିମ୍ବା ଯଦି ପାଣି ଏମୋନିଆ ବି ବେଶୀ ହେଇଗଲା ବେଲେ ଆମର ଦ୍ରବୀଭୂତ ଅମ୍ଳଜାନଟା ପାଣି ମିଶି ନା ପାରେ ଅମ୍ଳଜାନ
2: ଖାଦ୍ୟ ବ୍ୟବସ୍ଥାଟା କେନ୍ତା କହୁଛନ୍
3: ଆଜ୍ଞା ଚେହେରି ଜଗଲ ବି ଖାଇପାରସି ଦାନା ବି ଖାଇସି ଆପଣଙ୍କର ବନେ ଘୁଲି ହେଲେ ବୋଲେ ଘୁଲି ଯେନ୍ ଅଣ୍ଡା ଉଣ୍ଡି ଦଉଛନ୍ ସେଟା ତ ଖାଇନେବେ ଚିଙ୍ଗରା
2: ଆଜ୍ଞା
3: ଯଦି ଘୁଲି ବଢି ଯାଇଛନ୍ ବୋଲେ କାଁ କରିବେ ଥୋଡ଼େ ଆଣିକି କେଚି ନେବେ ଚୁପି ନେବେ ପକେଇ ନେବେ ଖାଇଲେ ଆପଣଙ୍କର ପାଖେ କୁକୁଡ଼ା କଷେଇ ଅଛି କୁକୁଡ଼ା କଷେଇ ଅଛି ବୋଲେ ସେନର ଯେନ୍ ୱେଷ୍ଟଟା ବୋଲି ଯାଉଛି ସେଟା ବି ଆଣିକିରି କମ୍ ଦାମରେ ଆପଣ ଦେଇପାରିବେ ସେଟା ବି ଚିଙ୍ଗରେ ଲାଗି ପୌଷ୍ଟିକ ଆହାର ବହୁତ ବଢିଆ ବଢ଼ିବେ
2: ଆଜ୍ଞା
3: ତ ଏଇ ସବୁ ଜିନିଷ ତାର ସାଙ୍ଗେ ସାଙ୍ଗେ ଯଦି ଆପଣ କିଛି ନାଇଁ ମିଲବାର ଆର୍ ମୁଇଁ କାହିଁ ନାଇ ଯା ଆର ଚାଷ କରିମି ବୋଲଛନ୍ ବୋଲେ ସବୁଠାନୁ ଭଲ ହଉଛେ ଦାନା ମିଳୁଛି ଇହାଦେ ବୁଡ଼ିଲା ଦାନା ଚିଙ୍ଗରି ମାନଙ୍କ ଲାଗି
2: ଆଜ୍ଞା
3: ଆପଣ ଦେଇପାରିବେ ଚିଙ୍ଗରି ମାନେ ଚିନ୍ତା ଖାଇବେ
2: କେତେ କେତେ ବଢ଼ଉଛନ୍ ଚିଙ୍ଗରି ଆଜ୍ଞା
3: ଆଜ୍ଞା ଦେଖୁନ ଆମେ ଯଦି ଆଙ୍କି ସାଇଜ ଛାଡ଼ିଲା ଜାଣିଲା ଆମର ବନେ ଛାଡ଼ିଲା
2: ଆଜ୍ଞା
3: ବୋଲେ ସେଟା ଚାରିରୁ ପାଞ୍ଚ ମାସ ପରେ 150-200 gram ଆସିଯାଉଛି ଅରା ଚିଙ୍ଗରିଟା ଟିକେ ଅଧିକା ବଢ଼ୁଛନ୍ ମାଇ ଚିଙ୍ଗରିଟା ଟିକେ କମ୍ ଆଉ ଆମେ ଯଦି 7-8 months ରଖିନେଲା ବେଲେ
2: ଆଜ୍ଞା
3: ଏଇଟା ହାରାରେ 250-350 gram ତ
2: ତାର ବିକ୍ରି ମୋଟା କେନ୍ତା କେନ୍ତା କରୁଛନ୍
3: ବିକ୍ରି କଟା ତ ନା କହୁନା ଆଜ୍ଞା ପୂର୍ବାର ନାଇଁ ମୁଇଁ ଯାହାକେ କହିଦେଇଛି 20 kg ଦେମି ବୋଲିକିରି ଆର ଦିନ ଏତେ ଗ୍ରାହକ ଜୁଟି ଯାସନ୍ ଯେ ତାହାକେ 10 kg ବି ନା ହୁଏ ମୋତେ ବାଟେ ଯାଉଥିଲେ ବି କେବେ ମାରୁଛୁ ବୋ କେବେ ମାରବୁ କେ ମାରିଲୁ ନ କେ ମାରିଲେ କହିବୁ ବୋଲିକିରି
2: ବୋଲେ ଆପଣ ବିକ୍ରି କରିବା ଲାଗି ଭଟାକେ ଯିବାର ନାଇଁ
3: ପଡ଼ବା ଅସୁବିଧା ନାଇଁ ନ ଭଟାକେ ଯିବାର ନାଇଁ ପଡ଼େ ଇଠାନେ ହିଁ ସରିଯା
2: ଏଟା ତ ଆପଣ ଚିଙ୍ଗରି ଚାଷ କଲେ ଲୋକଙ୍କୁ ଯୋଗାଲେ ବି
3: ଆଜ୍ଞା
2: ବୋଲେ ଆପଣଙ୍କର ଅବଦାନ ଲାଗି ଆମେ ଶୁଣିଛୁ ବହୁତ ଅନୁଷ୍ଠାନ ତରଫରୁ ବି ଆପଣଙ୍କୁ ସମ୍ମାନିତ କରାହେଇଛି ସେ ବାବଦରେ ଟିକେ କହିବେ ଆଜ୍ଞା
3: ଆଜ୍ଞା ଆମର ଏଇ ଚିଙ୍ଗରି ଚାଷ ଲାଗି ଗତ 2022 ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ସଫଳ ଚାଷୀ ହିସାବରେ ବି ସମ୍ମାନିତ କରିଥିଲେ ଗଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାଟି ହେଇଥିଲା ଆମର ବରଗଡ଼ରେ 2023 ସେନ ବି ମାଛ ଚାଷରେ ସଫଳତା ଲାଗି ମୋତେ ସମ୍ମାନିତ କରିଥିଲେ ତାର ସାଙ୍ଗେ ସାଙ୍ଗେ 5,000 ବି ଚେକ୍ ହିସାବରେ ଦେଇଥିଲେ
2: ଆଜ୍ଞା
3: ତାର ସାଙ୍ଗେ ସାଙ୍ଗେ ଆମର ସିଫାରୁ ବି ଭଲ ଚିଙ୍ଗୁଡ଼ି ଚାଷୀ ହିସାବରେ ସେନ ବି ସମ୍ମାନିତ କରିଥିଲେ ତାର ସାଙ୍ଗେ ସାଙ୍ଗେ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କୁ ସଫଳ ମାଛ ଚାଷୀ ହିସାବରେ ସମ୍ମାନିତ କରସନ୍
2: ଯେନ୍ ପୁରସ୍କାର ଗୁଡ଼ ପାଇଛନ୍ ଇନୁ ଆପଣଙ୍କର ମାଛ ଚାଷ ପ୍ରତି ଆମର ଚିଙ୍ଗରା ଚାଷ ପ୍ରତି ଅବଦାନ ଜଣା ପଡୁଛି ଏଟା ଦେବାକୁ ଗଲେ ଆପଣ ଚାଷ କରିକିରି ପଇସା ବି ରୋଜଗାର କରିଛନ୍ ଆଉ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ବି ହେଇଛନ୍
3: ଆଜ୍ଞା
2: ଆପଣ ଅଲଗା ମାନଙ୍କୁ ଚିଙ୍ଗରା ଚାଷ କରବାର ଲାଗି ତାଲିମ ଦେଇଛନ୍ କେନ୍ତା
3: ଆଜ୍ଞା ଦେଖୁନ ଆମର ଇନ ଆତ୍ମା ତରଫରୁ ବହୁତଟେ ଆମର ବଲାଙ୍ଗୀର ଜିଲ୍ଲା ହେଲା ସୋନପୁର ଜିଲ୍ଲା ହେଲା ଆମର ଇଆଡେ ସମ୍ବଲପୁର ଜିଲ୍ଲା ହେଲା ଆମର ବରଗଡ଼ ଜିଲ୍ଲା ଗଲେ ତାପରେ ନେଇକିରି ଏନ୍ତା କି ଆମର ଗଞ୍ଜାମ ଗଜପତି ତାପରେ ଆମର କଳାହାଣ୍ଡି ଜିଲ୍ଲାରୁ ବି
2: ଆଜ୍ଞା
3: ବିଭିନ୍ନ ସମୟରେ ପ୍ରାୟ ପ୍ରତି ମାସ ଚାଷୀମାନେ ଆସନ୍ ଆମର କ୍ଷେତକେ ବୁଲି ଆସନ୍
2: ଆଜ୍ଞା
3: ଦେଖିସନ୍ ଇନ ତାଙ୍କୁ ଅଧା ଘଣ୍ଟା ଘଣ୍ଟାଟେ ଇ ମୁଖ୍ୟତଃ ସେମାନେ ସବୁ ଚାଷ ଦେଖସନ୍ ଏ ପନିପରିବା ଆପଣ ଦେଖୁଛନ୍ କୋବି ଦେଖୁଛନ୍ ଏ ପୁଟଲ ଦେଖସନ୍ ତାପରେ ମାଛ ଚାଷ ବି ଦେଖସନ୍ ଧାନ ଚାଷ ବି ଦେଖସନ୍ ସେମାନେ କହିସନ୍ ଯେ ଆମେ ବି ତ ଏନ୍ତା ଚାଷ କରୁଛୁ ବୋଲସନ୍ କିନ୍ତୁ ଯେତେବେଳେ ଆମର ଚିଙ୍ଗରି ଚାଷ କେ ଦେଖସନ୍ ସେମାନେ କହିସନ୍ ନା ନା ଆଜ୍ଞା ବାକି କଥା ନା କହୁନ୍ ପଛେ ଏ ଚିଙ୍ଗରି ଚାଷ ବାବଦରେ 2-4 pad କହୁନ୍
2: ଆଜ୍ଞା
3: ତ ସେନ 2 pad କହୁନ୍ କହୁନ୍ ଘଣ୍ଟା ଦେଢ ଘଣ୍ଟା 2 ଘଣ୍ଟା ଲାଗି ଆସି ସେମାନେ କହୁନ୍ କହୁନ୍ ଏତେ ଆଗ୍ରହ ସହକାରେ ପଚାରସନ୍ ଯେ ମୁଇଁ ତାଙ୍କୁ ସବୁ କଥା ଏଇ ଚାଷ ବାବଦରେ ରୋଗ ବାବଦରେ ତାର ଖାଦ୍ୟ ବ୍ୟବସ୍ଥା କେନ୍ତିକିରି ଚିଙ୍ଗରି ଖାଇବାର ପିଇବାର ବାବଦରେ କେନ୍ତିକିରି ବଢ଼ବା ସେ ବାବଦରେ କହିକିରି ତାଙ୍କୁ ମାନେ ଘଣ୍ଟେ 2 ଘଣ୍ଟା କହିକିରି ଗଲା ପରେ ସେମାନେ ନିଜେ ଫୋନ୍ ବି କରସନ୍ ଯେ ଆଜ୍ଞା ଆମେ କରମୁ ଜାଲାଟା କେନ ପାଇମୁ ସେ ତାକୁ ଜାଲା ଯୋଗାବାର ତକ ବି ମୁଇଁ ସାହାଯ୍ୟ କରସି ତାର ସାଙ୍ଗେ ସାଙ୍ଗେ ଆମର ଯେନ୍ ଆମର କ୍ଷେତ୍ର ବିଦ୍ୟାଳୟ ମାନେ ବି ହଉଛେ ଇହାଦେ
2: ଆଜ୍ଞା
3: ଆମର ଆତ୍ମା ତରଫରୁ କିମ୍ବା ଆମର ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଯେନ୍ ତାଲିମ କାର୍ଯ୍ୟକ୍ରମ ମାନେ ହଉଛେ ସେନ ବି ରିସୋର୍ସ ପର୍ସନ ହିସାବରେ ବିଭିନ୍ନ ସମୟ ଡାକସନ୍
2: ଯାହା ହଉ ଆଜ୍ଞା ଆପଣ ଖାଲି ନିଜେ ଚାଷ ନାଇଁ କରବାର ଏ ଅଞ୍ଚଳରେ ବି ଚାଷୀମାନେ ଆଗକେ ଯୋଉନ୍ ସେଥିଲାଗି ଆପଣଙ୍କର ଅବଦାନ ବହୁତ ରହୁଛି ବିଭିନ୍ନ ସମୟରେ ତାଲିମ ଦଉଛେ ବୋଲିକିରି ବି କହିଲେ ଜଣେ ଯଦି ଚାଷ କରବା ଆଜ୍ଞା ଜଣେ ଯୁବକଟେ ଚାଷ କରବା ଆଜ୍ଞା କେନ୍ ମନୋବୃତ୍ତି ନେଇକିରି ଚାଷ କରବା ଆଜ୍ଞା ଯେକୌଣସି ଚାଷ କଥା ହଉ ନା
3: ଯେକୌଣସି ଚାଷ କଥା ହଉ ଆଜିକାଲି ଯୁବପିଢ଼ି ଯଦି କେନ୍ସି ଜାଗାରେ ଫେଲ୍ ହଉଛନ୍ ବୋଲେ ସେଟା କିଛି ନୁହେଁ ସେ ନିଜର ମନୋବୃତ୍ତି ଆଜ୍ଞା ଆମେ ଚାଷ କେ କେନ୍ତା କର୍ମା ଗୋଟେ ସୌକ ବନାମା ଆଜ୍ଞା ଆମେ ଦେଖୁନ କ୍ରିକେଟ ଖେଲ ହେଲା କି ଫୁଟବଲ ଖେଲ ହେଲା କେନ୍ ଗୋଟେ ମ୍ୟାଚ ଥିସି କି କେନ ଗୋଟେ ଖେଲବାର ଥିସି ଆମେ କେନ୍ତା କିଛି ନା ଘରେ ନା ଖାଇ ପିଇକିରି କେନ୍ତିକିରି ଫିଲ୍କେ ପହଞ୍ଚିମି ବୋଲିକିରି ଯେନ୍ତା ଗୋଟେ ଭାବିକିରି ଆମେ ସେନ୍କେ ଯାର ସାଇକେଲ ହଉ କି ପଛାଡ଼େ ଲଟକି ଲୁଟକାକିରି ପଳେଇକିରି ଆମେ ସେ ଫିଲ୍କେ ପହଞ୍ଚିଛୁ
2: ମନଟେ ଥିସି
3: ମନଟେ ଥିସି ବୋଲିକିରି ଆମର ସେନ୍ତା ମନଟେ ହେବାର କଥା ଯେ ମୁଇଁ କେନ୍ତାକିରି ମୋର କ୍ଷେତକେ ଆଲିଅର ପହଞ୍ଚିମି ମୋର କ୍ଷେତର ଅସୁବିଧା କାଣା ଦେଖମି କେନ୍ତିକିରି କଲେ ମୋରଟା କ୍ଷେତଟା ଅତକା ସୁନ୍ଦର ଦିଶବା 5 lakh ମୋର କ୍ଷେତକେ ଦେଖିକିରି ଆର୍ ଟିକେ ଭଲ ବଲବେ ଇ ସବୁ ଜିନିଷ ହେଲା ବୋଲେ ଚାଷ ପ୍ରତି ଆଗ୍ରହ ଯଦି ବେଶୀ ରହିଲା ଆଜ୍ଞା ମାନେ ଗୋଟେ ସୌକ ରହିଲା ଖାଲି 2 paisa କମାମା ବୋଲିକିରି ଯଦି କଲା ବୋଲେ ନାଇଁ ହୁଏ ଫେଲ୍ ହେଇଯିମା ଆମେ ଆଗ୍ରହର ସହକାରେ କଲା ଆମର ଯଦି ଆଗ୍ରହ ସହକାରେ କଲା ବେଲେ ନିଶ୍ଚିତ ହିସାବରେ ଆମେ ସଫଲ ହେମା। ଆଉ ବାକି ଚିନ୍ତା ଛାଡିକିରି ଆମେ ଚାହା ସବୁବେଳେ ଗୋଟେ ମୁଣ୍ଡରେ ରହିବାର କଥା ଯେ ମୋର ଆଜି ଦିନଟା କାଣା ହେଲା, କେତେ କାମ କଲି, ସେଟା ଆର କାଣା ଟିକେ କରିଥିଲେ ଭଲ ହେଇଥିଲା,
2: ଯୋଜନାଟା
3: ରହିବାର କଥା। ତାର ସାଙ୍ଗେ ସାଙ୍ଗେ ଆମେ ଦେଖମାର କଥା ଯେ ଆମର ପାଖେ କି ଆର ଟିକେ ଭଲ ଚାଷ କରୁଛନ୍, ସେନ ବି ଦୁଇ ପଟ ଶିଖମା, ଆମେ ଶିଖାବାର ସାଙ୍ଗେ ଆର ଦୁଇପଟ ଦୁଇଟା ଜିନିଷ ଶିଖିକିରି ଆମେ କେନ୍ସି ଜାଗାରେ ଯଦି ଫେଲ ହେଇଗଲା ଦେଖମା ଯେ ଆମେ ଫେଲ କାଁ କରି ହେଲା, ଆମେ ସେଇଟା ନେଇ କରିକିରି ଟିକେ ଅଲଗା ଟାଇପ୍ରେ କରମା, ଯେନ୍ତାକି ଟିକେ ଫେଲ ନା ସଫଲ ହେଇପାରମା।
2: ଯାହା ହଉ ଆଜ୍ଞା, ଜଣେ ଚାଷୀ ହିସାବରେ ଆମେ କ୍ଷେତ କେ ପୁରା ବାସ ବନାବାର, ତାର ସାଙ୍ଗେ

0: ଲୋକଙ୍କ ସହିତ ଯୋଗାଯୋଗ କରିବାର ପଡ଼ିବ, ସଫଳତା କି ନେଇକିରି ପାର ବିଫଳତା କି ବି ନେଇକି
1: ଆଜ୍ଞା
0: ନେଇକି
1: ଆଜ୍ଞା
0: ଯୋଗାଯୋଗ ଯଦି କର୍ମା
1: ହଁ
0: ବୋଲେ ଆମେ ଆଗ୍କେ ଯାଇପାର୍ମା କେନ୍ସି ପ୍ରକାର ଚାଷ କରିକି ନେଇକି ଆଜ୍ଞା।
1: ଆଜ୍ଞା
0: ଯାହା ହଉ ଆଜ୍ଞା, ଆପଣଙ୍କର ଚିଙ୍ଗରା ଚାଷ ବାବଦରେ କହିଥିବାରୁ ଆକାଶବାଣୀ ସମ୍ବଲପୁର ଆଡ଼ୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
1: ଆଜ୍ଞା ଧନ୍ୟବାଦ ଜୁହାର ଆଜ୍ଞା।
2: ଇବ ନାନୀ ବନେ ଜିନିଷ୍ଟେ ଶୁଣାଲୁ ତ।
3: ହେଟା ମୁଇଁ ତତେ କହେମି ବୋଲୁଥିଲି ଯେ ମନ ତନ୍ ଦେଇକରି ଶୁଣୁଥିଲୁ କି ନାଇଁ କହ ତ ପହେଲା।
2: ଯେ ନାନୀ ଚାଷବାସର କଥା ଅଲଗା ଆର୍ ଚିଙ୍ଗିଡ଼ି ଚାଷର କଥା ଅଲଗା। କେତେବେଲେ କହ ତ ଇହାନି ଯେନ୍ ଶୁଣିଲି, ଚାଷବାସ ତ ଆମେ କର୍ମା, ତାର୍ ସାଙ୍ଗେ ମୁଡ଼ାଟେ ଯେନ୍ ଅଛେ ସେ ଚିଙ୍ଗିଡ଼ି ଚାଷ ଯେନ୍ କଥା ପଦେ ଯେନ୍ ମୋତେ ଶୁଣାଲୁ, ହେଟା କଲେ ବନି ପୋଷାତା ନାନୀ ବରଷ।
3: ଦେଖ ତ କେତେ ବଢ଼ିଆ କଥା। ଆର୍ ଗୁଟେ କଥା ଯେ ତାର୍ ବଜାର ଚାହିଦାଟା କେତେ ନି କେତେ ଅଛେ, ସବୁବେଲେ ଚିଙ୍ଗିଡ଼ିର କେତେ ଦାମ ଦେଖ ତ। ହେଁ ଖାଇମି ବୋଲବୁ ସିନା, ତାର ଦାମଟା ସବୁବେଳେ ଅଛେ। ଆର ଭାଇ କେଡ଼େ ସୁନ୍ଦର ବୁଝେଇକିରି କହିଛନ୍ ଯେ କେନ୍ତା କରି ଚାଷଟା କରବ, ଅସଲ କଥା ହେଟା।
2: ଚାଷର ତ କର୍ମା, ଆଉ ଗୋଟେ କଥା ବୋଲି କଥାଟେ ଶୁଣିଲି, ଚାଷ ତ ଆମେ କରବା, ସେ ଚାଷ ଖାଲି କର୍ମା ବୋଲି ଚିଙ୍ଗିଡ଼ି ନାହିଁ, କେନ୍ତା କାଣା ସେ ପାଏନ୍ କେନ୍ତା କାଣା ଏ କେତେ ପରିମାଣରେ ସବୁ ଆମକୁ ତାକୁ ଖାଇବା ଲାଗି ଦେବାର ଅଛେ, ଭିନ୍ ଭିନ୍ କଥା ମାନେ ଏଣି କହିଲେ ସେ କଥାକେ ନଜର ନାଇଁ ଦେବ ବୋଲେ ଚାଷ ଆର କେନ କରିପାରବୁ ନାନୀ।
3: କେନ୍ସି ବି ଜିନିଷଟେ ହେଲା ରେ ବାବୁ, ଆମେ ଯଦି ସବୁ ଜାନିକରି କର୍ମା ବୋଲେ ତ ସେନୁ ଲାଭ ପାଇମା। ଦେଖ ଭାଇ କହିଛନ୍ ସେ ତାଲିମ ବି ଦଉଛନ୍, ଆର ହେଥିଲାଗି ବୋଲିକିରି ସେ କେତେ ପୁରସ୍କାର ବି ପାଇଛନ୍। ମୁଇଁ କାଁ ବୋଲୁଥିଲି ଜାଣିଛୁ କି, ତୁଇ କେବେ ହେନ୍ତା କରବୁ ଆର ପୁରସ୍କାରଟେ ପାଇବୁ ଯେ ମୁଇଁ ଦେଖତି ମେତାନ ଲାଗୁଛେ ମତେ।
2: ହେନ୍ତା ସପନ ଦେଖାସୁ ତ ନାନି ତୁଇ ଖାଲି,
3: ସପନ ଦେଖ ତ ସପନର କଥା କହୁଛି, ସପନ ଦେଖିଲେ ତ ସେଟାକେ ପୁରା କରବୁ।
2: ଯେନ୍ତା ହେଲେ ବି ବଛରେ ମୁଡ଼ା ଥି ନାନି, କମ୍ ବେଶିକିରି ଏଥର କର୍ମା।
3: ଆରୁ ଦେଖ ଭାଇ ନିଜେ ବି କରୁଛନ୍, ତାର ସାଙ୍ଗେ ପାଞ୍ଚଟା ଲୋକେ ବି ତାଲିମ ଦଉଛନ୍। ଆରୁ ତାଙ୍କର ସେ କହୁଥିଲେ କି ନାଇଁ ଘରୁ ଆସିକିରି ଦେଖ ନେଇ ଯାଉଛନ୍, ଚିଙ୍ଗରି ବିକ୍ରିବଟାର ବି କିଛି ଅସୁବିଧା
2: ନାହିଁ।
3: ଖାଲି ଆମେ କାଁ କରୁଛୁ କି ନାଇଁ, ଯେନ୍ଟା କରୁଛୁ ଗୁଟେ କରୁଛୁ ହୁରମୁଖିଆ ହେଇକରି। ଆମେ ଯଦି ବଦଲେଇ ଉରିକି ହେନ୍ତା ଭିନ୍ ଭିନ୍ ରକମର କର୍ମା ନେଇକେ, ଚିଙ୍ଗରା କଲୁ ପେପର ଆର୍ କେନ୍ତି ଦିନ ଗଲେ ଯେନ୍ତା ଲୋକଙ୍କର ଖାଇବାର ଅଛେ, କଙ୍କରା କଙ୍କରା ବି ତ ଖାଉଛନ୍ ଲୋକ, ହେଟା ବି କର୍ମି ବୋଲେ ହେବା। ଆମେ ନେଇକି ବଦଲେଇ ଉଦଲେଇକିରି କରବାର କଥା ଏ କି ନାଇଁ।
2: ନାନୀ ଟୁକୁରାଟେ ଥିଲେ ଆର ଗୋଟେ କଥା, ଚିଙ୍ଗରା ତ ହେବା ହେବା, ତାର ଉପରେ ଆମେ କୁକୁଡ଼ା ଚାଷ ବି କରିପାରବୁ।
3: ହଁ କାଁ ହେଲା ଯେ ନାଇଁ କରବୁ। ଦେଖ ଆମେ ଆଜିକାଲି ଦେଖୁଛୁ ଚାକିରିର ପଛେ ଧାଇଁଲେ ହେବା କେଁ, ଆରୁ ଦିନୁ ଦିନକେ ଦେଖୁଛୁ ଯେନ୍ତା ଲୋକ ସଂଖ୍ୟା ବଢ଼ତେଲ ବଢ଼ତେଲ ଯାଉଛନ୍, ଚାକିରି ଆର ସବକେ ମିଲୁଛେ କେଁ ରେ ବାବୁ?
2: ନାଇଁ ନାଇଁ ନାଇଁ
3: ଏ କି ନାଇଁ। ଯାହାର ଜମି ଖଣ୍ଡେ ଦୁଇ ଖଣ୍ଡ ଅଛେ ତ ଠିକ୍ ଅଛେ, ନା ହେଲେ ବି ଦେଖ ସରକାରଙ୍କ ଯୋଜନା ମାନେ କେତେ ବଢ଼ିଆ ବଢ଼ିଆଟା ଅଛେ, ସେନ ମିଶିକରି ନେଇକେ, ସେନ ସାମିଲ ହେଇକରି ନେଇକେ, ସେନୁ ଫାଇଦାଟା ନେବାର କଥା ଆମର।
2: ନିହାତି ନାନୀ, ଯେ ନାନୀ ଶୁନ ତ,
3: କାଁ ବୋଲୁଛୁ
2: ଠକିକେ ଆସବୁ ଶୁନବୁ, ଆର ଗୀତ ପଦେ ନାଇଁ ଶୁଣିଲେ କାହିଁ ମଜା ତାର।
3: ଦେଖ ତ ଖାଲି କଥା ହେଲେ ହେବା କାଁ ବୋଲ, ହେଁ ଗୀତ ଶୁନମା ବୋଲୁଛୁ ବୋଲେ ଚାଲ ଶୁନୁ ହେନ୍ତା ହେଲେ ଗୀତଟା। ଇ ଗୀତକେ ଗାଇଛନ୍ ରବି ରତନ ବାଗ ଆଉ ଲେଖିଛନ୍ ପ୍ରମୋଦ କୁମାର ମିଶ୍ର,
2: ବୋଲେ ଶୁନମା ନାନୀ
3: ଚାଲ ଶୁନୁ।

0: सुनलू तो
1: बने की त्रे सुनालो नानी
0: जाए ले भी माँ ना टने ले मोटा पोछा ने लगसी के
1: हेटा तो मुझे आग्रू नहीं कहली वो ठोकी गए बार गीत पर जने सुनले तर कायम हो जाए।
0: होए जार गुटे को था जिन चिंगरी कोर्मी ना बोल थुलू क्या हैं ता माँ ना नबू और जिन चाष्टा भी आरम करबू करबू
1: कर्मी नानी कर्मी दो
0: सोमिया देख लू ना
1: जिमा बोलू छे मुई
0: होए
1: चल चल चल
0: चल जाऊं हन ताले
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,466 ଟଙ୍କାରୁ 22,564 ଟଙ୍କା, ଗୁଡ଼ 4,600 ଟଙ୍କାରୁ 5,300 ଟଙ୍କା ଏବଂ ଆଳୁ 900 ଟଙ୍କାରୁ 1,150 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 146 ଟଙ୍କାରୁ 152 ଟଙ୍କା, ପିଆଜ 20 ଟଙ୍କାରୁ 30 ଟଙ୍କା ଏବଂ ଚିନି 46 ଟଙ୍କାରୁ 50 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ସାମୁଦ୍ରିକ ସୁରକ୍ଷା ଦିଗେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଜୋର। ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକେ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନଙ୍କର ସଫଳତା ବାବଦେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ କଲେ ସାକ୍ଷାତ। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର 147 କୋଟିରୁ ଅଧିକା ଟଙ୍କାର ସୁଦ ଫେରାଲେ ରାଜ୍ୟ ସରକାର। ରାୟସାରା ମୂଲ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ପୁରୀ ଶ୍ରୀମନ୍ଦିରଠାରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି। ବିଦ୍ୟାଳୟ ପାଠପଢ଼ା ବହିଥି ଥିବାର ଭୁଲ ପ୍ରସଙ୍ଗକେ ତିନିଜଣିଆ କମିଟି ମୂଲ କଲେ ତଦନ୍ତ। ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟବାସୀ ଜଣାଲେ ଶ୍ରଦ୍ଧାଞ୍ଜଳି। ନୂଆଦିଲ୍ଲୀ ନୟାବାକାଲ 36 ନମ୍ବର ଜାତୀୟ ଯୁବ ସାଂସଦ ପ୍ରତିଯୋଗିତାର 2025-26ର ହେବା ପୁରସ୍କାର ବିତରଣ ସମାରୋହ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହେଲା ବିକାଶଧାରା ଓଡ଼ିଶା ସାରା ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର। ବୌଦ୍ଧ ଜିଲ୍ଲାର ଶେଷ ହେଲା ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା। ଓଡ଼ିଶାତି କୃଷି କ୍ଷେତ୍ରଟି ମହିଳାମାନଙ୍କର ଭାଗିଦାରୀ ଆଉ ଅଧିକାରକେ ଅଧିକା ମଜବୁତ କରବାର ଦିଗେ ଭୁବନେଶ୍ୱରଠାରେ ମୂଲ ହେଲା ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା। କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ସେମେଲପଦର ଜଙ୍ଗଲ ଅଧିକାର ହିତାଧିକାରୀମାନଙ୍କୁ ଜଙ୍ଗଲ ଜମି ପଟା ଆଉ 50ଟା ସ୍କୁଲ୍କେ ଜମି ପଟା ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆସ୍ଥାନ ମୂଲ ହେଲା ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼ାକୁଦା ପ୍ରତିଯୋଗିତା। ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାନ ପହଞ୍ଚିଛେ ସୂଚନା ଦେଲା ପାଣିପାଗ ବିଭାଗ। ଏଚ୍ଡିଡି ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତିର 10 ବଜେ।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ବୀରେନ୍ଦ୍ର ନାଥ ନାଗ। ଗୀତ ରଚନା ଲାଲ ରତ୍ନାକର ସିଂହ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଦାନ କରିଛନ୍ତି ପ୍ରତିଭା ରାଣୀ ଭୁଏ, ଗଣେଶ ରାମସେଟଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ସନ୍ତୋଷ କୁମାର ମିଶ୍ରଙ୍କ କଣ୍ଠରେ। ଗୀତ ରଚନା ଲକ୍ଷ୍ମୀ ନାରାୟଣ ପଣ୍ଡା।

କାର୍ଯ୍ୟକ୍ରମ ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିସାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିସାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିସାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107052577 IFC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2016। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାରେ ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଆବେଦନ କରିବାର ଶେଷ ତାରିଖ 15 July 2026। ସୂଚନାଟି ଶେଷ ହେଲା। ଆକାଶବାଣୀ ସମ୍ବଲପୁର। ଏଥର ଆରମ୍ଭ କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ପିନାକୀ ନାୟକ। ଗୀତଗୁଡ଼ିକ ରଚନା କରିଛନ୍ତି ଅଲେଖ ବିଶ୍ୱାଳ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀଙ୍କ କଣ୍ଠରେ।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ବିଲାୟତ ହୁସେନ ଖାଁଙ୍କ କଣ୍ଠରେ ଏକ ମୌଳିକ ହିନ୍ଦୁସ୍ତାନୀ ରାଗ କାଫି ଆଧାରିତ। ଆନନ୍ଦମୟ ବସନ୍ତ ଉତ୍ସବ ସମୟରେ ଭଗବାନ ଶ୍ରୀକୃଷ୍ଣ ଏବଂ ଗୋପୀମାନଙ୍କ ମଧ୍ୟରେ ପ୍ରେମପୂର୍ଣ୍ଣ ଖେଳକୁ ନେଇ ଏକ ପାରମ୍ପରିକ ଅର୍ଦ୍ଧଶାସ୍ତ୍ରୀୟ ସଙ୍ଗୀତ ରଚନା ହୋରି ଗାୟନରେ ସହଯୋଗିତା କରିଛନ୍ତି ଓସ୍ତାଦ ୟୁନୁସ ହୁସେନ ଖାଁ।

ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ନାଟକ ବା ରଚନା ଅଶୋକ କୁମାର ବହିଦାର, ନିର୍ଦ୍ଦେଶନା ସୁବ୍ରତା ବହିଦାର, ପରିବେଷଣ କରିଛନ୍ତି ଅବନୀଗୁଡ଼ା ନାଟ୍ୟ ସଂସଦ ପଦମପୁରର କଳାକାରମାନେ। ପ୍ରଚାର କରୁଛୁ ସମ୍ବଲପୁରୀ ନାଟକ ବା

0: କନ୍ଦା କୁନି କର ନାଇଁ ବସ ଉମେ ପାଖେ ବସ
1: ମୋତେ ବେଲା ବେଲା
0: ଠିକ କଲା କେତେ ଥର ତୋତେ ମନା କରମି କାହାକେ ବା ନେ ବଲବୁରେ ମାନସ ମୋର କଥା ବା ତୋର ମୁହେ ଗୋଟେ ଟୁଡେ ରେ
1: କାହାକେ ବା ବୋଲବି ଥିଲେ
0: ତୋର ମା କେ ପଚରା ବୁଝା
1: ବୋଲ ମା ତ ମୋତେ ଲିତିବେ ଏତି
0: କାହା କରବା ପୁପରି
1: ତୁ ତ କହୁଥିଲୁ ବା ଗୋଟେ ଗିଲି ଆଣି ଦେବ ବୋଲେ
0: ମୁଇ ବି ଆଉ କାହିଁ ଉପାୟ କର୍ମି ପଖନ ହେଇ ଗଲୁ ନ ଯେ ଗୋଡ କେଚଡ଼ାବା ତାକେ ସିନାଚି ହବା କହି ନଉଛେ ଆଜଠାନୁ କାହାକେ ବା ନେଇ ବଳବୁ ବା ବୋଇଲୁ ବେଲେ ଗୀତ କଥାନି ନଚା ଡେଗା ସବୁ ବନ୍ଦ କରିନେବି
1: ତୁଇ ବି ମୋତେ ଲିତିବି ଆଉଛୁ
0: ମରି ଯିବା ଦଶାରେ ବୁଆ ମୁଇ ତତେ ଖାଜେ ରିସ୍ମି ହେମି ନେଇ କା ନେଇ କାଙ୍ଗା ଏ କ ନେଇ ତତେ ମୁଇ ରିସ୍ମି ନାଇଁ ହୁଏ ରେ କେନ୍ତେ କରି ତାକେ ବୋର୍ତା ସିଞ୍ଜେ ଏ କ ନେଇ ଦେଖ ଦେଖା କେନ୍ତା ପାର ପକେଇ କରି ମୁଇ ନାଚୁଛେ ଗାଧି ବୁଡି କେନ୍ତା ବିନ ଗାଧି ବୁଡି କେନ୍ତା ଗାଧି ବୁଡି କେନ୍ତା ବିନ ଗାଧି ବୁଡି କେନ୍ତା ଗାଧି ବୁଡି କେନ୍ତା ବିନ ଗାଧି ବୁଡି କେନ୍ତା ଗାଧି ବୁଡି କେନ୍ତା ବିନ ଗାଧି ବୁଡି କେନ୍ତା ହସଲା ରେ ହସଲା ରେ ହସଲା ରେ ହସି ନେଲା ତ
2: ଘାଟି କେ ଜଲ୍ଦି ବଗା
0: ଜୁହାର
2: ଦାଦା
0: ଜୁହାର
2: ଗାନା ବାଜନା ସାରି ଦେଲ
0: କେତିଆ ଫେର ମାରି ନେଇଛୁ କେ ବଝା ମେ ତାର ଗୀତ ଗାଉଛୁ
2: ବଝା ବୋଲସି ହେ ଗୀତ ଲାଗିର ତ ଲୋକ ବଝା ହେଇ ଯାଉଛନ୍ ବୋ ଯେନ୍

0: ଗୋଟେ ବାଟ ଖୋଜି ପାରୁଛୁ।
1: କାଦନୁ ବାହାରି ଗଲେ ବି ଘୁସୁରା ଘୁସୁରା ଏ ସବୁ ପଚାରି କରି ତମେ କେଁ ଜସ୍ ପାଇବ ବାବୁ?
0: ଜସ୍ ପାଇବାର କେ ନୁହେଁ, ସେ ଏ ସମାଜ କେ ଚେତାବାର କେ ଗୋଟେ ଉଦ୍ଯୋଗ ବୋଲି ଭାବିନେ। ତୋର ମନର ତୋର ମନ କେ ଦୁଃଖେଇ କରି ମୁଁ କିଛି ନାଇଁ ପାଏ। ତୋର ବାଗିରେ ଏନ୍ତା କେତେ ଫୁଲମତି ନଈ ଭେଟ ପଡୁଛେ, ସବକିରେ ସେ ଗୋଟେ ନ କଥା, କାଦନୁ ବାହାରି ଗଲେ ବି ଘୁସୁରା ଘୁସୁରା ଏ।
1: ବାବୁ ତୁମେ ଏନ୍ତା ଆଜା କଲେ ଲୋକ ତମକୁ ବି
0: ସନ୍ଦେହ କରବେ। ତ କରୁନ ତୋର ମନର ଦୁଃଖ କିଏ କିଏ ବୁଝି ନାଇଁ ପାରନ୍ ଫୁଲମତି। ହଉ ମୁଇଁ ଯାଉଛେ, ସିଆଡ଼େ ଫେର ପଲ୍ସ ପୋଲିଓ ରିପୋର୍ଟ ନେବାର ଅଛେ, ତ ଯାଉଛେ ଫେର ଆମି ଯେ।
1: କେଁ କଲା ଏତକି ବେଲ ତ ଗା ପିଲା? ହେ ଦି ଆଉଛି ବାଗି ଲାଗୁଛି ଆଏ କି ନିଜେ ଆଏ ତ ଏ କନ ଆରେ ତୁର୍ତି ଆଉ ଥାଉ ମୁଇଁ ଶାଗ ଟିକେ ବାଛି ନେସି।
2: ଏତକି ବେଲୁ କେନ୍ତା ବେଲ ବୁଲି ଗଲା ବୋ?
3: ଏଗାର ଅବଧି ବେଲ ବୁଡ଼ବା, ମୋର କରମ ବୁଡ଼ି ଗଲା,
2: କଲମ ବୁଲି ଗଲା, କେନ୍ ବନ୍ଧା ବୁଲି ନେଲୁ, କାଣା କହିସି ତତେ, ଦେହ ମୁଡ ରସ ରସ ହେଇ ଯାଉଛେ ଗା, ଲତ ଲତେ ଯାଉଛେ, କେନୁ ଆନ ଦେଖମା ନାଇ ବୁଝିବ, ଯା କାବୁ ଯା, ଦିନେ ଭୁକେ ମରିଯିମି।
3: ତୁମେ
2: ଲ ବୁଲମାକେ କୁଇ କୁଲି ଆତୁଛେ
1: ଜନ୍ତା କ ମୁଇଁ ଶାଗ ଖଟିମି ଯାଏସି।
2: ଖାଲି ଦିହର ଭୁକେ ବୁଝି ବୋଲୁଥିଲି, ପେଟର ଭୁକେ ବି ତ ବୁଝି ନେଲା, ମହାପୁରୁ ମହାନ ମୁସ୍କିଲ ହବ ତୁଇ, ଝିଟପିଟିଟେ ଆ କଲେ କି କିରାଟେ ଉଡ଼ି ନେସୁନ ତାର ମୁହଁ ଆଗାଡ଼େ।

0: ଟିକେ ଧରିକରି ପସ୍ତାବ ଖାଲି
1: ପ୍ଲିଜ ମତେ ଆଉ ବୋର୍ ନେଇ କରୁନ୍ ତ ଈଶ୍ୱରେ ଆଉ ବି ଘଟଣା ଅଛି ଆପଣଙ୍କର ଲାଗି
0: ତମର ପାଖେ ଯେନ୍ ଦିନ ପଇସା ସରିଯିବା ଫୁଲମତୀ ବି ତମକୁ ଠକି ନେବା ତାରପରେ
1: ଯାହା ହେସି ହେବା ଫୁଲମତୀ ଏ ଫୁଲମତୀ ଫୁଲମତୀ
2: ତୁମେ ଫିରିଛ ବାବୁ ଆଷ୍ଠାନୁ ନେଇ ଆବ
1: ତୁଇ କହୁଛୁ
2: ଇନୁ ମନର ତ ରଦ ନେ ମିଲେ ଯିଏ ପଇସା ଗଲା ସେ ମୋର ମନ ଲେଖେ ତେକର ରଜାଏ ତୁମେ ଫିରିଛ ବାବୁ
1: ସବୁ ଶୁଣି ନେଇଛୁ ହେଲେ କେତେ ଲୋକ ଫେରାବୁ ଇ ସାମ୍ବାଦିକ ତୋତେ ଇଜତର ପଟା ସିନେ ଧରେ ଦବା ତୋର ଅନ୍ଧାରେ ଚାଉଲ ତ ରୁକି ନେଇ ଦିଏ ଠିକ ଅଛେ ଇ ସହରେ କାଣା ଫୁଲମତୀ ମାନଙ୍କର ଦୁକାନ ଅଛେ
3: ମୋତେ କେବେ ଲିତମି ନାଇଁ ହୁଏ ମୋତେ ୱେନ୍ ଦିଛୁ ବୋଲତି ଗୋ
0: ଫୁଲମତୀ ନେଇ 100 ଟଙ୍କା ନାଇଁ ନଉ କେତେଟା ଜାଗାନୁ ସତ୍ କହିବାର୍କେ ପଡ଼୍ସି ଯେନ୍ଟାକି ଉଁଝା ଲୋକ ନୁକସାନ କରିନେସି ଆର୍ ଇ ପେଟର କଲବଲ୍କେ ମନାବାର୍କେ ପାପ୍କେ ବି ପୁଇନ୍ କର୍ବାର୍କେ ପଡ଼୍ସି ନେ ନେ ମୁଇଁ ତୋନିକେ ଆଉ କେଭେ ନେ ଆସେ
2: ମନର ଦାମ ମୋର ପାଖେ ନାଇଁ ନା ବାବୁ ମୁଇଁ କେଁକେ 100 ଟଙ୍କା ନେମି
0: ନାଇଁ ନେ ମୁଇଁ ଯାଉଛେ ତୋନିକି ଆଉ କେଭେ ନେ ଆସେ ତତେ ନେଇକରି କାଣା ଦୁଇ ଧାଡ଼ି ଲେଖିଦେଲେ ବି ଲୋକ ସେଟା କଥା ନେଇ ବାଗିର ପଢ଼ିନେବେ ହେଲେ ତୋର କାଣା ଫାଇଦା ହେବା ସତେ ମୁଇଁ ଯାଉଛେ
3: ତୁତେ ଗେଲ ବୋଲି ତୁ ନାହିଁ କାନ୍ଦୁଛି।

0: ପକିଲ ଏ ପକିଲ ପକିଲ କଥାଟେ କହିମି ବୋ
1: ସକାଳେ ନାଇଁ କହିଛି ତୁ
0: ଲିଟମି ନାଇଁ ଓ ତ
1: ଲିଟମି ନାଇଁ ହବାର କହବ କହ
0: କହିମି ତ
1: କହ
0: ମୁଇଁ ଯାକେ ବା ବୋଇଲେ ମୋତେ ତବେ ଲିଟମି ଆଇଛନ୍ ତୁ ତୁଲେ ମୋତେ ଲିଟମି ହେବୁ ତୁଇ ତୁଇ ମୁଲବା ନାଇଁ ଆସୁବୁ
1: ବଝା ଆମେ ତାର କଥା କହେସୁ କାରେ ମୁଇଁ ଫିର୍ ତୋର ବା ହେମି କେଡ଼େ କେଡ଼େ ଲୋକ ଯେନ୍ ତୋର ବା ହେବାକେ ସାହସ ନାଇଁ କରବାର ସେନ ମୋର ବାଗି ଗୁଟେ ମାଗି ଖିଆ ତୋର ବା ହେବା
0: ମୁଲମା ବି ଲିଚମି ହଉଛେ
1: ଲୁକା ଚୁରା ବୁଆଥି ତତେ ଆଉ କେତେ ଦିନ ଭୁର୍ତେ ଥି ତା ବୁପରି ହେଲେ ମୁଇଁ କେନ୍ତା କରି ତୋର ବା ହେମି
0: ମୁଲମା କେ ପଇସା ଦୋଲେଇ ନେଲେ ଅଛି ନେଛି ତୁ ବି ଦୋଲେଇ ନେବୁ ନ ଅଛି ନେବା
1: ତୋର ଫକୀର ହେଇକିରି ଅଛେ ଯେ ତୋର କାଣା ଉନା ହେଇଛି ଗା
0: ତୁ ଛତେ ମୁଲବା ନାଇଁ ହଉ
1: ଯାହାକେ ବା ବୋଲତୁ ସେ ତ ରହିଲା ହାତୀ ବାଡ଼ି ନ କୋଡ଼ ହେଇଗଲା ବିଚରା କେ ତୋର ମା ତତେ ଜିଆଁବାର କେ ନିଜେ ଜି ଶିଖଲା ନାଇଁ ଜି ଦେଲେ ଇ ଲୁକେ ଜିଅତ ମାରି ନେଲେ ତାର ଇଜ୍ଜତ କେ ନିଲାମ କରି ନେଲେ କାଇଁ କର୍ତ୍ତା ହେଟା ହିଁ ତାର ଜିଁବାର ଉପାୟ ହେଇଗଲା ବୁଝିଲୁ ତୁ ହି କାଣା ବୁଝିବୁ କାହିଁ ଗଲା ମୁଁ ଯେ ଶୁଣୁଛେ ଗା ବୋଲୁଛେ ତୁ ଯେ ଇଆଡ଼େ କାତିର ସିନେମା ଫଟୋ ଦେଖୁଛୁ
0: ତୁ ତ ବା ନାଇଁ ହୁଏ ବୋଇଲୁ
1: ବା ଘିନୁଛୁ ବଜାରେ ଏକ ତାଡ଼ି ନେତୁ ଜିପ୍ କାଟି ନେତୁ ଉଲ୍ଟା ଲୋକକୁ ବା ବନୁଛୁ।

0: କେଡ଼େ ଉସଫ ହେଇକିରି ପଲାଲା ଇତାର କୈସୁର ଖାଇନବା କେତେବେଲେ ମୂଷା ମରା ହେଲେ ମୁଇଁ ମୁଇଁ ଫୁଲମତିନିକେ ପଇସା ଧରିକରି ବାହା ହେଇଯିମି କେନ୍ତା ସୌଟେ ଆନିଦେଲୁ ରେ କହ୍ନେଇ ଚନ୍ଦ୍ର ସେନା ହାତେ ମୋହନର ବଞ୍ଚି ଧରେ ନେଲୁ କେନ୍ତେ କରି ବଜାସି ଯେ
1: ଦେଖସି ତ ଡବାତେ କେତେ ପଇସା ଅଛି ଯେ ଏକ ଦୁଇ ତିନ ଚାର ପାଞ୍ଚ ଛଅ ସାତ ଆଠ ନଅ ଦଶ
0: ତେତିଶଟା ଦଶ ପଇସି
1: କା ବୋଲବା ଫୁଲମତି ଯାହା ବୋଲୁ ମୁଇଁ କେନ ସତର ବା ହେମି ଯେ କନେକେ ଭୁର୍ତାବାର ଲାଗି ସିନା ଏ ନାଟକ ହେଲେ ମୋର ଭିତରେ ଗୋଟିଏ ଅଜନା ସୌଟେ ତାର ସୁଖେ ସୁଖେ ପହଁରୁଛେ ସତେ କେଡ଼େ ସୁନ୍ଦର ଫୁଲମତୀ ରେ ମୁଁ କେନ୍ତା କେନ୍ତା ଭାବନା ମାନେ ଆଉଛେ ସତେ ମୁଇଁ ତାନିକି ଯିମି ଯିମି ଫୁଲମତି ନାଇଁ ବୋଇଲେ ବେଡ଼ା ତ ମତେ ଆଉ ଦୋଷ ଦେଇ ନେଇ ପାରେ ଯାସି ଇ ମୋର ଭିନ୍ଭିନା ଚେହେରା ଗନ୍ଧିନି କପଡ଼ା ଲତା ଭିକମଙ୍ଗା ଗିନା କେ ଫୁଲମତି ନିକି କେ ହେଲେ ମନଟା କେନ୍ତା କେନ୍ତା ଲାଗି ଯାଉଛେ ଇଟା ତ ତାର ଟେଣ୍ଡାଗାର କେ ପୁଚି ଗଲି ନ ଡର ଲାଗ୍ସି ପିଟମି ଟାଟକେ ଯାହା ହଉ ହେବା ପଛି ପିଟସି ଟାଟକେ
2: କିଏ
0: ମୁଇଁ
2: କିଏ ଗାଇ ତେରା ଦିନଟା କବାଟ ପିଟୁଛେ ଫକିର କାଇଁ ଗା ଖୁଲୁଛେ ଇବା ଭିତରୁ ଶୀଘ୍ର ଖୁଲା ଅଛେ ଭୁଲେ ଭୁଲେ ନିଲ କାଇଁ ଗା ଫକିର କ୍ୟାଁ ବୋଲୁଥିଲୁ
0: କ୍ୟାଁ ବୋଲୁଥିଲି
2: ଭାଗ ମାଗୁଥିଲୁ କ୍ୟାଁ
0: ନାଇଁ
2: କାଣ ସେ
0: ଇଟା ଗନ୍ଧି ପକା
2: ଦଶ ପଇସି ମାନେ କାଁ କର୍ମି
0: ଚାଲ ଭିତର କେ ଚାଲ
2: କାଣ ବୋଲୁଛୁ ଯେ
0: ହେବି ପରେ କନେର ବା
2: ଫକିର ସରମ ନ ଲାଗବା ତତେ ବି ଫେରେଇଛୁ ମୋ ନିକେ ନିକିଲ ନିକିଲ ନିକିଲ କୁକୁର ନେହେତ ধনা মাছি ফুলর বাসনা সঙ্গিয়েছু
3: কাঞ্জে লিচমি আউছু গো
2: এ গনি কহি নাউছে একা ইদার পাসকে আউট জিবো নেই যা ভিতর কে যা
3: নাই পেলা গো জিমি জি
2: মতে পাড়ানি কইবার কে ইচ্ছে মাগি খিয়া
4: ফুলো নাই চুম
2: নিখিল নিখিল রাই খিয়া কনি আ ভিতর কে
3: তুই জানো
2: জানতা ক
3: ପଲାଲା ଓଏବୁ ପଇସା ଉଲଉଛୁ ବେଲା ହବୁ ତୁ ବା ହୋଇନି ଜାଣିଲୁ

0: ଇବା କେନ୍ତା ମୁଁ ଶୁଣେଇ କରୁଛି ଗା, ରତ ଲାଲଟିନ ଆନ୍ସି କନେହି ଏ କନେହି ଇମା କାହିଁ ଯାଇସି ମୁଇଁ, ମୋ ହୁରୁ ଫେପଲ ବାହାରୁଛି ମୋର ପୁଅ, କାଣା ହେଲା ମୋର ପୁଅ କି ପବନ ଭି ଯାସ ନେଇ କରବାର, ଇଟା କାଣା ମୂଷା ମୋର ଆଉସ ପୁଡ଼ିଆ, ଇଟା ଦି କାଣା କଲୁ ରେ ଧନ, ଏ କନେହି ମୋର ଧନ ମାଲି କାଁ ତୁ ଘେଲା ଜିତି ମହରା ଖାଇ ନେଲୁ ରେ, ଏ କନେହି ମୋର ଧନ ମାଲି।
1: ସକାଳୁ ସକାଳୁ ଏତି କାନ୍ଦୁଛି ଦେଖୁଛି ତ ନାନୀ, ଏ ନାନୀ ନାନୀ କାଁ ହେଲା ଯେ କାନ୍ଦୁଛୁ,
0: ତୋର ଭଞ୍ଜ ସବୁ ସାରି ନେଲା ରେ ଭାଇ,
1: କାଣା ହେଲା
0: ମୁଁ ସମର ଖାଇ ନେଇ କରି ମରି କରି ପଡିଛେ,
1: ଖାଣା କହୁଛୁ ତୁ ଭଞ୍ଜା ମୁଁ ସମର ଖାଇ ନେଇ କରି ମରି ଗଲା, ର ର ମୁଇଁ ଫକୀର କେ ଉଠାସି,
0: ନାଇଁ ନାଇଁ ତାକେ ନାଇଁ ଡାକ, ଯାସେ ଆଜ୍ଞା ମନକୁ ଡାକି ଆନବୁ,
1: ଥୟ ଧର ନାନୀ ପୁଲିସ ଜାଣିଲେ ଅଥ ଥାଲି କରି ନେବା, ଆଉ ଏନ୍ତା ବେଲା ଥି ହେ ଆଜ୍ଞା ମାନଙ୍କର ତୋର ଠାରେ କା ଘର କନେହି ମରିଯିବା ଫକୀର କେ ନାଇଁ ଜନ,
0: ତାର ଲାଗି ତ ଆଜ ମୋର କନେହି ମରିଗଲା,
2: କନେହି ମରିଗଲା ସତେ ମରିଗଲା କା,
1: ଫକୀର ଲାଗି କନେହି ମରିଗଲା କାଣା କହୁଛୁ ନାନୀ,
2: ସତେରେ ଥାଏ ମୁଇ ମାରି ନେଲି କନେହିକେ, ମାରି ନେଲି ମୁଇ କନେହିକେ,
1: କା କାଣା ମାନେ କହି ଯାଉଛ ତମେ,
0: ଇକିରା କାଲି ଆସିଥିଲା କନେହି ବା ହବାରକେ ନାଇଁ ବୋଇଲି, ସବୁ ରିସ୍ମି ମୋର ପୁଅ ଉପରେ ଝଡି ରହିଲା, ବେଡ଼ା ବୋଇଲା ଖେଦି ନେଲା ତାର ଆଡୁ କନେହିକେ,
1: ହଁ ବେଡ଼ା ବୋଲବୁ କନେହିକେ କାହା ଲାଗି ରାଉଜି ଥିତାବୋ, ସରମ ନେ ଲାଗବା ତତେ ବା ହଉଥିଲୁ ଭିକ ମାଗବାର କେ ଲାଜ ଲାଗୁଥିଲା, କନେହିକେ ମାରି ନେଲୁ ଜଲ ଖାନେ ତ ମାଫି ଖାଇବୁ ବୋଲି,
2: ମୁଇଁ ମୁଇଁ କାଜେ ଫୁଲମତି ନିକେ ଜିମି କେ ଲୋକ ଲୋକ ମୁଇଁ, କନେହି କହିଲା ମୋର ବା ନେଇ ହେବୁ ବୋଲେ ମୂଷା ମୁରା ଖାଇ ନେଇକିରି ମରିଯିମି, ତାକେ ଭୁତାବାକେ ମୁଇଁ ନାଟ କରୁଥିଲି ହେଲେ ହେଲେ ଫୁଲମତି ମୋର ମୁହେ ତୁକି ଗଲା,
1: ଠିକ କଲା ଇଛେନ ସଭେ ତୋର ମୁହେ ଥୁକବେ, ମନର ପାପ ଭାବନା କେ ଢାବବାର କେ ବାହାନା ନାଇଁ ବନାବୁ ବୋ,
2: କିହେ ନାଇଁ ମାନନବ, ଆରେ ତୁଇ ଜେନୁ ନାଇଁ ମାନବା ତ ଆଉ କିଏ ମାନବା,
1: ଏ ନାନୀ କିଏ ଅଛେ ତୁ ଆଉ ଲମ୍ବା ଚଉଡ଼ା ନାଇଁ କର, ଦେ ଭଞ୍ଜା କେ ମୋର ଗାଡି ଥି ଜୁଗରେଇ ଦେ, ଜୋର ଖଣି ନେଇ କରି ଢାପି ଆମି,
0: ନାଇଁ ନାଇଁ ମୋର କନେ କେ ଛାଡି ନାଇଁ ଦିଏ, ମୁଇ ଛାଡି ନାଇଁ ଦିଏ ମୋ ଧନ ମାଲିକେ,
2: କୁକୁର ଛୁଆଟେ ନାଇଁ ମରି ଯାଇ ଯେ ତୋରି ଗାଡି ଥି ଲଦି ନେଇ କରି ଫିକି ନେବୁ ଯାଇ, ଏ ଫୁଲମତି ମତେ ପାଞ୍ଚି ଚଢେ ନେ ଏନିତିଆ ତୁଇ ମତେ କଡ କଡ କରି କାଟି ନେ, ହେଲେ ହେଲେ କନେକେ କନେକେ ତୁଇ ହେ ଗାଡି ତି ଲଦି ନାଇଁ ଦେ,
1: ନାନୀ କେଳେ ନାତାଟେ ପାଇଲୁ, ଯା ବୋ ଦଦା ଭିତର କେ ଯା ଯା ବୋ, କନେଇ ତୋର ଖଣ୍ଡେ ନାଇଁ ଯିବା ତ ଆଉ କାହାର ଖଣ୍ଡେ ଯିବା,
2: ଯାହା ପାରୁଛୁ ଥୁକି ନେ ମୋର ମୁହେ, କନ୍ହୀର ବାହିକିରି ଆଇଥିଲି ମୋର ମୁହେ ବେଦ୍ରା ବେଦ୍ରା ଥୁକି ନେଲୁ, ଇଛେ ଇଛେ ତୋର ଦଦା ହେଇକିରି ଆଇଛେ ରେ ବହେ, ଭଞ୍ଜା କେ ମୋର କନ୍ଦେ ଲଦି ଦେ ବହେ, ଭଞ୍ଜା କେ ମୋର କନ୍ଦେ ଲଦି ଦେ,
1: ନାଇଁ କା ନାଇଁ କା ନାନୀ, କେନ୍ତା ହାତେ ମହାପୁରୁ ଦେଲା ଯେ कहा लो भी पूछी नहीं हला दादा खंडे जुगले आन लो भंजा के नहीं जा जोर खण के
0: कौन नहीं रे मोटोना मोते भी दोर संगे लमई ने रे
1: नहीं तुई भाटे पहलो पढ़े ते कथा है हेले बाबा बोली करी मरी गला पचे बाटे नहीं पाई पाला नत के पूछला अगरो नलिया सुखी गला दादा नहीं जा भंजा के देख नहीं कोंदा बुता के यार कांदले पार पके पके नचे नेबो गादी पूरी खेंता और बिन गादी पूरी खेंता
3: Yeah.

ଶୁଣୁଥିଲେ ସମ୍ବଲପୁରୀ ନାଟକ ବା ରଚନା କରିଥିଲେ ଅଶୋକ କୁମାର ବହିଦାର, ନିର୍ଦ୍ଦେଶନା ସୁବ୍ରତା ବହିଦାର, ପରିବେଷଣ କରିଥିଲେ ଅବର୍ଣ୍ଣିଙ୍ଗୁଡ଼ା ନାଟ୍ୟ ସଂସଦ ପଦମପୁରର କଳାକାରମାନେ। ଏହି ନାଟକରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ଫକୀରା ବିଶ୍ରାମ କୁମାର ମେହେର, ନିତିଆ ବେସିଲେଲ ପାଇକ, କହ୍ନେଇ ରାଜେଶ ନାୟକ, ଚନ୍ଦ୍ରହାସ୍ୟ ନେହେରୁ ବାଗ, ବେଙ୍ଗାବାବୁ ଅଶୋକ ମେହେର, ସାମ୍ବାଦିକ ରାଜେନ୍ଦ୍ର ମହାନ୍ତି, ଅବିନାଶ ରମେଶ ମେହେର, କନେଷ୍ଟବଳ ସପନ କୁମାର ମହାନ୍ତି ଏବଂ ଫୁଲମତୀ ଅର୍ଚ୍ଚନା ସେଟ୍। କଣ୍ଠଦାନ କରିଥିଲେ ସୁରେନ୍ଦ୍ର କୁମାର ସାହୁ, ରମେଶ କୁମାର ଗୁର୍ଲା ଏବଂ ସରିତା ଦାସ। ଶୁଣୁଥିଲେ ସମ୍ବଲପୁରୀ ନାଟକ ବା ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବରେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ଘର 1086170520575, ଆଇଏଫ୍ଏସ୍ସି ଏସ୍ବିଆଇଏନ୍ 000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର 768001। ଆବେଦନ କରିବାର ଶେଷ ତାରିଖ

15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961ରେ ଯୋଗାଯୋଗ କରିପାରିବେ। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା ମଳୟ ମିଶ୍ର। ପ୍ରଥମେ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ।

ଆପଣମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଗୀତଗୁଡ଼ିକ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା ମଳୟ ମିଶ୍ର। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍।

ଏଇଠି ଶେଷ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଥିଲେ ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା କରିଥିଲେ ମଳୟ ମିଶ୍ର।

ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରେ ଅନ୍ୟ ଏକ ଗୀତ ସଂସାର ଚଳଚ୍ଚିତ୍ରରୁ।